ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 23 ସେକେଣ୍ଡ ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ 11 ଦିନ 2026 ମସିହା ଜୁନ୍ ମାସର 1 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଜ ଏବଂ ଏଫ୍ଏମ୍ 101 ମେଗାହର୍ଜ ଯୋଗେ। ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ସରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ଶୁଣନ୍ତୁ, ଯଦୁନାଥ ଦାସ ମହାପାତ୍ରଙ୍କ ଗୀତ ରଚନା। ବହଳ ନିଦରେ ରତନ ବେଦୀରେ ଶୋଇଯାଇଛି ମୋ କାଳିଆ। କଣ୍ଠଶିଳ୍ପୀ ମମତା ପାଇକରାୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଭାସ୍କର ଚନ୍ଦ୍ର ପୁହାଣ, ଗୀତ ରଚନା କରିଛନ୍ତି ପ୍ରତାପ କିଶୋର ପଟ୍ଟନାୟକ। କାହ୍ନୁରେ ବଜାଥରେ ତୋର ମୋହନ ବେଣୁ, ଥରୁଟିଏ ହେଲେ ମୋ କାନ ଶୁଣୁ।

ପୁରାତନ ରଚନାରୁ ପରବର୍ତ୍ତୀ ଭକ୍ତିଗୀତ ଶୁଣନ୍ତୁ। ବଜାଇ ମଞ୍ଜିରା ମୁରଜ ମନ୍ଦେ ବିଭୁ ନାମ ଆଜି ଗାଓରେ। କଣ୍ଠଶିଳ୍ପୀ ଦୀପଶିଖା ମିଶ୍ରା।

କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରୀ ଭକ୍ତିଗୀତ ଶୁଣନ୍ତୁ। ମୋର ମା ସମୁଲେଇ ଗୋ ମା ଡାକ ଦେଉଛେ ତତେ। କଣ୍ଠଶିଳ୍ପୀ କ୍ଷମାନିଧି ବାଦୀ। ଗୀତ ରଚନା କରିଛନ୍ତି ଚିତ୍ତରଞ୍ଜନ ନାୟକ।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ମନୋଜ କୁମାର ପୂଜାରୀ।

ମର୍ଣ୍ଣିଂ ୱାକ୍ ସାରି ଘରକୁ ଫେରିଲା ବେଳେ ନିର୍ମଳବାବୁଙ୍କ ହାତରୁ ଝୁଲୁଥିଲା ଛୋଟ ବଡ଼ ପାଞ୍ଚଟା ପଲିଥିନ୍ ମୁଣା। ଗୋଟିଏରେ ପାଚିଲା କଦଳୀ, ଅନ୍ୟଟିରେ ଟମାଟୋ, ଆଉ ଗୋଟିଏରେ ଅଧ କିଲୋ ବାଇଗଣ, ଅନ୍ୟ ଦୁଇଟାରେ ଆଉ କିଛି ପରିବା। ସେସବୁକୁ ଡ୍ରଇଂ ରୁମ୍ର ଟେବୁଲ ଉପରେ ରଖୁ ରଖୁ ପତ୍ନୀଙ୍କୁ ଚା ପାଇଁ ବରାଦ ଦେଲେ ଓ ସକାଳର ଖବରକାଗଜ ଉଠେଇଲେ। ଚା ବସେଇ ଦେଇ ରନ୍ଧାଘରୁ ପତ୍ନୀ ବାହାରିଲେ। ପଲିଥିନ୍ ମୁଣା ଭିତରୁ ଜିନିଷ ସବୁ କାଢ଼ି ଗୋଟେ ପ୍ଲାଷ୍ଟିକ୍ ଝୁଡ଼ିରେ ରଖିଲେ। ଖାଲି ପଲିଥିନ୍ ସବୁକୁ ଘରର ଗୋଟେ କୋଣକୁ ଠେଲିଦେଲେ। ଅଳ୍ପ ସମୟ ପରେ ତାଙ୍କ 8-10 ବର୍ଷର ପୁଅ ଆସି ସେସବୁକୁ ବେଲକୋନିରୁ ବାହାରକୁ ଉଡ଼େଇଦେଲା। ଖବରକାଗଜ ପଢ଼ୁଥିବା ନିର୍ମଳବାବୁ ସେ କଥା ଦେଖିଲେ, ଦେଖି ନ ଦେଖିଲା ପରି ଚୁପ୍ ରହିଲେ। ପଲିଥିନ୍ ସବୁ ପବନରେ ଉଡ଼ିଗଲା ଏଣେ ତେଣେ। ଏ ଧରଣର ଦୃଶ୍ୟ ଆଜି ଘରେ ଘରେ ଦେଖିବାକୁ ମିଳୁଛି। ଆମର ଆଧୁନିକ ବ୍ୟସ୍ତ ଜୀବନର ସକାଳ ଆରମ୍ଭ ହେଉଛି ପଲିଥିନ୍ରୁ ଏବଂ ରାତ୍ରିରେ ଅନ୍ତ ବି ହେଉଛି ପଲିଥିନ୍ ନଥିବା ପ୍ଲାଷ୍ଟିକ୍ରେ। ଏକ ବିକୃତ ବ୍ୟବହାର କର ଓ ଫୋପାଡ଼ି ଦିଅ, ୟୁଜ୍ ଆଣ୍ଡ ଥ୍ରୋ ମାନସିକତା ଆଜି ଗ୍ରାସ କରିଛି ସମସ୍ତଙ୍କୁ। ଅଧିକରୁ ଅଧିକ ସୁବିଧା ଓ ସହଜିଆ ଉପାୟ ଖୋଜୁଥିବା ମଣିଷର ମନ ଯେତେ ସୁବିଧା ପାଇଲେ ବି ମାନୁନାହିଁ, ମାଗୁଛି ଆହୁରି ଆହୁରି। ସେଇଥିପାଇଁ ଆଜି ବଜାରକୁ ଗଲାବେଳେ ବ୍ୟାଗ୍ଟେ ଧରିଯିବାକୁ ବୋଝ ପରି ଲାଗୁଛି। ତେଣୁ ଜଳ ସ୍ଥଳ ଆକାଶ ହେଇଯାଉ ପଲିଥିନ୍ମୟ, ସହରର ନାଳନର୍ଦ୍ଦମା ବନ୍ଦ ହେଇ ସୃଷ୍ଟି ହେଉ କୃତ୍ରିମ ବନ୍ୟା, ଗୋରୁଗାଈ ମରିଯାଆନ୍ତୁ ଖାଦ୍ୟ ସହିତ ପଲିଥିନ୍ ଖାଇ, ମାଟି 100 ବର୍ଷ ଯାଏଁ ବନ୍ଧ୍ୟା ହେଇଯାଉ ପବନରେ ଭରିଯାଉ ଜହର, ତଥାପି ଆମେ ଅଭ୍ୟାସ ବଦଳେଇବୁ ନାହିଁ। ଆଜିର ମଣିଷ ଆଉ ଏକ ବୁଦ୍ଧି ବିବେକ ସମ୍ପନ୍ନ ଜୀବ ନୁହେଁ, ନୁହେଁ ଶ୍ରେଷ୍ଠ ଜୀବ। ବଜାର ସଭ୍ୟତାରେ ତାର ସଂଜ୍ଞା ହେଲା ଉପଭୋକ୍ତା। ସମ୍ପ୍ରତି ସଂସାର ହେଲା ଏକ ବଜାର, ମଣିଷ ହେଉଛି କଷ୍ଟମର ବା ଉପଭୋକ୍ତା, ତେଣୁ ସିଏ ଅନ୍ଧ ଭାବରେ ଉପଭୋଗ ହିଁ କରିଚାଲିବ। ଆଜିର ମା ବାପା ସେମାନଙ୍କ ପିଲାଛୁଆଙ୍କ ପାଇଁ କେତେ ଯେ ଚିନ୍ତିତ କହିଲେ ନ ସରେ। ପିଲା ଭଲ ଇଂଲିଶ ମିଡ଼ିୟମ ସ୍କୁଲରେ ପଢ଼ିବ, ଭଲ ଖାଇବ, ପିନ୍ଧିବ, ସାମାନ୍ୟତମ ଅସୁବିଧାର ସମ୍ମୁଖୀନ ନ ହୋଇ ଦିନେ ଖୁବ୍ ବଡ଼ ମଣିଷ ହେବ। ଅଥଚ ଆମର ଏହି ପ୍ରିୟ ପିଲାମାନଙ୍କ ପାଇଁ ଭବିଷ୍ୟତର ଏକ ପଲିଥିନ୍ ମୁକ୍ତ ସବୁଜ ସୁନ୍ଦର ସଂସାର କଥା କେତେଜଣ ଭାବୁଛନ୍ତି? ଏକ ସର୍ବବ୍ୟାପୀ ସର୍ବଗ୍ରାସୀ ରାକ୍ଷସ ଯେ ଆମର ମାଟି ପାଣି ପବନ ସବୁକୁ ଗ୍ରାସ କରି ଆଗାମୀ ପିଢ଼ି ପାଇଁ ବିନାଶର ବିଗୁଲ ବଜେଇଲାଣି ଆମର ଚେତା ନାହିଁ। ଚେଇଁ ଶୋଇବ ଯିଏ ତାକୁ ଉଠେଇବ କିଏ? ଫିଲିପାଇନ୍ସର ହିଗାଓ ନୁନ୍ ନାମକ ଏକ ଆଦିମ ଜନଜାତିର ଏକ ପ୍ରସିଦ୍ଧ ପ୍ରବାଦ ହେଲା, ତୁମେ ତୁମର ପିଲାମାନଙ୍କୁ ଏକଥା ନିଶ୍ଚିତ ଭାବରେ ଶିଖାଅ ଯେ ସେମାନଙ୍କ ପାଦ ତଳର ମାଟି ହେଉଛି ତାଙ୍କ ପୂର୍ବପୁରୁଷଙ୍କ ପବିତ୍ର ପାଉଁଶ, ତେବେ ଯାଇ ସେମାନେ ମାଟିକୁ ସମ୍ମାନ ଦେବା କଥା ଶିଖିବେ। ଆଜିର ମଣିଷ ତ ନିଜେ ପଲିଥିନ୍ମୟ କରି ମାଟିକୁ ଅସମ୍ମାନ ପ୍ରଦର୍ଶନ କରୁଛି ଅହରହ, ସିଏ ପୁଣି କି ଶିକ୍ଷା ଦେବ ପରବର୍ତ୍ତୀ ପିଢ଼ିକୁ? ଥିଓସଫିକାଲ ସୋସାଇଟିର ପ୍ରତିଷ୍ଠାତା ମହିଷୀ ମହିଳା ମ୍ୟାଡାମ୍ ବ୍ଲାଭେଟ୍ସ୍କିଙ୍କ ଜୀବନର କଥା। ତାଙ୍କର ଥିଲା ଏକ ଅଦ୍ଭୁତ ଅଭ୍ୟାସ, ବିଭିନ୍ନ ଜାଗାକୁ ଯାତ୍ରା କଲାବେଳେ ସିଏ ସାଙ୍ଗରେ ଫୁଲର ମଞ୍ଜି ଥିବା ଅନେକଗୁଡ଼ିଏ ବ୍ୟାଗ୍ ଧରି ଯାଉଥିଲେ। ଟ୍ରେନ୍ରେ ଯାତ୍ରା କଲାବେଳେ ଝରକା ପାଖରେ ବସି ସିଏ ଫୁଲର ମଞ୍ଜି ସବୁ ବାହାରକୁ ପକାଉଥିଲେ। ଲୋକେ ତାଙ୍କୁ ପଚାରୁଥିଲେ, ଆପଣ ଏସବୁ କ'ଣ କରୁଛନ୍ତି? ଅଯଥାରେ ଗୁଡ଼ାଏ ବୋଝ ବୋହୁଛନ୍ତି ଆଉ ଯାତ୍ରା କଲା ସମୟରେ ମଞ୍ଜି ସବୁକୁ ବାହାରେ ପକାଉଛନ୍ତି, କ'ଣ ପାଉଛନ୍ତି ଏଥିରୁ? ସେ କହୁଥିଲେ, ଗ୍ରୀଷ୍ମ ପରେ ଯେତେବେଳେ ବର୍ଷା ଋତୁ ଆସିବ ଏସବୁ ମଞ୍ଜିରୁ ଗଛ ହେବ, ଚାରିଆଡ଼େ ହଜାର ହଜାର ଫୁଲ ଫୁଟିବ, ସେସବୁକୁ ମୁଁ ହୁଏତ ଦେଖିନପାରେ, ମାତ୍ର ଅଗଣିତ ମଣିଷ ଦେଖିବି, ତାର ବାସ୍ନାରେ ବିଭୋର ହେବେ। ଲୋକେ ପୁଣି ପଚାରୁଥିଲେ, ଆପଣ ଯେତେବେଳେ ସେସବୁ ଦେଖିବା ପାଇଁ ନଥିବେ କିଏ ଆନନ୍ଦ ପାଇବେ ଯେ? ସିଏ ଉତ୍ତର ଦେଉଥିଲେ, ଲୋକେ ଆନନ୍ଦିତ ହେବେ, ଫୁଲର ମହକରେ ଉଲ୍ଲସିତ ହେବେ, ତାହା ହିଁ ତ ମୋର ଆନନ୍ଦ, ଅନ୍ୟକୁ ଖୁସି ବାଣ୍ଟିବାରେ ମୋର ଖୁସି। ମ୍ୟାଡାମ୍ ବ୍ଲାଭେଟ୍ସ୍କି ସଂସାରକୁ ପୁଷ୍ପମୟ କରିବାକୁ ଚାହୁଁଥିଲେ, ଆଉ ଆଜିର ମଣିଷ କରିଚାଲିଛି ପୃଥିବୀକୁ ପଲିଥିନ୍ମୟ।

ଆଜିର ଭାବନା ଶୁଣିଲେ ଉପସ୍ଥାପନ କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତି ବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 398ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ତାରାକାନ୍ତ ପଣ୍ଡା।

ରତି ଦେବୀ ପ୍ରଦ୍ୟୁମ୍ନଙ୍କୁ ପୂର୍ବଜନ୍ମ ବୃତ୍ତାନ୍ତ କହିଛନ୍ତି। ମାୟାବୀ ସମ୍ବରାସୁରକୁ ବଧ କରିବାକୁ ପ୍ରବର୍ତ୍ତାଇଛନ୍ତି ଏବଂ ପ୍ରଦାନ କରିଛନ୍ତି ସର୍ବମାୟା ବିନାଶିନୀ ମହାମାୟା ବିଦ୍ୟା। ପ୍ରଦ୍ୟୁମ୍ନ ଅସୁରକୁ ନିଧନ କରି ରତିଦେବୀଙ୍କ ସହିତ ଦ୍ୱାରକାକୁ ଆସିଛନ୍ତି। ରୁକ୍ମିଣୀ ପାଇଛନ୍ତି ପୁତ୍ର ଓ ପୁତ୍ରବଧୂଙ୍କୁ। ଏହାପରେ ଶ୍ରୀ ସୁଖଦେବ ସତ୍ରାଜିତ ଆଖ୍ୟାନ ଉପସ୍ଥାପନ କରୁଛନ୍ତି। ସେ ସ୍ୟମନ୍ତଙ୍କ ମଣି ସହିତ କନ୍ୟା ସତ୍ୟଭାମାଙ୍କୁ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିଛନ୍ତି।

ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ ଶୁଣିଲେ। ଆଜି ପ୍ରଚାର କଲୁ ଏହାର 398ତମ ଭାଗ। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

ପିଏମ୍ ସ୍ୱନିଧି ଯୋଜନାକେ 6 ବର୍ଷ ପୁରା ହୋଇଛି। ଏ ଅବସରରେ କେନ୍ଦ୍ର ଗୃହନିର୍ମାଣ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଗଲାକାଲି ତ୍ରିପୁରାନ ପିଏମ୍ ସ୍ୱନିଧି ହିତାଧିକାରୀମାନଙ୍କୁ କ୍ରେଡିଟ୍ କାର୍ଡ ଆଉ ଋଣ ମଞ୍ଜୁରୀ ପତ୍ର ବାଣ୍ଟିଛନ୍। ପିଏମ୍ ସ୍ୱନିଧି ଯୋଜନା 2020 ମୂଲ ହୋଇଥିବାର ବେଳେ ଏପତକ 1,05,00,000 ଅଧିକା ଋଣ ମଞ୍ଜୁର ହୋଇଛି। ଏହି ଯୋଜନା ଅଧୀନତି 17,800 କୋଟି ଅଧିକା ଟଙ୍କା ଋଣ ଆକାରରେ ଦିଆଯାଇଛି। ଇତାର ଜରିଏ 34,81,000 ମହିଳା ଉଠା ଦୋକାନୀମାନେ ସଶକ୍ତ ହୋଇଛନ୍। ରାଜ୍ୟ ଶସ୍ତା ସୁଲଭ ଆଉ ସମାବେଶୀ ଗୃହ ପ୍ରକଳ୍ପକେ ବଢ଼ାଯିବ ବୋଲି ଗୃହନିର୍ମାଣ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍। ଭୁବନେଶ୍ୱରଠାରେ ରାଜ୍ୟ ଗୃହନିର୍ମାଣ ବିଭାଗ ଓଏସ୍ଏଚ୍ବିର ସମୀକ୍ଷା ବୈଠକଥି ଯୋଗଦେଇକରି ଶ୍ରୀମତୀ ପାଢ଼ୀ କହିଛନ୍, ଭିନ୍ ଭିନ୍ ବୃହତ୍ ଆବାସିକ ପ୍ରକଳ୍ପ କାମକେ ଜିଲ୍ଲା ସଦର ମୁକମତକ ସମ୍ପ୍ରସାରିତ କରାଯିବ। ବୈଠକଥି ବୋର୍ଡର ଅଗ୍ରଗତି ଓ ଆଗ୍କେ ହେବାର୍କେ ଥିବା କାମ ବାବଦେ ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ଦେଇଥିଲେ। ବୋର୍ଡ ତରଫୁ ଏପତକ 21 ଜିଲ୍ଲାନ 32,343 ଘର ଆଉ ପ୍ଲଟ୍ ବିକାଶ କରାଯାଇଛି। ରାୟଗଡ଼ା ରେଳ ଡିଭିଜନ ଆଜିଠାରୁ କାର୍ଯ୍ୟକ୍ଷମ ହେବା। ଏହି ନୂଆ ଡିଭିଜନ ଅଧୀନତି ରାୟଗଡ଼ା କୋରାପୁଟ ମାଲକାନଗିରି ନବରଙ୍ଗପୁର ଗଜପତି ଓ କନ୍ଧମାଳ ଜିଲ୍ଲା ରହିବା। 600 ଅଧିକା ଅଧିକାରୀ ଆଉ ରେଳ କର୍ମଚାରୀ ରାୟଗଡ଼ା ନ କାମ କରବେ। ଦକ୍ଷିଣ ଓଡ଼ିଶା ଆଉ ତାର ପାଖର ଆଖର ଇଲାକାନ ପାଖାପାଖି 1,360 କିଲୋମିଟର ବ୍ୟାପୀ ଥିବା ଆଉ ପାଖାପାଖି 20,000 କୋଟି ଖର୍ଚ୍ଚାତି ବହୁଟେ ପ୍ରମୁଖ ରେଲ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରିତାକେ ତୁର୍ତ୍ତି କରବା। ଏହି ଡିଭିଜନ 40 ମିଲିୟନ୍ ଟନ୍ ଅଧିକା ମାଲ ପରିବହନ କରବା ବୋଲି ଜଣାପଡ଼ିଛି। ଆଇବା ସ୍ନାନଯାତ୍ରା ରଥଯାତ୍ରା ଓ ବାହାଡ଼ଯାତ୍ରା ଲାଗି ନୀତି ନିର୍ଘଣ୍ଟକେ ଶ୍ରୀମନ୍ଦିର ଛତିଶା ନିଯୋଗ ଆଉ ନୀତି ସବ୍କମିଟିର ଅନୁମୋଦନ ମିଳିଛି। ଗଲାକାଲି ନୀଳାଦ୍ରୀ ଭକ୍ତ ନିବାସନ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କର ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ରାଜେନ୍ଦ୍ର ଭିଷେକଠାରୁ ନୀଳାଦ୍ରୀ ବିଜେତକ ସବୁ ନୀତି ନିର୍ଘଣ୍ଟ ଅନୁମୋଦିତ ହୋଇଛି। ସ୍ନାନଯାତ୍ରା ରଥଯାତ୍ରା ବେଲ୍କେ ଶୃଙ୍ଖଳିତ ପହଣ୍ଡି ଦର୍ଶନ ଆଉ ସୁରକ୍ଷା ବ୍ୟବସ୍ଥା ଉପରେ ବୈଠକଟି ଜୋର୍ ଦିଆଯାଇଛି। କେନ୍ସି ପ୍ରକାରର ଅଘଟନକେ ରୋକବାର ଲାଗି ପ୍ରଶାସନ ପୂରାପୂରି ପ୍ରସ୍ତୁତ ଅଛି। ଆଇବା 5 ପରିଚାଳନା କମିଟି ବୈଠକଟି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା। ଗୁରସ୍ ଆର୍ ସେଥୁ ତିଆରି ହେଉଥିବା ଖାଇବାର ଦରବର ମହତ୍ତ୍ୱ ବାବଦେ ଲୋକ ସଚେତନ କରବାର ଲାଗି ଫି ବଛର ଜୁନ୍ 1 ବିଶ୍ୱ ଦୁଗ୍ଧ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ତରଫୁ ପହେଲା କରି ଏହି ଦିବସ ପାଳନ କରାଯାଇଥିଲା। ଏ ବଛର ବିଶ୍ୱ ଦୁଗ୍ଧ ଦିବସର ପ୍ରସଙ୍ଗ ରହିଛି ମହିଳା ଦୁଗ୍ଧଚାଷୀମାନଙ୍କୁ ସମ୍ମାନ। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ଜିଲ୍ଲାସ୍ତରୀୟ ସତର୍କତା ଆଉ ଅନଧ୍ୟାନ କମିଟିର ସମୀକ୍ଷା ବୈଠକ ଗଲାକାଲି ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାତି ହୋଇଯାଇଛି। ବୈଠକଟି ସାମାଜିକ ଆଇନ ମାମଲା କଲ୍ୟାଣକାରୀ ସାହାଯ୍ୟ ବଣ୍ଟନ ଆଉ ଭିତ୍ତିଭୂମି ପ୍ରଗତି ବାବଦେ ସମୀକ୍ଷା କରାଯାଇଥିଲା। ବୈଠକଟି ଯୋଜନା ବୋର୍ଡ ଅଧ୍ୟକ୍ଷ ଓ କଣ୍ଟାବାଞ୍ଜୀ ବିଧାୟକ ଲକ୍ଷ୍ମଣ ବାଙ୍କର ସହିତ ବିଭାଗୀୟ ଅଧିକାରୀ ଓ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲାନ ପୋଷଣ ଅଭିଯାନର ଅଗ୍ରଗତିକୁ ନେଇକରି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକର ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ଭିନ୍ ଭିନ୍ ଯୋଜନାର କାର୍ଯ୍ୟକାରିତା ବାବଦେ ସମୀକ୍ଷା କରାଯାଇଛି। ଜିଲ୍ଲାପାଳ ପୋଷଣ ଅଭିଯାନ ସହିତ ସୁଭଦ୍ରା ଯୋଜନା ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାର ସ୍ଥିତିର ସମୀକ୍ଷା କରିଛନ୍ତି। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀ ପ୍ରଭାବ ଜାରି ରହିଛି। ଏବେ 24 ଭିତରେ ଚଡ଼କ ମାରିକରି ବର୍ଷା ହେବ ବୋଲି ରାଜ୍ୟର 26 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏବେ 2-3 ତ କାଲବୈଶାଖୀର ପ୍ରଭାବ ଲାଗି ରହିବା ଆଉ ତାପମାତ୍ରା 3-4 ତ କମ୍ବା ବୋଲି ପାଣିପାଗ ବିଭାଗ ତରଫୁ କୁହାଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ସଂସ୍କୃତରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
2: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः पुनीत त्रिपाठी। अथ वार्ताः। प्रधानमन्त्री नरेन्द्र मोदी अद्य नवदिल्ल्यां म्यान्मारदेशस्य राष्ट्रपतिना यू मिन् आङ्ग् ह्लैङ्ग् इत्यनेन सह चर्चां करिष्यति। उभयोः देशयोः मध्ये ऐतिहासिकानां सभ्यतानां च सम्बन्धान् इतोपि सुदृढीकरणाय वार्तालापः भविष्यति। वार्तालापावधौ म्यान्मारभारतयोः मध्ये सुरक्षासम्पर्कौ च समेत्य सम्पूर्णेषु विभिन्नेषु विषयेषु चर्चाः भविष्यन्ति। राष्ट्रियसुरक्षापरामर्शदः अजीतडोभालः गतरात्रौ दिल्ल्याम् अतिथिगणमान्यैः सह मेलनं विहितवान्। अवधेयं यत् म्यान्मारदेशस्य राष्ट्रपतिः शनिवासरे भारतस्य पञ्चदिवसीय यात्रायां बिहारस्य गयानगरं सम्प्राप्तवान् आसीत्। म्यान्मारदेशस्य राष्ट्रपतेः भारतस्य आधिकारिकयात्रायाः कारणात् उभयोः देशयोः मध्ये बहुपक्षीयसम्बन्धः इतोपि सुदृढः भविष्यति इत्यपेक्षास्ति। प्रधानमन्त्रिणा नरेन्द्रमोदिना प्रकृतिसंरक्षणे, स्थानीयसमाह्वानानां निराकरणे, अन्यसामाजिककार्येषु च तेषां प्रेरक उपक्रमाणाम् उपलब्धीनां च विषये अनेकेषां नागरिकाणाम् उत्कृष्टयोगदानाय प्रशंसा कृता। आकाशवाण्याः स्वकीये मासिक कार्यक्रमे मन की बात इत्यनेन कार्यक्रमेण राष्ट्रम् अभिसंबोधयन् श्रीमोदी झारखण्ड राज्यस्य रांचीनगरे आयोजिते राष्ट्रिय वरिष्ठ एथलेटिक्स फेडरेशन स्पर्धायां उदयोन्मुख क्रीडकानां उत्कृष्ट प्रदर्शनस्य प्रशंसाम् अकरोत्। प्रवर्तमानायाः उष्णतरङ्गस्य स्थितिं प्रति चिन्तां प्रकटयन् प्रधानमन्त्रिणा जनान् अधिकृतान् उपदेशान् अनुसृत्य सुरक्षितं स्थातुं पूर्वसूचनानुसारं कार्यं च कर्तुं उद्बुद्धवान्।
3: इस समय देश के ज्यादातर हिस्सों में बहुत गर्मी पड़ रही है। तेज धूप, गर्म हवाएं, ऐसे मौसम में अपना ध्यान रखना बहुत जरूरी है। पानी पीते रहिए, धूप में अगर निकलना ही पड़े तो थोड़ा संभल कर निकले। इस दिशा में सरकार की भिन्न भिन्न डिपार्टमेंट्स ने जो गाइडलाइंस जारी की है वो भी भूलिएगा नहीं।
2: पश्चिम बंगाल राज्यस्य मुख्यमंत्री शुभेंदु अधिकारी अद्य स्वमंत्रिमंडलस्य विस्तारं करिष्यति। पञ्चत्रिंशत् नूतनाः मन्त्रिणः मन्त्रिमण्डले समाविष्टाः भविष्यन्ति। शपथग्रहणं प्रातः एकादशवादने लोकभवने भविष्यति। नूतनेन समावेशेन शुभेन्दु प्रशासने महत्वपूर्णरूपेण संवर्धनं भविष्यति, येन मई मासस्य नवमे दिनांके पञ्चमन्त्रिभिः सह कार्यभारं स्वीकृतमासीत्। अनेन विस्तारेण राज्यमन्त्रिमण्डलस्य मन्त्रिणां कुलसंख्या एकचत्वारिंशत् यावत् वर्धिता भविष्यति। निर्वाचनायोगेन दश राज्यानां चतुर्विंशतिः राज्यसभासदस्यानां द्विवार्षिकनिर्वाचनस्य कार्यक्रमस्य घोषणा अद्य क्रियते। भूतपूर्वः प्रधानमन्त्री एच.डी. देवगौड़ा, केन्द्रीयमन्त्रिणौ जॉर्ज कुरियन तथा रवनीतसिंहश्च तेषु सदस्येषु अन्तर्भवन्ति। आन्ध्रप्रदेशे, गुजराते तथा कर्णाटके प्रत्येकस्मिन् राज्ये चत्वारि चत्वारि आसनानि सन्ति। राजस्थाने तथा मध्यप्रदेशे प्रत्येकस्मिन् राज्ये त्रीणि त्रीणि आसनानि सन्ति। झारखण्डे द्वे आसने स्थः, मणिपुरे, मेघालये, अरुणाचलप्रदेशे च, मिजोरमे च प्रत्येकस्मिन् राज्ये एकैकम् आसनं रिक्तमस्ति। आयोगस्यानुसारं जूनमासस्य अष्टादशदिनाङ्के मतदानं भविष्यति, मतगणना अपि तस्मिन्नेव दिने भविष्यति। महाराष्ट्रस्य, तमिलनाडुराज्यस्य, ओडिशाराज्यस्य च प्रत्येकस्य एकस्य आसनस्य कृते राज्यसभायाः उपनिर्वाचनस्य कार्यक्रमस्य अपि आयोगेन घोषणा क्रियते। एतत् निर्वाचनमपि अग्रिममासस्य अष्टादशदिनाङ्के भविष्यति। एकोननवतिवर्षीया प्रख्यातगायिकायाः सुमनकल्याणपुरस्य मुम्बईनगरे स्वनिवासस्थाने मृत्युः अभवत्। पञ्चाशदधिक ऊनविंशति शततमाद् वर्षात् सप्तत्यधिक ऊनविंशति शततमं वर्षं यावत् चलचित्र संगीतस्य स्वर्णयुगे नैकासु भारतीय भाषासु कृत कार्याणां कृते एषा वयोवृद्ध गायिका प्रसिद्धा आसीत्। अपि च आईपीएल क्रिकेट क्रीडायां गतरात्रौ अहमदाबादस्य नरेन्द्र मोदी क्रीडांगणे अंतिमस्पर्धायां गुजरात टाइटन्स दलं पञ्चस्तोभैः पराजित्य गतविजेतृदलेन रॉयल चैलेंजर्स बेंगलुरु इत्यनेन अस्य वर्षस्य श्रृंखलापि विजिता इति वार्ताः।
1: आकाशवाणी संबलपुर श्रोतु आज प्रसारित हेबाकु थिबा केतेक कार्यक्रम संपर्कर सूचना। ଆଜି ସକାଳ 7:10ରେ ଶୁଣିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବେ କିପରି ଏ ସମ୍ପର୍କରେ କହିବେ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର। ସକାଳ 7:30ରେ ପରିବେଶ ସୂଚନା, ଜଳରେ ଅମ୍ଳଜାନ ସଙ୍କଟ ହୁଏ କାହିଁକି ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ ପ୍ରଚାର କରିବୁ ସକାଳ 7:35ରେ। କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦାଲି ଏବଂ ମାନସ କୁମାର ଦତ୍ତ, ଗୀତ ରଚନା ଶିରିଶ ଚନ୍ଦ୍ର ପୂଜାରୀ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ସକାଳ 7:50ରେ ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ବିଳମ୍ବ କୁମାର ଏବଂ ସ୍ନିଗ୍ଧାରାଣୀ ଜନା। ରଶ୍ମିରେଖା ମିଶ୍ର ଗାଇଥିବା ସମ୍ବଲପୁରୀ ଗୀତ ଶୁଣିବେ ସକାଳ 8:30ରେ। ଏଥିସହିତ ଶୁଣିବେ ଗୋପାଳକୃଷ୍ଣ ଦାସ ଏବଂ ଦାଉଦ କୁଆଁର ଗାଇଥିବା ସମ୍ବଲପୁରୀ ଗୀତ। ସକାଳ 8:45ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ସୁଧୀର କୁମାର ପାଲ ଏବଂ ବୀଣାପାଣି ରଥ। ଦିନ 11:05ରେ ପ୍ରଚାର କରିବୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ଦୟାନିଧି ବେହେରା, କମଳ କୁମାରୀ ବେହେରା, ମୋତିଲାଲ ଦୋରା, ଦିଲୀପ କୁମାର ମହାନ୍ତି। ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିବେ ଦିନ 11:30ରେ। ଦିନ 12:00ରେ ଶୁଣିବେ ବାତାୟନ। ଦିନ 12:30ରେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର କରିବୁ। ଦିନ 5:05ରେ ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ସୁଧୀର କୁମାର କର। ଘର ସଂସାର କାର୍ଯ୍ୟକ୍ରମ ଦିନ 20:20ରେ, ଏଥିରେ ସ୍ମୃତି ଶେଫାଳି ମେହେରଙ୍କ କବିତା ଶୁଣିବେ। ଅପରାହ୍ନ 2:45ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଅପରାହ୍ନ 3:00ରେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଅପରାହ୍ନ 3:30ରେ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ, ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ ପ୍ରଚାର କରିବୁ ଅପରାହ୍ନ 4:02ରେ। ସନ୍ଧ୍ୟା 5:00ରେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ଶୁଣିବେ, ପରିବେଷଣ କରିବେ ଗୋକୁଳାନନ୍ଦ ଏବଂ ସାଥୀ। ଯୁବବାଣୀର ଶବ୍ଦମଞ୍ଚ କାର୍ଯ୍ୟକ୍ରମ ସନ୍ଧ୍ୟା 5:30ରେ, ଏଥିରେ ନୃତ୍ୟଶିଳ୍ପୀ ଆଲଫା ପ୍ରଧାନଙ୍କ ସହିତ ସାକ୍ଷାତକାର ଶୁଣିବେ। ରାତି 7:30ରେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ୍ ନମ୍ବର କୃଷି ସଂସାର। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଚାଷଜମିରେ ସନ୍ତୁଳିତ ସାର ପ୍ରୟୋଗ, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଏବଂ 18 ତାରିଖରେ ମତଦାନ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି। ଏଥିସହ 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ନିମନ୍ତେ ମଧ୍ୟ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରୁନ୍ଦୁର, ଗୁଣୁପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ 8:00 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ଏବଂ ନୀତି ସବ୍କମିଟି ବୈଠକରେ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ନୀଳାଦ୍ରି ଭକ୍ତ ନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଠାକୁରଙ୍କର ନୀତିକାନ୍ତି ନେଇ ଅନୁମୋଦନ କରାଯାଇଛି। ଏକ ଭାରତ ଶ୍ରେଷ୍ଠ ଭାରତ ପଦକ୍ଷେପ ଅଧୀନରେ ଯୁବ ସଙ୍ଗମ ପର୍ଯ୍ୟାୟ ଅନ୍ତର୍ଗତ ଓଡ଼ିଶାର 41 ଜଣ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ମଣ୍ଡଳୀ ଗୁଜରାଟ ଗସ୍ତରେ ଯାଇଛନ୍ତି। ରାଉରକେଲା ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ ଏବଂ ବିଧାୟକ ଶାରଦା ପ୍ରସାଦ ନାୟକ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଗୁଜରାଟରୁ 6 ଦିନିଆ ଗସ୍ତରେ ଆସିଥିବା ଛାତ୍ର ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଗସ୍ତ ଶେଷ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଲର୍ଣ୍ଣର୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ଆଜିଠାରୁ ଗୋପାଳପୁରସ୍ଥିତ ନୂତନ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ଷ୍ଟେସନଠାରେ କରାଯିବ। ପୂର୍ବରୁ ଏହା ସିଡିଏ ସେକ୍ଟର 6 ସ୍ଥିତ ପରୀକ୍ଷା କେନ୍ଦ୍ରଠାରେ କରାଯାଉଥିଲା। ଏ ସଂକ୍ରାନ୍ତ ବିଜ୍ଞପ୍ତି କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ଆବେଦନକାରୀ ନିର୍ଦ୍ଧାରିତ ତାରିଖ ଓ ସମୟରେ ନୂତନ ପରୀକ୍ଷା କେନ୍ଦ୍ରଠାରେ ଉପସ୍ଥିତ ରହିବାକୁ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତି ଓ ପରିଚାଳନା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ ପ୍ରମୁଖ ଯୋଗଦେଇ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅଣକ୍ୟାଡର ସରକାରୀ ଅଭିଯୋଜକଙ୍କ 2 ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏବଂ ସରକାରୀ ଅଭିଯୋଜନ ନିର୍ଦ୍ଦେଶାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅପରାଧିକ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ କରିବା। ଏଥିରେ ଯୋଗଦେଇ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଅଭିଯୋଜକଙ୍କ ଦାୟିତ୍ୱ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ବ୍ୟାବସାୟିକ ଗ୍ୟାସ୍ ଦର ବୃଦ୍ଧି ପାଇଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ 19 କିଲୋଗ୍ରାମ ସିଲିଣ୍ଡର ପିଛା ଦର 52 ଟଙ୍କା ଏବଂ 5 କିଲୋଗ୍ରାମ ସିଲିଣ୍ଡର ପିଛା 12.50 ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିସାର ଏବଂ ଜୀବିକା ଓ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। 2001 ମସିହାରୁ ପ୍ରତ୍ୟେକ ବର୍ଷ ଜୁନ୍ 1ରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଚାଷୀଙ୍କୁ ସମ୍ମାନ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିଲାଗି କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 2ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିବା ବେଳେ ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଗୋଆରେ ଅନୁଷ୍ଠିତ ତୃତୀୟ ଜାତୀୟ ମହିଳା ମାଷ୍ଟର୍ସ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଓଡ଼ିଶାର ପାର୍ବତୀ ସେଠୀ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ପାର୍ବତୀ ଡିସ୍କସ୍ ଥ୍ରୋ ଏବଂ ସର୍ଟପୁଟ୍ ଥ୍ରୋରେ ଏହି ସଫଳତା ପାଇଛନ୍ତି। ଏଥିସହ ଅଗଷ୍ଟ ମାସରେ ଦକ୍ଷିଣ କୋରିଆରେ ହେବାକୁ ଥିବା ବିଶ୍ୱ ଚମ୍ପିୟନ୍ସିପ୍ରେ ଭାଗ ନେବା ପାଇଁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସ୍ୱାସ୍ଥ୍ୟ ସୂଚନା ଶୁଣନ୍ତୁ। ଆଜି ଏଥିରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବେ କିପରି, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର।
2: ଆୟୁର୍ବେଦ ଅନୁସାରେ ଆମର ଇମ୍ୟୁନିଟି ତିନି ପ୍ରକାର, ସହଜ, କାଳଜ ଏବଂ ଯୁକ୍ତିକୃତ। ସହଜ ହେଉଛି ଯେଉଁଟା ଆମେ ବାପା ମା ମାନଙ୍କ ପାଖରୁ ପାଇଥାଉ। କାଳଜ ଯାହା ବୟସ ଅନୁସାରେ ଇମ୍ୟୁନିଟି ପାୱାର ବଢ଼େ। ତୃତୀୟ ପ୍ରକାର ହେଉଛି ଆମେ ଯୁକ୍ତିକୃତ, ଆମର ଖାଦ୍ୟପେୟ ଏବଂ ଔଷଧ ଆଦି ଦ୍ୱାରା ଆମେ ନିଜର ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ଆମେ ବଢ଼େଇ ପାରିବା। ଆୟୁର୍ବେଦ ଅନୁସାରେ ଛୋଟ ଦିନରୁ ଆମେ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଆମେ ନିଶ୍ଚୟ କିଛି କରିପାରିବା। ଯେମିତି ଛୋଟ ପିଲାମାନଙ୍କୁ ସ୍ୱର୍ଣ୍ଣପରାଶନ ଦିଆଯାଏ, ଆୟୁର୍ବେଦ ଅନୁସାରେ ସ୍ୱର୍ଣ୍ଣ ଭସ୍ମ ଏବଂ ବ୍ରାହ୍ମୀ ଘୃତକୁ ମିଶାଇ ଗୋଟିଏ ଗୋଟିଏ ବୁନ୍ଦା ଛୋଟ ପିଲାଙ୍କୁ 16 ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ମାସରେ ଦିଆଗଲେ ତାଙ୍କର ଆୟୁ, ଶ୍ରୀ ଏବଂ ବଳ ବର୍ଦ୍ଧନ ହୋଇଥାଏ ବୋଲି କାଶ୍ୟପ ସଂହିତାରେ କୁହାହେଇଛି। ତେଣୁ ଆଜିକାଲି ସ୍ୱର୍ଣ୍ଣପରାଶନ ସମଗ୍ର ଭାରତରେ ବହୁତ ଲୋକପ୍ରିୟ ହୋଇଛି। ପ୍ରାୟତଃ ବାପା ମା ମାନେ ଆମର ଏଲୋପାଥିର ଇମ୍ୟୁନାଇଜେସନ୍ ସହିତ ଆୟୁର୍ବେଦର ସ୍ୱର୍ଣ୍ଣପରାଶନ କରିଥାନ୍ତି। ପ୍ରତ୍ୟେକ ମାସରେ ଥରେ ଥରେ ତାଙ୍କ ପିଲାମାନଙ୍କୁ ଗୋଟିଏ ଗୋଟିଏ ବୁନ୍ଦା ସ୍ୱର୍ଣ୍ଣ ଭସ୍ମ ଏବଂ ପ୍ରାମିକୃତର ମିଶାମିଶି ଗୋଟିଏ ବୁନ୍ଦା ଦେଇଥାନ୍ତି। ଏହିଭଳି ଭାବରେ ଆମେ ଛୋଟ ଦିନରୁ ଯଦି ସ୍ୱର୍ଣ୍ଣପ୍ରାଶନ କରିବା ତେବେ ଛୋଟ ଛୁଆଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ସେହିଭଳି ଆମେ ଜୀବନରେ ଆମର ବିଭିନ୍ନ ପ୍ରକାର ଆୟୁର୍ବେଦୀୟ ହର୍ବସ୍ ରହିଛି ଯାହାକୁ କି ଆମେ ଗ୍ରହଣ କଲେ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଯେପରିକି ତୁଳସୀ, ତୁଳସୀକୁ ଆମେ ନିତ୍ୟ ନିୟମିତ ବ୍ୟବହାର କରିପାରିବା। ପ୍ରତ୍ୟେକ ଦିନ କିଛି ତୁଳସୀ ପତ୍ର ଆମେ ଚୋବେଇ ଖାଇପାରିବା। ତା ସହିତ ଆମେ ଯଦି ଗୁଡ଼ୁଚିର ସରସ କିମ୍ବା ଗୁଡ଼ୁଚିର କ୍ୱାଥ, ଗୁଡ଼ୁଚିକୁ ସିଝେଇକରି ତାର ପାଣି କିମ୍ବା ଗୁଡ଼ୁଚି ଚୂର୍ଣ୍ଣ, ଏହାକୁ ଆମେ ନିୟମିତ ନେଇପାରିବା। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ତୁଳସୀ ବିଶେଷ ଭାବରେ ଥଣ୍ଡା କାଶ ଜନିତ ରୋଗରୁ ରକ୍ଷା କରିଥାଏ ଏବଂ ଗୁଡ଼ୁଚି ଅନ୍ୟାନ୍ୟ ବିଭିନ୍ନ ପ୍ରକାର ଇନଫେକ୍ସନ୍, ସ୍କିନ୍ ଡିଜିଜ୍ ଆଦିରୁ ଆମକୁ ରକ୍ଷା କରିଥାଏ। ତା ଛଡ଼ା ଅଁଳା, ଅଁଳାକୁ ଆମ ରସାୟନ କୁହାଯାଇଛି। ପ୍ରତ୍ୟେକ ଦିନ ଆମେ ଅଁଳା ଖାଇପାରିବା। ତା ସହିତ ହରିଡ଼ା, ବିଶେଷ କରି ବାଳ ହରିଡ଼ା ଯେଉଁଟାକି ଛୋଟ ଛୋଟ ହରିଡ଼ା କଳା ରଙ୍ଗ ରହିଥାଏ, ତାର ଚୂର୍ଣ୍ଣକୁ ପ୍ରତ୍ୟେକ ଲୋକ 8 ବର୍ଷର ଛୁଆଠାରୁ ଆରମ୍ଭ କରି 100 ବର୍ଷର ବୁଢ଼ା ପର୍ଯ୍ୟନ୍ତ ଆମର ଆୟୁର୍ବେଦରେ କୁହାଯାଇଛି ପ୍ରତ୍ୟେକ ଦିନ ନିଆଯିବା ଦରକାର। ତା ଛଡ଼ା ଆମର ପେଟ ଠିକ୍ ରଖିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ଏହା ଛଡ଼ା ଆମେ ପ୍ରତ୍ୟେକ ଦିନ ନେଇପାରିବା, ଆମେ ଉଷ୍ଣ ଜଳ ସେବନ କରିବା କଥା। ଉଷ୍ଣ ଜଳ ଆମେ ସକାଳୁ ଆମେ ଚା ବଦଳରେ କିଛି ଉଷ୍ଣ ଜଳ ସେବନ କରିପାରିବା। ତା ସହିତ ଆମର ଖାଦ୍ୟପେୟରେ ଯଦି ନିୟମିତତା ରହିବ ତେବେ ଆମର ବିଭିନ୍ନ ପ୍ରକାର ରୋଗରୁ

0: ଦେଖାପାରିବା। ଆୟୁର୍ବେଦରେ ଋତୁଚର୍ଯ୍ୟା ଏବଂ ଦିନଚର୍ଯ୍ୟା କଥା କୁହାଯାଇଛି। ଦିନରେ କିଭଳି ଭାବରେ ଆମେ ପ୍ରତ୍ୟେକ ଦିନ ସକାଳୁ ଉଠିକରି ଆମର ନିତ୍ୟକର୍ମ କରିବା କଥା, ତାରି ଭିତରେ ଆମର ଅଭ୍ୟଙ୍ଗ ଶରୀରକୁ ତେଲ ଦ୍ୱାରା ମାଲିସ କରାଯିବା ଦରକାର, ପ୍ରତ୍ୟେକ ଦିନ ସ୍ନାନ କରିବା ଦରକାର, ପ୍ରତ୍ୟେକ ଦିନ କବଳ ଗଣ୍ଡୁଷ ଆମେ ତେଲ ମୁହଁରେ ପୁରେଇକରି ଆମେ ଯଦି ମୁହଁକୁ କିଛି ସମୟ ବନ୍ଦ କରି ରଖି ତାକୁ କିଛି ସମୟ ମୁହଁରେ ବୁଲେଇବା, ତାକୁ କଣ୍ଡୁଷ କୁହାଯାଏ। ତାଦ୍ୱାରା ମଧ୍ୟ ଆମର ଅଏଲ୍ ପୁଲିଂ ଆଜିକାଲି କହୁଛନ୍ତି, ଆଜି ତାଦ୍ୱାରା ମଧ୍ୟ ଆମ ରୋଗରୁ ରକ୍ଷା ପାଇପାରିବା। ଏବଂ ନିଦ୍ରା ଠିକ୍ ହେବା କଥା, ଆୟୁର୍ବେଦରେ କୁହାଯାଇଛି ଆହାର ଠିକ୍ ହେବା ଦରକାର, ନିଦ୍ରା ଠିକ୍ ହେବା ଦରକାର, ଏବଂ ଆମ ଜୀବନରେ ଆମେ ଖୁସି ରହିବା ଦରକାର। ଏ ତିନିଟା ଯଦି ଠିକ୍ ରହିଲା, ଏ ତିନି ଉପସ୍ତମ୍ଭ, ତେବେ ଆମେ ରୋଗରୁ ରକ୍ଷା ପାଇପାରିବା। ତ ଆହାର ଠିକ୍ ରଖିବା ପାଇଁ ଖାଇବା ଭିତରେ ଆମେ ଅଧ୍ୟସନ କରିବା କଥା ନୁହଁ କିମ୍ବା ଅନଶନ ବି କରିବା କଥା ନୁହଁ। ଖାଇବା ଭିତରେ ମିନିମମ୍ 3 ଘଣ୍ଟା ବା ଗୋଟିଏ ପ୍ରହରର ଆମେ ଗୋଟିଏ ଗ୍ୟାପ୍ ରଖିବା କଥା, 2ଟା ଖାଇବା ଭିତରେ ବାରମ୍ବାର ଖାଇବାଟା ଠିକ୍ ନୁହଁ। ତା ଛଡ଼ା ଆମେ ରାତିରେ ନିୟମିତ ଯେମିତି 8 ଘଣ୍ଟା ଶୋଇବା, ତା ପାଇଁ ଚେଷ୍ଟା କରିବା ଦରକାର। ତେଣୁ ଆମକୁ ରାତିରେ କେମିତି ଜଲ୍ଦି ଖାଇକରି ଖାଇବାର ପ୍ରାୟ ଗୋଟିଏ ପ୍ରହର ପରେ ହିଁ ଶୋଇବା କଥା, ଖାଇକରି ସିଧାସଳଖ ଶୋଇବାକୁ ଯିବା କଥା ନୁହଁ। ଏସବୁ ଯଦି ଆମେ ଠିକ୍ ଭାବରେ କରିବା, ତେବେ ନିଶ୍ଚିତ ଭାବରେ ଆମର ରୋଗ ପ୍ରତିଷେଧକ ଶକ୍ତି ବଢ଼ିବ ଏବଂ ଆମେ ରୋଗରୁ ମୁକ୍ତି ପାଇପାରିବା।
1: ସ୍ୱାସ୍ଥ୍ୟ ସୂଚନା ଶୁଣିଲେ ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଥିବା ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ IPL କ୍ରିକେଟ ଫାଇନାଲ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ୱିକେଟ୍ରେ ପରାସ୍ତ କରି ଟାଇଟଲ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ବୈଠକରେ ବିଭିନ୍ନ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବିଶେଷ ଭାବେ ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ସମ୍ପର୍କକୁ ମଜବୁତ କରିବା ଲାଗି ବାର୍ତ୍ତାଳାପ କରାଯିବ। ଗତ ସନ୍ଧ୍ୟାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମ୍ୟାମାର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ। ଶ୍ରୀ ହ୍ଲାଇଂ ଗତ ଶନିବାର ଦିନ 5 ଦିନିଆ ଭାରତ ଗସ୍ତରେ ଆସି ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ ନେତୃତ୍ୱମାନେ ସାମିଲ ହୋଇଛନ୍ତି। ଆସନ୍ତାକାଲି ମ୍ୟାମାର ରାଷ୍ଟ୍ରପତି ମୁମ୍ବାଇ ଗସ୍ତ କରି ବ୍ୟବସାୟ ଏବଂ ଶିଳ୍ପ ସମ୍ପର୍କିତ ବାର୍ତ୍ତାଳାପରେ ଭାଗ ନେବା ସହ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବେ। ଆମ ସମ୍ବାଦଦାତା ଜଣାଇଛନ୍ତି, ଭାରତର ପ୍ରଥମେ ପଡ଼ୋଶୀ, ଆକ୍ଟ ଇଷ୍ଟ ଏବଂ ମହାସାଗର ନୀତିରେ ମ୍ୟାମାର ରହିଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନ ଚଳିତ ମାସ ଶେଷ ଯାଏଁ ଚାଲିବ। ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସନ୍ତୁଳନ ରକ୍ଷା କରି ଚାଷ ଜମିରେ ସାର ପ୍ରୟୋଗ କରିବା ଏବଂ କୃଷକମାନଙ୍କୁ ସଠିକ୍ ସମୟରେ ସୂଚନା ପ୍ରଦାନ କରି ପଞ୍ଚାୟତ ସ୍ତରରେ ଜନଭାଗିଦାରିତା ସୃଷ୍ଟି କରିବା। ମନ୍ତ୍ରୀ ଶ୍ରୀ ଚୌହାନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। କିଷାନ କ୍ରେଡିଟ୍ କାର୍ଡ଼, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି, ଫସଲ ବୀମା ଯୋଜନା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଭଳି ଯୋଜନାର ଲାଭ କୃଷକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ କୃଷିମନ୍ତ୍ରୀ କ୍ଷେତ ବଚାଓ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା ସହଯୋଗ, ସାମରିକ ଦକ୍ଷତା ଏବଂ ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ଭାରତରେ ସବ୍କା ସାଥ୍ ସବ୍କା ବିକାଶ

0: ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ କେନ୍ଦ୍ର ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ 12 ବର୍ଷର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସରକାରଙ୍କ ଉଦ୍ୟମରେ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ଆଜି ଆସନ୍ତୁ ଶୁଣିବା କୃଷକମାନଙ୍କ କଲ୍ୟାଣ ନିମନ୍ତେ ଗ୍ରହଣ କରାଯାଇଥିବା ପ୍ରମୁଖ ପଦକ୍ଷେପ ବିଷୟରେ। ଗତ 12 ବର୍ଷରେ କୃଷକମାନଙ୍କ କଲ୍ୟାଣ ସହ ସେମାନଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରଚଳନ କରିଛନ୍ତି। ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ହିସାବରେ ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6000 ଟଙ୍କା ପ୍ରତ୍ୟେକ ହସ୍ତାନ୍ତରଣ ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000 ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। ଆକାଶବାଣୀ ସହିତ କଥାବାର୍ତ୍ତା ବେଳେ ଅଯୋଧ୍ୟାର ଜଣେ କୃଷକ କହିଛନ୍ତି, କୃଷକ ସମ୍ମାନ ନିଧି ଯୋଜନା କୃଷକମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି। ପିଏମ୍ କୃଷି ସିଞ୍ଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଭଳି ଯୋଜନା ଜଳସେଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। 2014-15 ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ଆଜି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। 24 ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4 ଲେଖାଏଁ ଆସନ ରହିଥିବା ବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2 ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1 ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନୀଶ ସିଂ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାଛଡ଼ା ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଓଡ଼ିଶାରେ 1 ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡ଼ୁର AIADMK ସାଂସଦ ସିବି ସନମୁଗମ ଏବଂ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ଭୋଟ୍ ଗ୍ରହଣ ଓ ସେହିଦିନ ଭୋଟ୍ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ଆସନ ଆବଣ୍ଟନ ପ୍ରକ୍ରିୟା ଚୂଡ଼ାନ୍ତ କରିଛି। ବୁଝାମଣା ଅନୁଯାୟୀ 17 ଆସନ ମଧ୍ୟରୁ ବିଜେପି 11 ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ଶିବସେନା 4 ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି 2 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ବିରୋଧୀ ମହାବିକାଶ ଅଘାଡ଼ି ପୂର୍ବରୁ ଆସନ ବୁଝାମଣା ଶେଷ କରିଛି। କଂଗ୍ରେସ 8, ଶିବସେନା UBT 4 ଏବଂ ଶରଦ ପାୱାର ନେତୃତ୍ୱାଧୀନ NCP 3 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପଶ୍ଚିମବଙ୍ଗର ନବଗଠିତ ସରକାର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରିବେ। କ୍ୟାବିନେଟ୍ରେ 35 ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଲୋକଭବନରେ 11:00 ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ବୃଦ୍ଧି ସହ କ୍ୟାବିନେଟ୍ ମନ୍ତ୍ରୀ ସଂଖ୍ୟା 41 ପହଞ୍ଚିବ। ସୁପ୍ରସିଦ୍ଧ ଗାୟିକା ସୁମନ କଲ୍ୟାଣପୁରଙ୍କ ଗତକାଲି ମୁମ୍ବାଇ ସ୍ଥିତ ବାସଭବନରେ 99 ବୟସରେ ପରଲୋକ ଘଟିଛି। ସେ ହିନ୍ଦୀ ସମେତ ମରାଠୀ ଓ ଅନେକ ଭାରତୀୟ ଭାଷାରେ କଣ୍ଠଦାନ କରିଛନ୍ତି। 1950-1970 ପର୍ଯ୍ୟନ୍ତ ଭାରତୀୟ ସିନେମାରେ ସୁମନ କଲ୍ୟାଣପୁର ତାଙ୍କ ସୁମଧୁର କଣ୍ଠରେ ଅନେକ ଗାୟନ କରିଛନ୍ତି। ବାଂଲାଦେଶ ଢାକାରେ 1937 January 28 ଜନ୍ମଗ୍ରହଣ କରିଥିବା ସୁମନଙ୍କ କଣ୍ଠସ୍ୱର କେତେକ ମାତ୍ରାରେ ଲତା ମଙ୍ଗେସ୍କରଙ୍କ କଣ୍ଠସ୍ୱର ପରି ଅନୁଭୂତ ହେଉଥିଲା। 1950 ମଧ୍ୟଭାଗରେ ସେ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମେ କଣ୍ଠଦାନ କରିଥିଲେ। ପରେ ସେ ମହମ୍ମଦ ରଫିଙ୍କ ସହ ଅନେକ ଗୀତ ଗାଇଥିଲେ। ତାଙ୍କ ପ୍ରସିଦ୍ଧ ଗୀତଗୁଡ଼ିକ ମଧ୍ୟରେ ଆଜକଲ ତେରେ ମେରେ ପ୍ୟାର କେ ଚର୍ଚ୍ଚେ, ନା ନା କରକେ ପ୍ୟାର ତୁମି ସେ କର ବୈଠେ ଏବଂ ତୁମ୍ନେ ପୁକାର ଅର୍ ହମ୍ ଚଲେ ଆଏ ଭଳି ଗୀତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା। IPL କ୍ରିକେଟରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 5 ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 8 ବିନିମୟରେ 155 ରନ୍ ସ୍କୋର କରିଥିଲା। ୱାଶିଂଟନ୍ ସୁନ୍ଦର 37 ବଲ୍ରେ 50 ରନ୍ ସ୍କୋର କରିଥିଲେ। ଏହାର ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମାତ୍ର 18 161 ରନ୍ ସ୍କୋର କରି ଚମ୍ପିୟନ୍ ହୋଇଛି। ଚଳିତ IPLରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସବୁଠାରୁ ମୂଲ୍ୟବାନ ଖେଳାଳି ଭାବେ ବିବେଚିତ କରାଯାଇଛି। 700 76 ରନ୍ ସ୍କୋର କରିଥିବାରୁ ସେ ଅରେଞ୍ଜ କ୍ୟାପ୍ ଜିତିଛନ୍ତି। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ ଏସୀୟ ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଭାରତର ମୋଗାଲି ଭେଙ୍କଟରାମ 800 ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମହିଳା 4x400 ମିଟର ଦୌଡ଼ରେ ଭାରତର ଭୂମିକା ତାହୁରା ସେହନୁର ଏବଂ ନିରୁ ସ୍ୱର୍ଣ୍ଣପଦକ ପାଇଛନ୍ତି। 4x100 ମିଟର ଦୌଡ଼ରେ କାଜଲ ଭାବନା ଆରତୀ ଏବଂ ନିପମ ରୌପ୍ୟ ପଦକ ଜିତିଥିବା ବେଳେ 4x400 ପୁରୁଷ ଦୌଡ଼ରେ ପିୟୁଷରାଜ ସୟଦ ସବିର ରଞ୍ଜିତ କୁମାର ଏବଂ ମହମ୍ମଦ ଆସ୍ପାକ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ସାଫ୍ ମହିଳା ଫୁଟବଲ ଚମ୍ପିଅନ୍ସିପ୍ରେ ଭାରତୀୟ ମହିଳା ଦଳ ଗତକାଲି ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ମ୍ୟାଚ୍ରେ ବାଂଲାଦେଶକୁ 3-0 ଗୋଲ୍ରେ ପରାସ୍ତ କରିଛି। ଗତ ସପ୍ତାହରେ ଭାରତୀୟ ମହିଳା ଦଳ ମାଳଦ୍ୱୀପକୁ 11-0 ଗୋଲ୍ରେ ପରାସ୍ତ କରିଥିଲା। 5 ଥରର ସାଫ୍ ମହିଳା ଚମ୍ପିଅନ୍ସିପ୍ ବିଜେତା ଭାରତୀୟ ମହିଳା ଦଳ ଗ୍ରୁପ୍ ଏର ସେମିଫାଇନାଲ୍ ମ୍ୟାଚ୍ରେ ଆସନ୍ତା ବୁଧବାର ଦିନ ଭୁଟାନ ବିପକ୍ଷରେ ଖେଳିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଅ ଅଭିଯାନ ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ IPL କ୍ରିକେଟର ଫାଇନାଲ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ପରାସ୍ତ କରି ଟାଇଟଲ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
2: ଚାଷୀ ଭାଇ ଭଉଣୀମାନେ, ଫିଦିନିଆ ତୁନ୍ ତରକାରୀ ଭିତରେ ଛତି ତୁନ୍ ଗୋଟେ ଏନ୍ତା ତୁନ୍ ଏ ଯେନ୍ଟା ଖାଇବାର୍ ଲାଗି ମନ ଟକ ଟକ ହେଇଯାଏସି। ହେଥିର୍ଲାଗି ଚାଷୀ ଭାଇ ଭଉଣ ଛତି ଚାଷ କରବାର୍ ଲାଗି ଜହ ଆଗ୍କେ ଆସୁଛନ୍। ଛତି ଚାଷ୍ଟା କମ୍ ଖର୍ଚ୍ଚା, କମ୍ ମେହନତ ଆର୍ ଘରେ ଥାଇକରି ବି କରି ହଉଥିବାର୍ ଲାଗି ଇ ଚାଷ୍କେ ସଭେ ଅପନଉଥିବାର୍ ଦେଖ୍ବାର୍କେ ମିଲୁଛେ। ଛତି ଚାଷ୍ ଭିତରେ ଧିଙ୍ଗିରି ଛତି ଆଉ ପୁଆଲ ଛତିରେ ଚାହିଦାଟା ବଜାରରେ ଜହ ଥିବାର୍ ଲାଗି ଇ ଦୁଇ ପ୍ରକାର ଛତି କେନ୍ଥେଇ ଚାଷ୍ କର୍ମା ସେ ବାବଦେ ଚାଷୀ ଭାଇ ଭଉଣୀମାନେ ଜାଣି ରଖବାର୍ ଚାହିଁ। ପହେଲା ଆସୁନ୍ ଧିଙ୍ଗିରି ଛତି କେନ୍ଥେଇ ଚାଷ୍ କରସନ୍ ସେ ବାବଦେ ଜାନ୍ମା। ଆମର୍ ରାଜ୍ୟ ଧିଙ୍ଗିରି ଛତି ଜହ କରି ନଭେମ୍ବର ମାସନୁ ଫେବୃଆରୀ ମାସ ଭିତରେ ଲଗାହେସି। ହେଥିର୍ଲାଗି ଇ ପ୍ରକାର ଛତି ଚାଷ୍ କର୍ବାର୍ ଲାଗି ଯେନ୍ମାନେ ମନ କରିଛନ୍ ଏଭୁ ସଜବତର ହୋଇଯିବାର୍ କଥା। ଇ ଚାଷ୍ଟା ଜହ ଶୀତ ହେଲା ସମିହାତି ଚାଷ୍ କରାହେସି। ପାହାଡ଼ିଆ ଅଞ୍ଚଲମାନ୍କେ ଜୁନ୍ ମାସରୁ ମାର୍ଚ୍ଚ ମାସ ଭିତରେ ବି ଇ ଧିଙ୍ଗିରି ଛତିକେ ଚାଷ୍ କରି ବନ୍ବା। ଇ ଛତିର୍ ଲାଗି ଉଖୁମ୍ଟା 30°C ରହେବାର୍ ଚାହିଁ। ଆମେ ଯେନ୍ଠାନେ ଇ ଛତିକେ ଚାଷ୍ କରୁଛୁଁ ସେଠାନେ ଶକରା 65% ନଡ଼ାର ଉଦାପନ ରହିବାର କଥା ଆଉ ପବନ ଆନାଜାନା ସାଙ୍ଗେ ଉକିଆ ପଡ଼ୁଥିବାର ଚାହିଁ। ଏଥିର୍ଲାଗି ଜୁହ୍ନା ପରା ମୂଲିଆ ନଡ଼ା 4 ଯାକ ଦରକାର ହେସି। ଇ 4 ନଡ଼ାର ଲାଗି 200 ମୁଞ୍ଜି ଲାଗ୍ସି। ତାର୍ ସାଙ୍ଗେ 250 ଗହମ, 80 ଲମ୍ବା ଆଉ 40 ଉଷାର ଜରି ଲାଗ୍ସି। ପହେଲା ନଡ଼ାନୁ କୁଟକୁଟି ନଡ଼ାକେ ବାହାର କରିଦଉନ୍। ତେହରୁ ଜହସେ ଜହ 7 କରି ଖଣଖଣ କରି କାଟି ସଫା କରିଦଉନ୍। ସେ ନଡ଼ାକେ 10-12 ଘଣ୍ଟାର ଲାଗି ପାଣି ବୁତରେଇ ସାରିଲା ଉତାରୁ ୱାଇନ୍ ପ୍ୟାନ୍ ଦି ଧୋଇ ପକଉନ୍। ଇତାରୁ ଉତାରୁ ତାହାକେ 1/2 ଲାଗି ସିଝେଇ ପକଉନ୍। ତେହରୁ 10 ପାଣି 75 କାର୍ବେଣ୍ଡୋଜିମ୍ ନେହତ 22 ଆର୍ 10 ଫର୍ମାଲିନ୍ ମିଶେଇକରି ନଡ଼ାକେ 15 ଯାଏ ବୁତରେଇ କରି ବିଶୋଧନ କରି ପକଉନ୍। ଇତାରୁ ତାରୁ ସଫା ସମାନ ଜାଗାଥି ନେହତ ଜରି ସିଡ଼୍ର ଛାଏଁତି 2-3 ଉଷାର କରି ପକେଇଦଉନ୍। ଏନ୍ତା କଲେ ନଡ଼ାଥି ଯେନ୍ ପାଏନ୍ ଥିବା ସେଟା ନିଝରି ଯିବା। ନଡ଼ାକେ ଯଦି ଚିପା ସେଟା ଉଦା ଲାଗୁଥିବା ଆର୍ ହାତେ ପାଏନ୍ ନାଇଁ ଲାଗୁଥିବା ବେଲେ ଜାଣିଯିବେ ଯେ ନଡ଼ାଥି ଛତି ଲଗାବାର୍ ଲାଗି ବତର ହୋଇଯାଇଛେ। ଇତାରୁ ତାରୁ ଗହମ୍କେ ୱାଇନ୍ କରି ସିଝେଇ ପକଉନ୍। ଭାତ ଫୁଟ୍ଲା ବତରିଆ ନାଇଁ ଫୁଟାବେ। ସିଝେଇ ସାରିଲା ଉତାରୁ ଗହମ୍ନୁ ପ୍ୟାନ୍ ଛାଡ଼ବାର ଯାଏ ଶୁଖେଇ ଦଉନ୍। ଆଗରୁ ଆଣିକରି ରଖିଥିବାର ବୁତଲର ଛତି ମୁଜିକେ ବାହାର କରି ତାହାକେ 4 କରି ପକଉନ୍ ଆର୍ ନଡ଼ାକେ 5 କରୁନ୍। ସିଝାଲା ଗହମ୍କେ 4 କରି ପକଉନ୍। ଇତାରୁ ତାରୁ ଜରି ମୁନାର ଗୁଟେ ମୁଡ଼ିକେ ବାନ୍ଧି ପକଉନ୍। ମୁନାତି 1/2 ନଡ଼ା 5-7 ମୁଟାତି ପୁରେଇ କରି ଥାକ୍ ଥାକ୍ କରି ଟିକେ ଦବେଇ ଦଉନ୍। ତେହରୁ ରଖିଥିବାର ମୁଞ୍ଜି ଭିତରୁ 1/2 ମୁଞ୍ଜିକେ ନଡ଼ା ଉପରେ ଗୋଲ୍ କରି ବୁନି ଦଉନ୍। ତାରୁ ତାରୁ 1/2 ଗହମ୍କେ ପକଉନ୍। ଏନ୍ତା କରି 4 କରି ଭାଗ ଭାଗ କରୁନ୍। ଏନ୍ତା କଲା ପରେ ନଡ଼ା ଦେଇକରି ମୁନାର ମୁହଁକେ ବାନ୍ଧି ପକଉନ୍। ଜରିକେ ବାନ୍ଧିଲା ଉତାରୁ ସେଥି 10-15 କଣା କରି ପକଉନ୍। তেহরু এন্তা ঠানে সে জরিমুনাকে রকুন যেনঠানে ভালভাবে পবন আনাজানা করে পড়ুথবা দুই সপ্তাহ ভিতরে সে মুনা উপরে পড়া ফিম্পি পুরা লাগি যাইতেছি ইতা ঋতুরু জরিমুনার তলর পট্টিকে কাটি করি ধীরে ধীরে ফুটিবার পিণ্ডু লাগে বাহার করি আনি পকন তার আর দিনু দিনক দুই তিন থর সে পিণ্ডলা উপরে প্যান ঝিটুন এন্তা কলে গোটে সপ্তাহ উতারু ছতি কোড় বাহারি যাইসি আর সপ্তাহ ভিতরে ছতি তা লাগে যাইসি ধিঙ্গি ছতির গোটে বেড়ু দেড় কেজি যাক ছতি বাহারি পারবা ধ্যান রখবে ছতি অমল করবার বারো ঘন্টা আগরু বেড়তি প্যান ঝিটবারকে পড়সি ধিঙ্গি ছতি চাষ লাগি বেড় পিছা পনেরো টঙ্কা খরচা হেসি হলে গোটে বেড়ু তিনশো টঙ্কা যাক আয়দা মিলসি কেজে শুখলা নোড়ানু দেড় কেজি যাক ছতি মিলি পারবা যদি ছতি ঘরে শকরা পঞ্চাশি পরসেন্ট যাক উদাপনকে রখা যাই পারবা বলে সেলিয়াম পিণ্ডুলাতি প্যান অংশ রহিপারবা আউ ছতি ষাঠে দিন কেঁজে তিন মাস যাক ফুটি পারবা পোয়াল ছতি আমার রাজ্যে জহ করি খরা সময়াতি পোয়াল ছতি চাষ করা যাই পারবা পোয়াল ছতি মার্চ মাসর অধানু অক্টোবর মাস অধা যাক করা যায়সি পোয়াল ছতি চাষ লাগি সূর্যকিরণ নাই পড়ুথবার ঝরকা থিলা ঘর দরকার হলে ঘরকে পবন আনাজানা সাংে উকিয়া পড়ুবার চাহি ই ছতির লাগি ভাড়ি নু পড়িবার নড়া পোয়াল দরকার ইথির লাগি অড়াইশ গ্রাম বুট নেহত রাহাড়ি গুণ দরকার হেসি ইথির লাগি বুতলে ছতি মুঞ্জি প্রয়োগ করবারকে পড়সি নড়াকে জহসে জহ ষোলো ঘণ্টা যাক পানি বুতরে নেবে বাউঁশ নেহত কাঠে তিন ফুটিয়া লম আউ উষারার গোটে গোটে ভাড়ি বনাবে ফি ভাড়ি তিন চার থাক করে নড়া আর তিন থাক করে মুঞ্জি আর বুট নেহত রাহাড়ি গুড় মিশে করে পকাবার লাগি হেসি এন্তা কলে জহ সে জহ পনেরো দিন পরে ছতি ফুটবার আরম্ভ করে নেসি গোটে ভাড়ি আমি তিন কেজি যাক ছতি অমল করি পারমা।
1: শুনিলে চাষর হাল আকাশবাণী সম্বলপুর পরিবেশ সূচনা শুনন্তু আজি এথিরে শুনন্তু জলরে অম্লজান সংকট হুয়ে কাহিকি এ সম্পর্কে কইছন্তি ডক্টর সমাপিকা দাস।
3: ଆମ ଜୀବଜଗତର ଅଧିକାଂଶ ପ୍ରାଣୀ ଓ ଉଦ୍ଭିଦମାନଙ୍କର ଜୀବନ ଧାରଣର ପ୍ରକ୍ରିୟାରେ ଅମ୍ଳଜାନ ବାଷ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। କେତେକ ଏନଏରୋବିକ୍ ଜୀବାଣୁ ଛାଡ଼ିଦେଲେ ଅନ୍ୟ ସମସ୍ତ କ୍ଷୁଦ୍ର ଜୀବ ଏକକୋଷୀ ଜୀବଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତେ ନିଶ୍ୱାସ ନେବା ଓ କୋଷୀୟ ଶ୍ୱାସକ୍ରିୟା ମାଧ୍ୟମରେ ଶକ୍ତି ଉତ୍ପାଦନ କରିବା ପଦ୍ଧତିରେ ଅମ୍ଳଜାନର ବ୍ୟବହାର କରନ୍ତି। ଶରୀରରେ କୋଷମାନଙ୍କରେ ଥିବା ବିଭିନ୍ନ ଯୌଗିକ ଅଣୁଗଠନରେ ଏବଂ କାର୍ବନ ନାଇଟ୍ରୋଜେନ୍ ଭଳି ପୋଷକ ଚକ୍ରରେ ଅମ୍ଳଜାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ମଧୁର ଜଳ ପରିସଂସ୍ଥାରେ ବାସ କରୁଥିବା ଜୀବମାନଙ୍କୁ ମୁଖ୍ୟତଃ ଦୁଇଟି ପଦ୍ଧତିରେ ଅମ୍ଳଜାନ ମିଳିଥାଏ। ବାୟୁମଣ୍ଡଳରୁ ଜଳ ମଧ୍ୟକୁ ଦ୍ରବୀଭୂତ ବା ପ୍ରସାରିତ ହେବା ଏବଂ ଜଳଜ ଉଦ୍ଭିଦ ଓ ଶୈବାଳମାନଙ୍କ ଦ୍ୱାରା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ସୃଷ୍ଟି ହେବା। କେତେକ ପ୍ରାକୃତିକ ଏବଂ ମାନବଜାତ ପ୍ରଭାବ ଯୋଗୁଁ ଏହି ଉତ୍ସଗୁଡ଼ିକ ବାଧାପ୍ରାପ୍ତ କିମ୍ବା ଅପର୍ଯ୍ୟାପ୍ତ ହୋଇପାରନ୍ତି, ଯାହା ଜଳୀୟ ଜୀବମାନଙ୍କ ପରିବେଶକୁ ପ୍ରଭାବିତ କରିଥାଏ। ଜଳୀୟ ପରିସଂସ୍ଥାରେ ଅମ୍ଳଜାନର ଅଭାବକୁ ହାଇପୋକ୍ସିଆ କୁହାଯାଏ, ଯାହା ପରିବେଶ ପାଇଁ ଏକ ଗମ୍ଭୀର ସମସ୍ୟା, କାରଣ ଅମ୍ଳଜାନ ଅଭାବ ଯୋଗୁଁ ଜଳୀୟ ଜୈବ ବିବିଧତା, ଜଳର ଗୁଣବତ୍ତା ଏବଂ ପରିସଂସ୍ଥାର କାର୍ଯ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଅମ୍ଳଜାନର ସ୍ତର ଅଧିକ ଖସିଗଲେ ଜଳଚର ଜୀବମାନେ ଚାପଗ୍ରସ୍ତ ହୁଅନ୍ତି ଏବଂ ମୃତ୍ୟୁବରଣ କରନ୍ତି, ଯାହାଫଳରେ ଖାଦ୍ୟ ଶୃଙ୍ଖଳ ବାଧାପ୍ରାପ୍ତ ହୁଏ। ମାନବୀୟ କାର୍ଯ୍ୟକଳାପ ଦ୍ୱାରା ବିବିଧ ଭାବରେ ପରିସଂସ୍ଥାମାନଙ୍କରେ ଅମ୍ଳଜାନର ଉପସ୍ଥିତି ହ୍ରାସ ପାଉଛି। ସାଇନ୍ସ ଏଡଭାନ୍ସରେ ସଦ୍ୟ ପ୍ରକାଶିତ ଅଧ୍ୟୟନରୁ ଜଣାପଡ଼ିଛି ଯେ 1900 ପରଠାରୁ ମଧୁର ଜଳ ପ୍ରଣାଳୀରେ ଅମ୍ଳଜାନ ଉତ୍ପାଦନ ଏବଂ ବ୍ୟବହାର କରିବାର ପଦ୍ଧତିରେ ପରିବର୍ତ୍ତନ ଘଟିଛି। ନେଦରଲାଣ୍ଡର ୟୁଟେକ୍ସ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି, ମାନବୀୟ କାର୍ଯ୍ୟକଳାପ ପାଇଁ ଜଳଚର ଜୀବମାନେ ଶ୍ୱାସରୁଦ୍ଧ ହେଉଛନ୍ତି। ଏହି ଅମ୍ଳଜାନ ହ୍ରାସର ପ୍ରମୁଖ କାରଣ ହେଉଛି ପୋଷକ ପ୍ରଦୂଷଣ, ଯାହା ବିଶେଷ ଭାବରେ ଯବକ୍ଷାରଜାନ ଏବଂ ଫସ୍ଫରସ୍ ଦ୍ୱାରା ହୋଇଥାଏ। ଏହି ପୋଷକଗୁଡ଼ିକ କୃଷିକ୍ଷେତ୍ର, ନର୍ଦ୍ଦମା ଏବଂ ଶିଳ୍ପ ବର୍ଜ୍ୟବସ୍ତୁରେ ଅଧିକ ପରିମାଣରେ ଦେଖାଯାଏ। ଏମାନେ ଯେତେବେଳେ ନଦୀ, ହ୍ରଦ ଓ ଜଳଭଣ୍ଡାରରେ ପ୍ରବେଶ କରନ୍ତି, ପୋଷକ ବୃଦ୍ଧି ବା ୟୁଟ୍ରୋଫିକେସନ୍ ସମସ୍ୟା ସୃଷ୍ଟି କରନ୍ତି। ଏହାଦ୍ୱାରା ଜଳରେ ଶୈବାଳମାନଙ୍କର ସଂଖ୍ୟା ବୃଦ୍ଧି ହୁଏ। ଏମାନଙ୍କର ଜୀବନକାଳ ସ୍ୱଳ୍ପ ହୋଇଥିବାରୁ ସେମାନେ ଖୁବ୍ ଶୀଘ୍ର ମୃତ୍ୟୁବରଣ କରନ୍ତି। ଏହି ଶୈବାଳମାନଙ୍କର ପଚନ ବା ବିଘଟନ ପ୍ରକ୍ରିୟାରେ ବହୁତ ପରିମାଣରେ ଅମ୍ଳଜାନ ବ୍ୟବହୃତ ହୁଏ, ଯାହାଫଳରେ ହାଇପୋକ୍ସିଆ ପରିସ୍ଥିତି ଦେଖାଯାଏ। ମଧୁର ଜଳ ଉତ୍ସରେ ତାପଜ ସ୍ତରୀକରଣ ଅମ୍ଳଜାନ ଅଭାବର ଆଉ ଏକ କାରଣ ହୋଇପାରେ। ଗ୍ରୀଷ୍ମ ଋତୁରେ ହ୍ରଦ ଓ ଗଭୀର ଜଳଭଣ୍ଡ

0: ଅବତାରଗୁଡ଼ିକରେ ଭିନ୍ନ ତାପମାତ୍ରା ଯୁକ୍ତ ସ୍ତର ଦେଖିବାକୁ ମିଳେ। ଜଳପୃଷ୍ଠ ବାୟୁମଣ୍ଡଳ ସଂସ୍ପର୍ଶରେ ଆସୁଥିବାରୁ ଏପିଲିମ୍ନିୟନ ଉପରସ୍ତର ଉଷ୍ଣ ଏବଂ ଅମ୍ଳଜାନ ଯୁକ୍ତ ହୋଇଥାଏ, ମାତ୍ର ତଳସ୍ତର ହାଇପୋଲିମ୍ନିୟନ ଥଣ୍ଡା ଓ ଅମ୍ଳଜାନରୁ ବଞ୍ଚିତ ରହିଥାଏ। ତେଣୁ ତଳସ୍ତରରେ ଥିବା ଅଳ୍ପ ଅମ୍ଳଜାନକୁ ଜୀବମାନେ ଗ୍ରହଣ କରିନେବା ସହ ଜୈବ ପଦାର୍ଥର ପଚନ ଦ୍ୱାରା ଗଭୀର ଜଳରେ ଅମ୍ଳଜାନ ହ୍ରାସ ପାଏ। ସମ୍ପ୍ରତି ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଏହାକୁ ତୀବ୍ର କରୁଛି। ଏହାଫଳରେ ଜଳୀୟ ଜୀବ ଯେମିତିକି ମାଛମାନଙ୍କର ମୃତ୍ୟୁ ଘଟୁଛି। କେତେକ ସମ୍ବେଦନଶୀଳ ଜାତି ପୂରାପୂରି ଭାବରେ ଲୋପ ପାଇଯାଇଛନ୍ତି। ସହନଶୀଳ ଜାତିମାନେ ପ୍ରାଧାନ୍ୟ ବିସ୍ତାର କରି ଜୈବ ବିବିଧତାକୁ ହ୍ରାସ କରୁଛନ୍ତି। ଅମ୍ଳଜାନର ଅଭାବ ଅଣୁଜୀବ ସମ୍ପ୍ରଦାୟକୁ ପରିବର୍ତ୍ତନ କରେ, ଯାହା ଏନଏରୋବିକ୍ ପ୍ରକ୍ରିୟାଗୁଡ଼ିକୁ ଉତ୍ସାହିତ କରି ମିଥେନ, ହାଇଡ୍ରୋଜେନ୍ ସଲଫାଇଡ୍ ଏବଂ ଏମୋନିଆ ଭଳି ରାସାୟନିକ ଉତ୍ପନ୍ନ କରେ। ଏପରି ପରିବର୍ତ୍ତନ ଜଳଭଣ୍ଡାର ଓ ପାନୀୟ ଜଳର ଗୁଣବତ୍ତାକୁ ପ୍ରଭାବିତ କରେ, ଯାହାଦ୍ୱାରା ମାନବ ସମାଜ ସିଧାସଳଖ ପ୍ରଭାବିତ ହୁଏ। ଜଳର ଗୁଣବତ୍ତାରେ ହ୍ରାସ ଏବଂ ଜଳଜୀବଙ୍କ ପ୍ରତି କ୍ଷତି ସାଧନ ହେତୁ ମତ୍ସ୍ୟଚାଷ ଏବଂ ପର୍ଯ୍ୟଟନ ଶିଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୁଏ। ଅମ୍ଳଜାନ ଅଭାବ ଯୋଗୁଁ ମଧୁର ଜଳଭଣ୍ଡାରଗୁଡ଼ିକର ପ୍ରାକୃତିକ ବିଶୋଧନ ପ୍ରକ୍ରିୟାରେ ବାଧା ଉପୁଜିଥାଏ, ଯାହାଦ୍ୱାରା ମାନବ ବ୍ୟବହାର ନିମନ୍ତେ ଜଳ ପ୍ରକ୍ରିୟାକରଣର ମୂଲ୍ୟ ବୃଦ୍ଧି ପାଇଥାଏ। ପରିବେଶରେ ମାନବ କାର୍ଯ୍ୟକଳାପ ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ମଧୁର ଜଳରେ ଅମ୍ଳଜାନ ଜନିତ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ଉପରେ ଯଦି ସଠିକ୍ ପଦକ୍ଷେପ ଏବଂ ସଚେତନତା କାର୍ଯ୍ୟକ୍ରମ କରାନଯାଏ ଆମର ଏ ସୁନ୍ଦର ପରିବେଶ ଯେ ଧ୍ୱଂସମୁଖକୁ ଯିବ ଏଥିରେ ସନ୍ଦେହ ନାହିଁ।
1: ପରିବେଶ ସୂଚନା ଶୁଣିଲେ। ଆଜି ଏଥିରେ ଜଳରେ ଅମ୍ଳଜାନ ସଙ୍କଟ ହୁଏ କାହିଁକି, ଏ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ, ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ। ଗୀତ ରଚନା କରିଛନ୍ତି ଶିରିଶ ଚନ୍ଦ୍ର ପୂଜାରୀ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ପ୍ରଥମ ଗୀତ ଶୁଣନ୍ତୁ, କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦଲି।

ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ ଏଇଠି ଶେଷ ହେଲା। ଗୀତ ରଚନା କରିଥିଲେ ଶିରିଶ ଚନ୍ଦ୍ର ପୂଜାରୀ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମ୍ବଲପୁରୀ ଗୀତ ଶୁଣନ୍ତୁ। ପ୍ରଥମ ଗୀତ କଣ୍ଠଶିଳ୍ପୀ ବିଳମ୍ବ କୁମ୍ଭାର, ଗୀତ ରଚନା କରିଛନ୍ତି ଶିବଶଙ୍କର ପ୍ରଧାନ।

ସମ୍ବଲପୁରୀ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ବିଲମ୍ବ କୁମ୍ଭାର ଏବଂ ସ୍ନିଗ୍ଧାରାଣୀ ଜନା। ଗୀତ ରଚନା କରିଥିଲେ ଶିବଶଙ୍କର ପ୍ରଧାନ ଏବଂ ଦିଗ୍ପତି ପାଣ୍ଡେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମ୍ବଲପୁରୀ ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଣ୍ଠଶିଳ୍ପୀ ରଶ୍ମିରେଖା ମିଶ୍ର, ଗୀତ ରଚନା କରିଛନ୍ତି ଧରଣୀଧର ପଟେଲ।

ସମ୍ବଲପୁରୀ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ରଶ୍ମିରେଖା ମିଶ୍ର, ଗୋପାଳକୃଷ୍ଣ ଦାସ ଏବଂ ଦାଉଦ କୁଅଁର। ଗୀତ ରଚନା କରିଥିଲେ ଧରଣୀଧର ପଟେଲ, ବାଳକୃଷ୍ଣ ଦାସ ଏବଂ କ୍ଷେତ୍ରମଣି ବିଭାର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସୁଗମ ସଙ୍ଗୀତ ଶୁଣନ୍ତୁ। ପ୍ରଥମ ଗୀତ କଣ୍ଠଶିଳ୍ପୀ ସୁଧୀର କୁମାର ପାଲ, ଗୀତ ରଚନା କରିଛନ୍ତି ବିଷ୍ଣୁ ସାହୁ।

ସୁଗମ ସଙ୍ଗୀତ ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ସୋଲଜର କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ସୋନୁ ନିଗମ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ଅନୁ ମଲ୍ଲିକ।

ଏଥର ଶୁଣନ୍ତୁ ସ୍ମଗଲର କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ନୱାବ ଅର୍ଜୁ। ସଙ୍ଗୀତ ବାପି ଲାହିରୀ।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ଦିଲୱାଲେ ଦୁଲ୍ହନିଆ ଲେ ଯାଏଙ୍ଗେ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ଯତୀନ ଲଲିତ।
1: ଆମ ରାଜ୍ୟରେ

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏଥର ଶୁଣନ୍ତୁ ଅକେଲେ ହମ୍ ଅକେଲେ ତୁମ୍ କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ମଜରୁହ ସୁଲତାନପୁରୀ। ସଙ୍ଗୀତ ଅନୁ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ବମ୍ବେଇ, କଣ୍ଠଶିଳ୍ପୀ ଚିତ୍ରା, ଗୀତ ରଚନା କରିଛନ୍ତି ମେହବୁବ, ସଙ୍ଗୀତ ଏଆର୍ ରହମାନ।

ଏଥର ଶୁଣନ୍ତୁ ଫନା କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ କୈଳାସ ଖେର ଏବଂ ସନ୍। ଗୀତ ରଚନା କରିଛନ୍ତି ପ୍ରସୂନ ଯୋଶୀ। ସଙ୍ଗୀତ ଯତୀନ ଲଲିତ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏଥର ଶୁଣନ୍ତୁ ସାଜନ କଥାଚିତ୍ରର ଗୀତ, କଣ୍ଠଶିଳ୍ପୀ ଅଲକା ୟାଗ୍ନିକ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର କ୍ରିମିନାଲ କଣ୍ଠଶିଳ୍ପୀ କୁମାର ସାନୁ, ଗୀତ ରଚନା କରିଛନ୍ତି ଇନ୍ଦିୱର, ସଙ୍ଗୀତ ଏମ୍ ଏମ୍ କିରାବନୀ।

ଏଥର ଶୁଣନ୍ତୁ ଦୁଶ୍ମନୀ କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ଅଭିଜିତ ଏବଂ ଅନୁରାଧା ପଡ଼ୱାଲ। ଗୀତ ରଚନା କରିଛନ୍ତି ଜ୍ୟୋତି ନାୟାର, ସଙ୍ଗୀତ ନିଖିଲ ବିନୟ।

ଏଥର ଶୁଣନ୍ତୁ ଦିଲ୍ ତୋ ପାଗଲ ହେ କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି। ସଙ୍ଗୀତ ଉତ୍ତମ ସିଂ।

ଏଥର ଶୁଣୁନ୍ ଦେଖ ଖବର ରଖ ନଜର କଥାଚିତ୍ରର ଗୀତ ଗାଇଛନ୍ ମହମ୍ମଦ ତାଜ ଏସ୍ ଜାନକୀ ଆର୍ ତାନସେନ୍ ସିଂ ଗୀତିକାର ସୁରେନ୍ଦ୍ର ବିଦ୍ୟାଧର ସଙ୍ଗୀତ ଦେଇଛନ୍ ବାସୁଦେବ ରଥ।

ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତ କ୍ରମତି ୟେ ଦିଲ୍ ଆଶିକାନା ସିନେମାର ଗୀତ ଗୀତମାନଙ୍କୁ ସଙ୍ଗୀତ ସଜେଇଛନ୍ ନଦୀମ ଶ୍ରବଣ ଗୀତ ରଚନା ସମୀର କାର୍ଯ୍ୟକ୍ରମତି ୟାଦେ କୁମାର ସାନୁ ଆଉ ଅନୁରାଧା ପୋଡ଼ୱାଲଙ୍କର କଣ୍ଠତି ଶୁଣୁନି ଗୀତ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल हुई थी बीएलओ सुविधा रा उपयोग करंतु।

0: ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି
1: କାର୍ଯ୍ୟକ୍ରମ ଥି ଇହାଦେ ଶୁଣୁନ୍ କମଳ କୁମାରୀ ବେହେରାଙ୍କର କଣ୍ଠତି କାର୍ତ୍ତିକେଶ୍ୱର ନାୟକଙ୍କ ରଚନା ତୁଇ ଗୀତ।

କାର୍ଯ୍ୟକ୍ରମ ଥି ଏଥର କମଳ କୁମାରୀ ବେହେରାଙ୍କର କଣ୍ଠ ଥି ଆଉ ଗୋଟିଏ ଗୀତ ଶୁଣୁନ୍, ମିତ୍ରଭାନୁ ଗଅଁତିଆଙ୍କ ରଚନା ଥୋ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମ ଥି ୟାହାଦେ ମୋତିଲାଲ ଦୋରାଙ୍କ ରଚନା ଥୁ ମୋତିଲାଲ ଦୋରାଙ୍କର କଣ୍ଠ ଥି ଶୁଣୁନିଗି।

ଶୁଣୁଥିଲେ ସମ୍ବଲପୁରୀ ଗୀତ କଣ୍ଠଦାନ କଲେ ଦୟାନିଧି ବେହେରା, କମଳ କୁମାରୀ ବେହେରା, ମୋତିଲାଲ ଦୋରା ଓ ଦିଲୀପ କୁମାର ମହାନ୍ତି। ଗୀତ ରଚନା ବିନୋଦ କୁମାର ପସାୟତ, କାର୍ତ୍ତିକେଶ୍ୱର ନାୟକ, ମିତ୍ରଭାନୁ ଘତିଆ, ମୋତିଲାଲ ଦୋରା ଓ ଚକ୍ରଧର ମିହିର। ଆକାଶବାଣୀ ସମ୍ବଲପୁର। ଶ୍ରୋତାବନ୍ଧୁ, ସମୟ ଦିନ 11:30 ମୂଲ କରୁଛୁ ଆଜିର ଖୋଲା ଝରକା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟି ଗୀତ ଶୁଣମା ହେଲେ ପହେଲା ସବୁ ଶ୍ରୋତାମାନଙ୍କୁ ବିଶ୍ୱ ମାତାପିତା ଦିବସର ଗୁର୍ଦୁଟି ଶୁଭେଚ୍ଛା ଆଉ ଅଭିନନ୍ଦନ। ମନୁଷ୍ ଜୀବନ୍ତି ମା ବାପାଙ୍କର ଭୂମିକା ଅତୁଳନୀୟ ଆଏ ଆଉ ସବୁଥିରୁ ଉଚା। ସେମାନେ ଆମର ପହେଲା ଗୁରୁ, ପଥ ପ୍ରଦର୍ଶକ ଆଉ ସବୁ ଶକ୍ତିର ମୂଲ ଆଧାର। ସେମାନଙ୍କ ସ୍ନେହ ଆଉ ଆଶୀର୍ବାଦ ବିନା ଜୀବନର କଳ୍ପନା ବି ଆମେ ନାଇଁ କରିପାରୁ। ସେଥିର୍ଲାଗି ମିଲିତ ଜାତିସଂଘ 2012 ଜୁନ୍ ମାସର 1 ନୁ ସାରା ପୃଥିବୀ ମାତାପିତା ଦିବସ ପାଳନ କରବାର୍ ଲାଗି ନିଷ୍ପତ୍ତି ନେଇଥିଲା। ଆଉ ଆଜି ଜୁନ୍ 1 ତ ସବୁ ଶ୍ରୋତାମାନଙ୍କୁ ଫେର୍ ଘାଏ ଗୁର୍ଦୁଟି ଶୁଭେଚ୍ଛା ଓ ଅଭିନନ୍ଦନ ଏ ଦିବସର। ଶ୍ରୋତାବନ୍ଧୁ, ଆମର ସଂସ୍କୃତି ଥି ଗୋଟେ କଥା ଅଛେ, ମାତୃଦେବ ଭବଃ ପିତୃଦେବ ଭବଃ। ଇତାର ଅର୍ଥ ତ ଆପଣମାନେ ବୁଝୁଛନ୍, ମା ବାପା ଭଗବାନଙ୍କର ସାଙ୍ଗେ ସମାନ। ମନୁଷ୍ ଜୀବନ ଥି ପହେଲା ସକାଳୁ ହିଁ ମା ବାପା ଯତ୍ନ ନେବାର ମୂଲ କରସନ୍। ଇ ପୃଥିବୀ ଗୋଟେ ଶିଶୁ ଯେତେବେଳେ ଆଏସି ତାଙ୍କର କୁଲେ ହିଁ ବଡ଼ ହେସି। ଇ କଥା ସାଙ୍ଗେ ଶୁନମା କାର୍ଯ୍ୟକ୍ରମର ପହିଲା ଗୀତ ସିନେମା ହମ୍ ସାଥ ସାଥ ହେନୁ। କଣ୍ଠ ଦେଇଛନ୍ ହରିହରନ, ଘନଶ୍ୟାମ ବାସବାନୀ ଆଉ ପ୍ରତିମା ରାଓ। ଗୀତ ରଚନା ରବୀନ୍ଦ୍ର ରାୱଲ, ସଙ୍ଗୀତ ନିର୍ଦ୍ଦେଶନା ରାମ ଲକ୍ଷ୍ମଣ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ, ଆମେ କାର୍ଯ୍ୟକ୍ରମଟି କଥା ହେଉଛେ ବିଶ୍ୱ ପିତାମାତା ଦିବସ। ଜନେ ମା ଖାଲି ଶିଶୁକେ ଜନମ ନେଇ ଦିଏ, ସେ ତାର୍ ସବୁଥିରୁ ବଡ଼ ଶିକ୍ଷକ। ମା ନିଜର ସୁଖ ସୁବିଧା ଏନ୍ତାକି ନିଜର ଖାଇବାର୍ ଶୁଇବାରଟାକେ ବି ତ୍ୟାଗ କରି ଶିଶୁର ଲାଳନ ପାଳନ କରସି। ମା ରାକ୍ଷୀଥି ଲୁହ ଆଉର୍ ମୁହଁଥି ହସ ପିଲାମାନଙ୍କର ଜୀବନକେ ସୁନ୍ଦର କରସି। ଏ କଥା ସାଙ୍ଗେ ଶୁନ୍ମା ରାଜା ଔର୍ ରଙ୍ଗ ସିନେମା ଥୁ ଏ ଗୀତ କଣ୍ଠ ଦେଇଛନ୍ ଲତା ମଙ୍ଗେସ୍କର। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶ୍ରୋତା ବନ୍ଧୁ, ପିତା ହେଉଛନ୍ ପରିବାରର ମେରୁଦଣ୍ଡ। ପିତାଙ୍କର କଠିନ ପରିଶ୍ରମର ପଛେ ପରିବାରର ଖୁସି ଆଉ ପିଲାମାନଙ୍କର ଭବିଷ୍ୟତ ଲୁଚି କରିଥିସି। ସେ ପିଲାମାନଙ୍କୁ ସମାଜଟି ଠିକ୍ ଭାବେ ଚଲ୍ବାର୍କେ ଆଉ ସାହସୀ ହେବାର୍କେ ଶିକ୍ଷା ଦେସନ୍। ଇତାର ସାଙ୍ଗେ ସୁନ୍ମା ସିନେମା କୟାମତ ସେ କୟାମତ ତକ୍ କଥା ସିନେମା ତୁ ଇ ଗୀତ କଣ୍ଠ ଦେଇଛନ୍ ଉଦିତ ନାରାୟଣ। ଗୀତ ରଚନା ମଜରୁ ସୁଲତାନପୁରୀ ଆଉ ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

ମା ବାପା ପିଲାମାନଙ୍କୁ ଖାଲି ଜୀବନ ନେଇ ଦିଅନ୍, ସତ୍ୟ ଅହିଂସା ସହନଶୀଳତା ଆଉ ସଦ୍ଗୁଣର ଶିକ୍ଷା ବି ଦେସନ୍। ପିଲାମାନେ ଛୋଟ ବେଲୁ ନିଜର ମା ବାପାଙ୍କୁ ଅନୁକରଣ କରି କରି ଏସବୁ ଶିଖିଥିସନ୍, ତାଙ୍କୁ ନିଜର ଆଦର୍ଶ ବୋଲି ମାନିଥିସନ୍। ଏ କଥା ସାଙ୍ଗେ ଶୁନମା ଅକେଲେ ହମ୍ ଅକେଲେ ତୁମ୍ ସିନେମା ଥୁ ଏ ଗୀତ କଣ୍ଠ ଦେଇଛନ୍ ଉଦିତ ନାରାୟଣ ଆଉ ଆଦିତ୍ୟ ନାରାୟଣ। ଗୀତ ରଚନା ମଜରୁହ ସୁଲତାନପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଏଇଠି ଶେଷ ହେଲା ଆଜିର ବାତାୟନ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: तो हमारा आज का प्रसारण यहीं पर समाप्त होता है, इसलिए मुझे यानी अजीत को
1: और विमलेश को उमंग कार्यक्रम की तकनीकी टीम के साथ कल तक के लिए आज्ञा दीजिए।
0: नमस्कार।
2: उमंग उमंग उमंग उमंग।
3: सुनिले एनसीईआरटी द्वारा प्रायोजित कार्यक्रम। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ସମୟରେ ଅଂଶୁଘାତର ସମ୍ଭାବନା ଅଧିକ, ତେଣୁ ନିଜକୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ବାହାରକୁ ଯାଉଥିଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ କିମ୍ବା ଛତା, ଚପଲ, କଳା ଚଷମା ବ୍ୟବହାର କରନ୍ତୁ। ଦିନ 11-3 ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଘରେ ଟିଣ ବା ଏଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗ ଲେପନ୍ତୁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳ ଦହି କିମ୍ବା ସର୍ବତ ଆଦି ପିଅନ୍ତୁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ ଯେପରି ରୋଷେଇ ଆଦି କରନ୍ତୁ ନାହିଁ। ହାଲିଆ ଲାଗିଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। ମାଦକ ଦ୍ରବ୍ୟ ଯେପରି ମଦ, ବିଡ଼ି, ସିଗାରେଟ୍, ତମାଖୁ ଇତ୍ୟାଦି ସେବନ କରନ୍ତୁ ନାହିଁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଘଷନ୍ତୁ ନାହିଁ। ଅଂଶୁଘାତ ରୋଗୀକୁ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନାକୁ ନେଇ ଚିକିତ୍ସା କରାନ୍ତୁ।
4: ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ଦିନ 1:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମରେ ଏଥର ବିପିନ ବିହାରୀ ସେଠୀଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠଶିଳ୍ପୀ ସୁଧୀର କୁମାର କର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମ ଶେଷରେ ନିଜାମଙ୍କ ରଚନାରୁ ସୁଧୀର କୁମାର କରଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟିଏ।

ଶୁଣିଲେ ସୁଧୀର କୁମାର କରଙ୍କ କଣ୍ଠରେ ସୁଗମ ସଙ୍ଗୀତ, ଗୀତ ରଚନା କ୍ଷୀରୋଚନ୍ଦ୍ର ପୁଥାଳ, ବିପିନ ବିହାରୀ ସେଠୀ ଏବଂ ନିଜାମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ମନୋରମା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ସଙ୍ଗୀତା ସାହୁ। ଶ୍ରୋତା ଭଉଣୀ, ଆପଣମାନେ ମଧ୍ୟ ମୋ ଏ କଥାରେ ବିଶ୍ୱାସ କରିବେ ଯେ ମାତାପିତା ହେଉଛନ୍ତି ଆମ ଜୀବନର ସବୁଠାରୁ ମୂଲ୍ୟବାନ ଉପହାର। ସେମାନେ ଆମର ପ୍ରଥମ ଶିକ୍ଷକ, ସମର୍ଥକ ଏବଂ ପ୍ରେରଣାର ଉତ୍ସ। ସେମାନେ ଆମକୁ ଜୀବନ ଦେବା ସହିତ ଭଲମନ୍ଦର ପାର୍ଥକ୍ୟ ଶିଖାଇଥାନ୍ତି ଏବଂ ଆମର ସୁଖ ପାଇଁ ନିଜ ସ୍ୱାର୍ଥକୁ ବଳିଦାନ ଦେଇଥାନ୍ତି। ଆମେ ପରିବାରରେ ଜନ୍ମ ହେବା ପରେ କଥା କହିବାଠାରୁ ଆରମ୍ଭ କରି ଭଲ ଆଚରଣ ଶିଖିବା ପର୍ଯ୍ୟନ୍ତ ସବୁକିଛି ପିତାମାତାଙ୍କଠାରୁ ଶିଖିଥାଉ। ସେମାନେ ଆମକୁ ବିନା କୌଣସି ସ୍ୱାର୍ଥରେ ଭଲ ପାଆନ୍ତି ଏବଂ ଆମର ସବୁ ଆବଶ୍ୟକତା ପୂରଣ କରିଥାନ୍ତି। ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତିରେ ସେମାନେ ଆମ ପଛରେ ଛିଡ଼ା ହୁଅନ୍ତି ଏବଂ ଆମକୁ ସାହସ ଦିଅନ୍ତି। ସେମାନେ ସେମାନଙ୍କର ଅଭିଜ୍ଞତା ମାଧ୍ୟମରେ ଆମକୁ ସଠିକ୍ ମାର୍ଗ ଦେଖାଇଥାନ୍ତି, ଯାହାଦ୍ୱାରା ଆମେ ଜୀବନରେ ସଫଳ ହୋଇଥାଉ। ତେଣୁକରି ତ ଆମ ଦେଶର ସଂସ୍କୃତିରେ ମାତୃଦେବୋଭବ ପିତୃଦେବୋଭବ ବୋଲି କୁହାଯାଇଛି, ଅର୍ଥାତ୍ ପିତାମାତା ହିଁ ଭଗବାନ। ତେଣୁ ସେମାନଙ୍କୁ ସମ୍ମାନ କରିବା ଏବଂ ସେମାନଙ୍କର ଯତ୍ନ ନେବା ଆମର ପ୍ରାଥମିକ କର୍ତ୍ତବ୍ୟ। ଏହି କଥାର ଗୁରୁତ୍ୱକୁ ମିଳିତ ଜାତିସଂଘ ମଧ୍ୟ ବୁଝିପାରି 2012 ଜୁନ୍ ମାସ 1 ବିଶ୍ୱ ମାତାପିତା ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ବିଶ୍ୱବ୍ୟାପୀ ମାତାପିତା ଏବଂ ଯତ୍ନ ନେଉଥିବା ବ୍ୟକ୍ତିମାନଙ୍କୁ ସନ୍ତାନ ବା ପିଲାମାନଙ୍କ ପ୍ରତି ସେମାନଙ୍କର ନିଃସ୍ୱାର୍ଥପର ତ୍ୟାଗ, ଜୀବନବ୍ୟାପୀ ପ୍ରତିବଦ୍ଧତା ଏବଂ ସମର୍ପଣକୁ ସମ୍ମାନିତ କରିବା ଏହି ଦିବସର ଉଦ୍ଦେଶ୍ୟ। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଏହି ଦିବସରେ ଏକ ବିଷୟକୁ ପାଳନ କରାଯାଉଛି, ତାହା ହେଲା ଏକତ୍ର ପିତାମାତାଙ୍କ ପାଇଁ। ଆସନ୍ତୁ ଆମେ ମଧ୍ୟ ଏ ଦିବସରେ ସଚେତନ ହୋଇ ମାତାପିତାଙ୍କୁ, ଯିଏ ଘର ନୁହେଁ ମନ୍ଦିର ନିର୍ମାଣ କରନ୍ତି, ତାଙ୍କୁ ପ୍ରକୃତ ସମ୍ମାନ ଜଣାଇବା। ତା ସହିତ ଶୁଣିବା ଏହି ଗୀତଟି। କଣ୍ଠ ଦେଇଛନ୍ତି ହୈମୟନ୍ତୀ ଶୁକ୍ଲ ଏବଂ ସାଥୀ, ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଗୋ, ସଙ୍ଗୀତ ଅକ୍ଷୟ ମହାନ୍ତି, କଥାଚିତ୍ର ଏଇ ଆମ ସଂସାର।

0: ଶ୍ରୋତା ଭଉଣୀ, ଗୀତ ତ ଶୁଣିଲେ, ଏଥର ମନୋରମା କାର୍ଯ୍ୟକ୍ରମର ସାହିତ୍ୟ ଭାଗକୁ ଆସିବା। ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ମନୋରମା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ମହିଳା ଓ ସାହିତ୍ୟ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼ ଏବଂ ଗଭୀର। ପ୍ରାଚୀନ କାଳରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ମହିଳାମାନେ ନିଜର ଲେଖନୀ ଚାଳନା ମାଧ୍ୟମରେ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ସେମାନେ ନାରୀ ସମାଜର ସୁଖ ଦୁଃଖ, ସଂଘର୍ଷ, ଅଧିକାର ଏବଂ ସ୍ୱାଭିମାନକୁ ନିଜର କବିତା, ଉପନ୍ୟାସ ଓ ଗଳ୍ପ ମାଧ୍ୟମରେ ସ୍ଥାନ ଦେଇଛନ୍ତି। ସେହି ସାହିତ୍ୟ କ୍ଷେତ୍ରରେ ଆଉ ଜଣେ ବିଶେଷ ବ୍ୟକ୍ତିତ୍ୱଙ୍କୁ ଆଜି ଆମେ ଆମର କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଛୁ। ଆସନ୍ତୁ ତାଙ୍କୁ ଭେଟିବା, ତାଙ୍କ ମୁହଁରୁ ତାଙ୍କର ପରିଚୟ ଜାଣିବା ଏବଂ ତାଙ୍କର ଲେଖନୀ ଜୀବନ ବିଷୟରେ ଜାଣିବା। ମ୍ୟାଡାମ୍ ନମସ୍କାର।
1: ନମସ୍କାର ମ୍ୟାଡାମ୍,
0: ମନୋରମା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
1: ଧନ୍ୟବାଦ।
0: ପ୍ରଥମେ ତ ଆପଣ ଆପଣଙ୍କର ପରିଚୟ ଦିଅନ୍ତୁ ଏବଂ ଆପଣଙ୍କ ନିଜ ବିଷୟରେ କିଛି ଆମର ଶ୍ରୋତା ଭଉଣୀମାନଙ୍କୁ କୁହନ୍ତୁ।
1: ଧନ୍ୟବାଦ ମ୍ୟାଡାମ୍। ମୁଁ ସ୍ମୃତି ଶେଫାଳି ମେହେର, ବରଗଡ଼ରେ ରୁହେ। ଆଉ ମୋ ଲେଖନୀ ଜୀବନ କଥା କହିଲେ, ମୁଁ ଛୋଟବେଳରୁ ହିଁ ଲେଖା ଲେଖି ଆରମ୍ଭ କରିଥିଲି, ଆଉ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ମୁଁ ମୋ ସାହିତ୍ୟ ଜୀବନକୁ ଏମିତି ବାନ୍ଧି ରଖିଛି। ଆଜି ବାହାଘର ପରେ ମଧ୍ୟ ମୁଁ ଅନେକ ଜଞ୍ଜାଳ ମଧ୍ୟରେ ସାହିତ୍ୟକୁ ଆଗକୁ ନେଉଛି, ଆଉ ଯେତେବେଳେ ସମୟ ମିଳିଲେ ମୁଁ ସାହିତ୍ୟକୁ ସମୟ ଦିଏ, ଲେଖେ।
0: ଆପଣ କହିଲେ ଆପଣଙ୍କ ଘର ବରଗଡ଼ରେ।
1: ଆଜ୍ଞା।
0: ଆପଣ ପଢ଼ିବା ସମୟରେ ହିଁ ଲେଖିବା ଜାରି ରଖିଛନ୍ତି।
1: ଆଜ୍ଞା।
0: ଘରେ କିଏ ଲେଖିବା ପାଇଁ ଆପଣଙ୍କୁ ଉତ୍ସାହିତ କରିଥିଲେ? ବାପା, ମା, ଭାଇ, ଭଉଣୀ, ନିଶ୍ଚିତ ଭାବରେ ପରିବାରରେ ଅନେକ ସଦସ୍ୟ ଅଛନ୍ତି। କେଉଁମାନେ ଆପଣଙ୍କୁ ଲେଖିବା ପାଇଁ ପ୍ରୋତ୍ସାହିତ କରିଥିଲେ ଏବଂ ଏଇ ଯୋଉ ଲେଖିବା, କେଉଁଠି ଆପଣଙ୍କୁ ଏପରି ପ୍ରେରଣା ମିଳିଲା ଯଦ୍ୱାରା ଆପଣ ଲେଖିବା ଆରମ୍ଭ କଲେ?
1: ହଁ, ପ୍ରଥମେ ତ ମୁଁ ଯେତେବେଳେ ହାଇସ୍କୁଲରେ ପଢ଼ୁଥିଲି, ସେତେବେଳେ ହାଇସ୍କୁଲରେ ଗୋଟେ ମେଗାଜିନ୍ ବାହାରିଥିଲା, ସେ ମେଗାଜିନ୍ରେ ନିଜସ୍ୱ ଲେଖା ସେମାନେ ମାଗିଥିଲେ। ତ ସେତେବେଳେ ମୋର କିଛି ଜ୍ଞାନ ନଥିଲା ଲେଖା ବିଷୟରେ, ତ ମୁଁ ଜାଣିଥିଲି ବାପା ଲେଖନ୍ତି, ବାପାଙ୍କର ଅନେକ ବହି ବି ସେତେବେଳେ ବାହାରିଥିଲା। ତ ମୁଁ ବାପାଙ୍କୁ ଆସିକି କହିଲି ଯେ ବାପା, ମୋତେ ଆପଣ ଗୋଟେ କବିତା ଲେଖିଦିଅନ୍ତୁ, ମୁଁ ନେଇକି ମେଗାଜିନ୍ରେ ଦେବି। ସେ କହିଲେ ମୁଁ କାହିଁକି ଲେଖିବି, ତୁ ନିଜେ ଲେଖ। ତ ବାପାଙ୍କ ସେଇ କଥାରୁ ମୁଁ ଇନ୍ସପାୟର ହେଲି ଆଉ କିଛି ଲେଖିଲି। ସେ କହିଲେ ହଉ ତୁ ଲେଖ, ମୁଁ ତାକୁ କରେକ୍ସନ୍ କରିଦେବି, କିନ୍ତୁ ତୁ ଲେଖ। ମୁଁ ଯେତେବେଳେ ଲେଖିଲି, ପ୍ରଥମ କବିତା ମୋର ବାହାରିଥିଲା ଶିଶୁ ଶ୍ରମିକ, ବାପା ସେତେବେଳେ ଟିକେ କରେକ୍ସନ୍ କରିଦେଇଥିଲେ ସେଇଟା। ସେତେବେଳୁ ଜାଣିପାରିଲି, ମୁଁ ନିଜକୁ ନିଜ ଭିତରେ ଚିହ୍ନି ପାରିଲି ଯେ ମୋ ଭିତରେ ବି କିଛି ଗୁଣ ଅଛି ଆଉ ମୁଁ କିଛି ଲେଖିପାରିବି। ତ ବାପାଙ୍କଠୁ ମୁଁ ଇନ୍ସପାୟର ହେଇଛି, ଆଉ ସେ ବି ଜଣେ ସାହିତ୍ୟିକ, ତାଙ୍କର ବି ଅନେକ ଲେଖା ବାହାରୁଛି ସବୁବେଳେ, ତାଙ୍କର ବି ଅନେକ ବହି ବାହାରିଛି, ତ ସେ ସବୁବେଳେ ମୋତେ ଉତ୍ସାହିତ କରିଆସନ୍ତି, ତୁ ଲେଖ।
0: ଏଇଟା ତ ବାପା ଘର କଥା, ବାପା ଆପଣଙ୍କୁ ପ୍ରେରିତ କଲେ ଲେଖିବା ପାଇଁ। ବାହାଘର ହେଇସାରିଲାଣି, ଆପଣଙ୍କ ଶାଶୁଘର କେଉଁଠି ଏବଂ ଶାଶୁଘରେ ସ୍ୱାମୀ ଏବଂ ଅନ୍ୟ ସଦସ୍ୟମାନେ ଆପଣଙ୍କୁ ଏଇ ଲେଖିବା କାର୍ଯ୍ୟରେ କିପରି ଉତ୍ସାହିତ କରନ୍ତି?
1: ଆଜ୍ଞା, ଏଇଟା ତ ବାହାଘର ଆଗରୁ ବାପା ଉତ୍ସାହିତ କରୁଥିଲେ, ବାହାଘର ପରେ ମଧ୍ୟ ମୋ ନିଜ ଶ୍ୱଶୁର ଯିଏ, ସେ ଜଣେ ଡକ୍ଟର, ଶିଶୁ ବିଶେଷଜ୍ଞ, ଆଉ ସେ ମଧ୍ୟ ମୋତେ ସବୁବେଳେ ଉତ୍ସାହିତ କରନ୍ତି, ସବୁବେଳେ କିଛି ନା କିଛି ଗୋଟେ ଟପିକ୍ ଦିଅନ୍ତି, ସେ ଲେଖିବା ପାଇଁ ହଉ ବା ଅନୁବାଦ କରିବା ପାଇଁ ହଉ। ଆଉ ଶାଶୁ ମଧ୍ୟ, ସେ ବି ଜଣେ ପୂର୍ବରୁ ଏଇ ଆକାଶବାଣୀ କେନ୍ଦ୍ରରେ ସେ ଗୀତ ବି ଗାଇଛନ୍ତି, ତ ସେ ମୋତେ ବି ସବୁବେଳେ ଇନ୍ସପାୟର କରନ୍ତି। ଆଉ ସ୍ୱାମୀ ତ ସବୁବେଳେ ମୋତେ, ଯେଉଁଥିରେ ବି ମୋର ପ୍ରକାଶିତ ହୁଏ ଲେଖା, ସେ ସବୁବେଳେ ମୋତେ ଉତ୍ସାହିତ କରିଆସିଛନ୍ତି।
0: କବିତା ପ୍ରତି କାହିଁକି ଆପଣଙ୍କର ଆକର୍ଷଣ ହେଲା, କାହିଁକି ଆପଣ କବିତା ଲେଖିବା ଆରମ୍ଭ?
1: କାହିଁକି ନା ମୁଁ ପ୍ରଥମରୁ କବିତା ହିଁ ବାଛିଥିଲି, ପ୍ରଥମରୁ ହିଁ କବିତା ଲେଖିଥିଲି। ମୁଁ ଗଳ୍ପ ଲେଖେ, କିନ୍ତୁ କବିତା କାହିଁକି ନା ମୋତେ ବହୁତ ଭଲ ଲାଗେ, କବିତାରେ ହିଁ ମୁଁ ଜୀବନ ଜିଏ, କବିତାରେ ମୁଁ ଅନେକ କିଛି ଲେଖିପାରେ ବୋଲି ମୋତେ ଭଲ ଲାଗେ।
0: ଆପଣଙ୍କ ଜୀବନର କେଉଁ ଘଟଣା ବା ବ୍ୟକ୍ତିତ୍ୱ ଆପଣଙ୍କୁ ଏଇ କବିତା ଲେଖିବା ପାଇଁ ପ୍ରେରଣା ଦେଲେ? ଯେମିତି ଲେଖିବାଟା ବାପା ପ୍ରେରିତ କଲେ, ସେମିତି କବିତା ପାଇଁ କିଏ ନିଶ୍ଚିତ କି କୋଉ ଘଟଣା ଗୋଟେ ଆପଣଙ୍କ ମନକୁ ଆନ୍ଦୋଳିତ କରିଥିବ ଆପଣ କବିତା ଲେଖିବା ଆରମ୍ଭ କରିଛନ୍ତି?
1: ହଁ, ମୁଁ ଯେତେବେଳେ ମୁଁ କବିତା ଲେଖିଲି, କବିତାରେ ମୁଁ ବେଶିକିରି ଦୁଃଖ ଯନ୍ତ୍ରଣାକୁ ବେଶୀ ମୁଁ ଲେଖିପାରେ କବିତାରେ। ନାରୀବାଦ ଉପରେ ଲେଖେ କବିତା, ମାନେ ଦୁଃଖ ଯନ୍ତ୍ରଣା ଦାଦନ ଉପରେ ଲେଖେ। ମୁଁ ଯେତେବେଳେ ଦାଦନମାନଙ୍କୁ ଦେଖୁଥିଲି, ଦୁଃଖ କଷ୍ଟକୁ ଦେଖୁଥିଲି, ସେହି ଜିନିଷଗୁଡ଼ା ମୋତେ ମୋ ମନକୁ ବହୁତ ଆନ୍ଦୋଳିତ କରିଥିଲା, ଆଉ ସେହିଠାରୁ ମୁଁ କବିତା ପ୍ରତି ବେଶୀ ଆକୃଷ୍ଟ ହେଲି।
0: ଏଇ ଯେଉଁ କବିତା ଲେଖୁଛନ୍ତି ତା ପୂର୍ବରୁ ଆପଣ କିପରି ଭାବନାରେ ପ୍ରବେଶ କରନ୍ତି ଆଉ ଲେଖିବା ସମୟରେ ଆପଣଙ୍କ ମନରେ ପ୍ରଥମେ କିଛି ଶବ୍ଦ ଆସେ ନା ପ୍ରଥମେ ଭାବନା ଆସେ?
1: ହଁ, ମୁଁ କିଛି କାମ କରୁଥିବି, ବିଜି ରହୁଥିବା ସମୟରେ ମୋତେ ହଠାତ୍ କିରି କିଛି ଶବ୍ଦ ଆସିଯାଏ, ଆଉ ଯେଉଁଥିପାଇଁ ମୁଁ ସାଙ୍ଗେ ସାଙ୍ଗେ କାଗଜ କଲମ ଧରିକି ବସିପଡ଼େ, ଆଉ ସେହି ଶବ୍ଦମାନଙ୍କୁ ଟାଣି ଆଣି ମୋ କବିତାରେ ଗୁନ୍ଥିବାକୁ ଚେଷ୍ଟା କରେ, ଆଉ ଯଦି ସେ ସମୟ ଟିକେ ବ୍ୟତିକ୍ରମ ହେଇଗଲା ତାହେଲେ ସେ ମୁଣ୍ଡରୁ ଚାଲିଯାଏ।
0: ଦୈନନ୍ଦିନ ଜୀବନର କେଉଁ ଛୋଟ ଛୋଟ ଘଟଣା ଆପଣଙ୍କ କବିତାରେ ସ୍ଥାନ ପାଇଛି, ଏବଂ ଏଠି ଆମର ଶ୍ରୋତା ଭଉଣୀମାନେ ନିଶ୍ଚିତ ଭାବରେ ଆପଣଙ୍କର ସେଇ କବିତା ମଧ୍ୟରୁ କିଛି କବିତା ଶୁଣିବା ପାଇଁ ଚାହିଁବେ?
1: ହଁ, ନିଶ୍ଚୟ। ଆଜିକାଲି ସମାଜରେ ନାରୀମାନଙ୍କୁ ଯେଉଁ ପ୍ରକାର କଷ୍ଟ ଦିଆହେଉଛି, ଦୁଃଖ ଯନ୍ତ୍ରଣା ଦିଆହେଉଛି, ଦୁଷ୍କର୍ମ କରାଯାଉଛି, ତ ସେହି ପ୍ରତି ମୋର ଗୋଟେ କବିତା ମୁଁ ଲେଖିଛି, ଆଉ ନାରୀବାଦ ଉପରେ ବି ଅନେକ କବିତା ଲେଖିଛି। ଆଉ ଯେ ନାରୀ ଯେତେବେଳେ ସବୁ କାର୍ଯ୍ୟ କରି ମଧ୍ୟ ଅନେକ ଲୋକଙ୍କ ଠାରୁ ଅନେକ କଥା ଯନ୍ତ୍ରଣାକୁ ସହେ, ଦୁଃଖରେ ଚାଲି ଆସେ, ତ ସେହି ବିଷୟରେ ବି ମୁଁ କବିତା ଲେଖିଛି।
0: ନାରୀ ଜଣେ ସ୍ରଷ୍ଟା ଭାବରେ,
1: ଆଜ୍ଞା,
0: ସାହିତ୍ୟ ସ୍ରଷ୍ଟା ଭାବରେ, ଏବଂ ସେହି ସାହିତ୍ୟ ମଧ୍ୟରେ ନାରୀ ହିଁ ବିଷୟ, ନାରୀ ସାହିତ୍ୟ ସ୍ରଷ୍ଟା ଏବଂ ନାରୀ ବିଷୟକୁ ନେଇ କବିତା ନିଶ୍ଚିତ ଆମର ଶ୍ରୋତା ଭଉଣୀମାନଙ୍କୁ ପ୍ରେରିତ କରିବ, ଶୁଣିବା ପାଇଁ ସେମାନେ ଉତ୍ସୁକ ହେଉଥିବେ।
1: ଆଜ୍ଞା, ମୋର କବିତାର ଶୀର୍ଷକ ମାଟିର ଜୀବନ। ନିଜ ହାତେ ମାଟି କରିଦେଇଥିବା ଜୀବନ ପାଇଁ କାହାକୁ ବା ଦୋଷ ଦେବି, ଆକାଶ ପୃଥିବୀ ନା ଖୋଦ ମାଟିକୁ। ଯେଉଁଦିନ ମୁଁ ପତ୍ର ଝଡ଼ା ପରି ଖସିବା ଆରମ୍ଭିଲି, ସେହିଦିନ ଟିକେ ଟିକେ ମାଟି ମୁହାଁ ହେଲି, ମାଟି ପରି ବାସିଲି। ମାଟି ମନସ୍କ ହେଉଥିବା ମୋ ଦେହ ମନ ସବୁକିଛି ମାଟି ରଙ୍ଗ ମାଖିଲେ, ମାଟିକୁ ନିଜର କଲେ, ଇଚ୍ଛା ମାଟିକୁ ଆବରି ନେଲେ, ପାପୁଲିର ରେଖା ସବୁ ବି ମୋତେ ଧୀରେ ଧୀରେ ବାଟ କଢ଼େଇ ନେଲେ ମାଟି ପାଖକୁ। ମୁଁ ଆଉ ଟିକେ ଆଉଜି ପଡ଼ିଲି ତାର ବତୁରା ଦେହ ଉପରେ। ମୁଁ ମାଟି ହେଲି, ମାଟିରେ ମୁଣ୍ଡ ରଖି ନୀଳ ଆକାଶକୁ ଆଖି ଭରି ଚାହିଁଲି। ଏପଟେ ମାଟି ମୋତେ ଶୁଏଇ ଦେଉଥିଲା ତାର କଞ୍ଚା କାନି ତଳେ, ଖରାକୁ ପିଠି କରି ମୁଣ୍ଡ ଥାପୁଡ଼େ। ସେ ବି ମଣିଷ ରଙ୍ଗରେ ଆବୃତ ହେଲା, ନିଜକୁ ଶୁଖାଇଲା ଝାଉ ଖରାରେ, ଶୋଷ ମାରିଲା ତତଲା ଲୁହରେ, ଆଉ ଭୋକକୁ ସମାଧି ଦେଲା ମଲା ଜହ୍ନ ପାଖରେ। ଦେଖୁ ଦେଖୁ ମୁଁ ମିଶିଗଲି ତାରି ଭିତରେ, ମଣିଷ ଓ ମାଟି ରଙ୍ଗ ଏକାକାର ହେଲେ। ମଉଳି ଆସିଲା ବାସ୍ନା, ଦୂରେ ଉଡ଼ିଗଲା ପକ୍ଷୀ ସଙ୍ଗୀତ, ଫେରିଗଲା ଆୟୁଷ ରାତିର ଶେଷ ପ୍ରହରେ। ଶେଷରେ ସମ୍ପୂର୍ଣ୍ଣ ମିଶିଗଲି, ସମାହିତ ହେଇଗଲି ତାରି ସାଥେ, ତାରି ଭିତରେ ପାଲଟିଗଲି ମୁଠାଏ ମାଟି ମାଟିର ଦେହରେ। ମୋର କବିତାର ଶୀର୍ଷକ ଭାବ ପଦ୍ମ। ତୁ ପାଦ ପକେଇଥିବା ମାଟିରେ ଆଜିକାଲି ପଦ୍ମ ଫୁଟୁଛି, ତୋର ସେଇ ସାଉଁଳା ହାତର ଚିହ୍ନ ସତେଜ ଗୋଲାପ ପରି ଅହରହ ମୋତେ ବାସୁଛି। ସେଇ ନିଝୁମ ରାତିରେ ପତ୍ର ଫୁଲ ସବୁ କଡ଼ଲେ ଉଠାଉଥିବା ବେଳେ ତୁ ମୁଠାଏ ଗଙ୍ଗ ଶିଉଳି ଆଣି ଯେବେ ଥୋଇଦେଲୁ ମୋ ହାତରେ, ସେଇ ବାସ୍ନା ସବୁକୁ ମୁଁ ରାତି ସାରା ଆବରି ଧରିଲି ମୋ କଅଁଳ ଛାତିରେ। ତୋର ସେଇ ସମୟ ମୁହୂର୍ତ୍ତ ସବୁ ମନେ ଅଛି କି ନାହିଁ ଜାଣେ ନା, କିନ୍ତୁ ଯେଉଁଦିନ ତୁ ଆମ ଅଗଣାରେ କିଛି ବେଳ ତୋ ପାଦ ଥୋଇଥିଲୁ, ସେଇ ଜାଗାରେ ମୁଁ ପ୍ରତିଦିନ ଅନେକ ରଙ୍ଗର ମୁରୁଜରେ ପଦ୍ମଫୁଲ ଆଙ୍କେ। ସେଇ ପଦ୍ମଫୁଲର ପ୍ରତ୍ୟେକ ପାଖୁଡ଼ାରେ ତୋ ନାଁକୁ ଅତି ସଯତ୍ନେ ଲେଖେ, କାଳେ ଲିଭିଯିବ କାହାର ପଦାଘାତରେ କିମ୍ବା ଅଦୃଶ୍ୟ ଝଡ଼ରେ। ସେଇ ଟିକକ ଜାଗା ଏବେ ମୋର, ସେଠି କାହାକୁ କିଛି କରିବାକୁ ଦେଇନାହିଁ ଆଜି ପର୍ଯ୍ୟନ୍ତ। ଘର ଭଙ୍ଗା ହେଲା, ସଭିଏ ଭାଗ ଭାଗ ବି ହେଇଗଲେ, ମାଟି ଇଟା ଗୋଡ଼ି ବାଲି ସବୁକିଛି, ହେଲେ ଏ 2 ଫୁଟର ଜାଗା ଭାଗ କରିବାକୁ ଦେଇନି ମୁଁ କେବେ, କାହିଁକିନା ସେଇ ସ୍ମୃତିକୁ ଜୀବନ୍ତ କରିବା ପାଇଁ ମୁଁ ପ୍ରତିଦିନ ପଦ୍ମଫୁଲ ଆଙ୍କେ ତୋ ପାଦଚିହ୍ନ ଉପରେ। ମୋ କବିତାର ଶୀର୍ଷକ କୃଷ୍ଣଚୂଡ଼ାର ଛାଇ। ଅନେକ ଦିନର ଅପେକ୍ଷା ପରେ ସେ ଯେବେ ଆସେ, କୃଷ୍ଣଚୂଡ଼ାର ଛାଇ ତଳେ ମୁଁ ବସେ, ତା ଛାତିକୁ ଆଉଜି କାଠ ବେଞ୍ଚର 2 କୋଣ ଛାଡ଼ି ମଝି ଜାଗାରେ। ବାସନ୍ତୀ ଖରା ଟିକକ ଦେହରେ ପଡ଼ିଲେ ଦେହ ଟିକେ ହାଲୁକା ହୁଏ ସତ, ହେଲେ ଥରୁଥାଏ ଗୋଲାପୀ ଅଠ ଅନେକ ପ୍ରଶ୍ନ ଅଭିମାନର ନିରବ ଶବ୍ଦରେ। ସେ ଦେଇଥିବା କିଛି ମୁହୂର୍ତ୍ତରେ ମୁଁ ଜିଇଁଯାଏ ଗୋଟିଏ ଜନ୍ମର ସୁଖ, ତା ପାଇଁ ଅନେକ ଦିନ ରଖିଥିବା ଅଭିମାନ ସବୁ ଅଜାଡ଼ି ଦିଏ ତାରି ଉପରେ। ସେ ଚୁପ୍ ରହେ, ମନେ ମନେ ଖୁବ୍ କାନ୍ଦେ, ତା ଥରିଲା ଓଠରୁ ମୁଁ ଠିକ୍ ଠଉରେଇ ନିଏ। ଆଉ ଗୋଟିଏ ଦିନକୁ ମୋ ହାତରେ ଥୋଇଦେଇ ସେ ପୁଣି ଥରେ ଚାଲିଯାଏ ଦୂର ଅଶ୍ରୁଳ ପଥରେ। ମୋ ଅନ୍ତରରେ କାନ୍ଦେ, ବେଞ୍ଚକୁ 2 ହାତେ ଜାବୁଡ଼ି, ହେଲେ ଲୁହଗୁଡ଼ାକ ଅଦିନିଆ ବର୍ଷା ଭଳି ଓଦା କରନ୍ତି ମୋର ସମଗ୍ର ଶରୀରକୁ। ମୁଁ ଭିଜେ ଲୁହର ବର୍ଷାରେ, ସେତେବେଳେ ଲାଲ ଓଢ଼ଣୀଟି ମୋର ଗୋଟିଏ କାନ୍ଧରୁ ଖସିପଡ଼ି କୃଷ୍ଣଚୂଡ଼ା ଗଛର ଛାଇକୁ ଆଉ ଟିକିଏ ଢାଙ୍କି ଦେଉଥାଏ। ତା ପରସ୍ତ ପରସ୍ତ ବହଳିଆ ଫୁଲ ଭିଡ଼ରେ ମୁଁ ପତି ହେଇ ହେଇ ଯାଉଥାଏ ତାର ଆଉ ଗୋଟିଏ ଦିନର ଅପେକ୍ଷାରେ। ଆଖିର ଲୁହକୁ ସାଥି କରି ପୁଣି ଥରେ ଗୁଡ଼ାଏ ଅଭିମାନକୁ ମନରେ ଲେଖିବ ସେ ଏକା ଏକା ଅଭିମାନ କରି। ମୋ କବିତାର ଶୀର୍ଷକ ପାପ। ଆଗରେ ସମୁଦ୍ର, ପଛରେ ମୋ ଶରୀରକୁ ମାଡ଼ି ବସିଥିବା ଲୋଭ ମୋହ ଆଉ ଅହଙ୍କାରର ଖରଛାଏ। ଆଗକୁ ପାଦ ବଢ଼େଇ ସମୁଦ୍ରକୁ ଦେଇଦେବି ମୋ ନିଜକୁ ଅର୍ପଣ ଥାଳିରେ, ନା ପଛକୁ ଫେରିଯାଇ ଗ୍ରାସିଦେବି ଶବ୍ଦର କ୍ଷୁଦରେ। ପ୍ରତିଦିନ ପ୍ରତିକ୍ଷଣ ମୋ ନିଜ ପ୍ରତିବିମ୍ବ ମୋତେ ପାପି ସଜେଇ ଚାଲିଛି ମୋ ପିଠି ପଛରେ। ତାର ସୂତାଧାରରେ ନାଚୁଥିବା ଗୋଟିଏ ସଖୀ କଣ୍ଢେଇ ମୁଁ। ମୌନତାର ନିଶା ଶୁଙ୍ଘେଇ ଶୁଆଇ ଦେଉଥାଏ ମୋ ଆପାଦ ମସ୍ତକ। କରେଇ ଚାଲେ କେତେ ପାପ ମୋ ଦ୍ୱାରା, ମୋ ଅନିଚ୍ଛା ସତ୍ତ୍ୱେ ତଥାପି ମୋ ନିରବ ନିସ୍ତବ୍ଧ। ମୁଁ କରୁଥିବା ପାପ ସବୁ ନା ଗଣି ହୁଏ ନା ମାପି ହୁଏ, ସମୟର ଚାରିଛକରେ ଦିଶେ ନାହିଁ ମୋତେ ମୋର ଆଗାମୀ ପଥ। ଦୂର ଥାଇ କିଏ ଜଣେ ଲମ୍ବାଇ ଦିଏ ପୁଣି ଥରେ ଅଦୃଶ୍ୟର କଳାହାତ।
0: ଖୁବ୍ ସୁନ୍ଦର ଆପଣଙ୍କର ଭାବନାକୁ ଏହି କବିତାଗୁଡ଼ିକ ମାଧ୍ୟମରେ ପରିପ୍ରକାଶ କରିଛନ୍ତି ମ୍ୟାଡ଼ାମ। ଏଥର ଆମକୁ କହିବେ ଆଜିର ସମାଜରେ କବିତାର ଭୂମିକା କେତେଟା ଗୁରୁତ୍ୱପୂର୍ଣ୍ଣ। କବିତା କେବଳ ଭାବନାର ଅଭିବ୍ୟକ୍ତି ନା ସମାଜର ଦର୍ପଣ ମଧ୍ୟ?
1: ହଁ, ନିଶ୍ଚିତ କବିତା କେବଳ ଭାବନାର ଅଭିବ୍ୟକ୍ତି ନୁହେଁ, କବିତା ସମାଜ ପ୍ରତି ଗୋଟେ ଦର୍ପଣ ମଧ୍ୟ। ଆମେ ଯେମିତି ଦର୍ପଣରେ ମୁହଁ କରିଲେ ଆମର ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗ ଆମେ ଦେଖିପାରୁ, ସେମିତି କବିତାକୁ ଆମେ ପଢ଼ିଲେ, ଆମେ ବୁଝିବାକୁ ଯଦି ଚେଷ୍ଟା କରିବା ଗୋଟେ କବିତା, ତାହେଲେ ଆମର ଜୀବନର ଅନେକ କିଛି ସମସ୍ୟା ସମାଧାନ ହେଇପାରେ ବୋଲି ମୋତେ ଲାଗେ। ତ କବିତା ଆମର ତତ୍କାଳୀନ ସମାଜରେ ସମସ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଫଳିତ କରିଥାଏ। ତା ଛଡ଼ା ସାମାଜିକ ରାଜନୈତିକ ସମସ୍ତ ଦିଗରେ ମଧ୍ୟ କବିତା ଅନେକ ଦିଗ ଦେଖାଇଥାଏ।
0: ନାରୀ ସୃଜନଶୀଳତା ଓ ନାରୀ ଅଭିଜ୍ଞତା କିପରି ଆପଣଙ୍କ କବିତାରେ ପ୍ରତିଫଳିତ ହୁଏ?
1: ଯଦି ଆମେ କବିତାରେ ନାରୀ ବିଷୟରେ କିଛି ଲେଖୁଛୁ, ତ ସେଇ କବିତାକୁ ଯଦି ଘରେ ବସିଥିବା କିଛି ନାରୀ ଯେଉଁମାନେ ତାଙ୍କର ପ୍ରତିଭାକୁ ଉନ୍ମୁକ୍ତ କରିପାରୁନାହାନ୍ତି, ସେଇମାନେ ଏହାଦ୍ୱାରା ଇନ୍ସପାୟାର ହେଇକି କିଛି ତ ତାଙ୍କ ଜୀବନରେ ତାଙ୍କ ଭିତରେ ଥିବା ପ୍ରତିଭାକୁ ସେମାନେ ଦେଖେଇ ପାରିବେ ବା ବାହାର କରିପାରିବେ।
0: ବର୍ତ୍ତମାନର ଯୁବପିଢ଼ି କବିତା ପ୍ରତି କେତେଟା ଆକର୍ଷିତ, ଆପଣଙ୍କ ମତ କ'ଣ?
1: ବର୍ତ୍ତମାନ ଯୁବପିଢ଼ି ଗଣମାଧ୍ୟମ ପ୍ରତି ବିଶେଷ ଆକୃଷ୍ଟ ଥିଲେ ମଧ୍ୟ, ସେମାନେ ପୂର୍ବରୁ ଯେମିତି ଆମର କବିତାଟିଏ ବା ଗଳ୍ପଟିଏ ଆମେ ଲେଖିଲେ ପହଞ୍ଚାଇବା ପାଇଁ ବହୁତ ସମୟ ନେଉଥିଲେ, କିଛିଟା ଖବରକାଗଜ ବାହାରିବା ପାଇଁ ବହୁତ ସମୟ ନେଉଥିଲା, କିନ୍ତୁ ଆଜିକାଲିର ଗଣମାଧ୍ୟମରେ ବାହାରିବା ପାଇଁ ତାହା ଖୁବ୍ କମ୍ ସମୟରେ ପ୍ରସାରିତ ହେଉଛି ଆଉ ପ୍ରତ୍ୟେକ ଲୋକଙ୍କ ପାଖରେ ସେଇଟା ପହଞ୍ଚି ପାରୁଛି। ସେଥିପାଇଁ ଆଜିର ଯୁବପିଢ଼ି ସାହିତ୍ୟ ପ୍ରତି ବିଶେଷ ଆକୃଷ୍ଟ ହୋଇ ଲେଖିବାକୁ ଉତ୍ସାହିତ ହେଉଛନ୍ତି ଓ ଗଣମାଧ୍ୟମ ପାଇଁ ହିଁ ସେମାନେ ଲେଖାକୁ ଜୀବନ୍ତ କରି ରଖିପାରୁଛନ୍ତି।
0: ସାମାଜିକ ପରିବର୍ତ୍ତନରେ କବିତା କେତେଟା ପ୍ରଭାବ ପକାଇ ପାରେ?
1: ସାମାଜିକ ଜୀବନରେ କବିତା ଆମେ ସାହିତ୍ୟର ସବୁ କ୍ଷେତ୍ର ହିଁ ପ୍ରଭାବ ପକାଇଥାଏ, ବିଶେଷ କରି ଆମେ ଯଦି କବିତାକୁ ଗୁରୁତ୍ୱ ଦେବା, ତାହେଲେ କବିତା ଖୁବ୍ କମ୍ ସମୟରେ ଗୋଟିଏ ଜୀବନକୁ ପଢ଼ି ହେଇଥାଏ, କାହିଁକି ନା ଗପ ଲମ୍ବା ଥାଏ ଆଉ କବିତା ଚାରିଟା ପଦ ହେଲେ ମଧ୍ୟ ସେଥିରେ ଅନେକ କିଛି ଶବ୍ଦରେ ଅନେକ କିଛି ଜୀବନ ଜିଇଁ ହୁଏ।
0: ଅତ୍ୟଧିକ ଭାବନାକୁ ଖୁବ୍ କମ୍ ଶବ୍ଦରେ
1: ଭାବନାକୁ ଖୁବ୍ କମ୍ ଶବ୍ଦରେ ପ୍ରକାଶିତ ହୋଇଥାଏ, ସେଥିପାଇଁ ଆମେ ତାକୁ କବିତା ବୋଲି କହିଥାଉ।
0: କବିଙ୍କ ପାଇଁ ପଠନ କେତେଟା ଆବଶ୍ୟକ?
1: ହଁ, ଆମେ ଯଦି କିଛି ଲୋକଙ୍କୁ ଦେଖି ଯଦି ଆମେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବା, ତାହେଲେ ଆମକୁ ନିହାତି ଭାବରେ ଅନେକ କବିଙ୍କୁ ଅନେକ ଲେଖକଙ୍କୁ ପଢ଼ିବା ନିହାତି ଆବଶ୍ୟକ। ନିହାତି ଭାବରେ ଅନେକ କବିଙ୍କ କବିତା, ଗଳ୍ପ, ଉପନ୍ୟାସ ସବୁ କିଛି ପଢ଼ିଲେ ଯାଇ ହିଁ ଆମେ କିଛି ନୂଆ ଭାବନା ଲେଖିପାରିବା, ଆଗକୁ ଆମେ ବଢ଼ିପାରିବା।
0: ଆପଣ ବିବାହିତ?
1: ଆଜ୍ଞା।
0: ଘର ସଂସାରର ଜଞ୍ଜାଳ?
1: ଆଜ୍ଞା।
0: କେତେବେଳେ ଆପଣ ସମୟ ବାହାର କରୁଛନ୍ତି ଏଇ ଲେଖିବା ପାଇଁ, ଏବଂ ଆପଣଙ୍କର ଏଇ ଲେଖାକୁ ଜାରି ରଖିବା ପାଇଁ ଏ ଦିଗରେ କ'ଣ ସବୁ ଆହ୍ୱାନ ବା ସମସ୍ୟାମାନର ସମ୍ମୁଖୀନ ହେଉଛନ୍ତି ଆପଣ?
1: ଆଜ୍ଞା, କାହିଁକି ନା ଏବେ ନୂଆ ନୂଆ ବିବାହ କରିଥିବା ବେଳେ ଅନେକ କିଛି ଲୋକଙ୍କ ସହିତ ମୁଁ ଏବେ ବି ଘରର ପ୍ରତ୍ୟେକ ସଦସ୍ୟଙ୍କ ମନର ଭାବନାକୁ ଏବେ ବି ବୁଝିବା ପାଇଁ ସମୟ ନେଉଛି, କାହିଁକି ନା ନୂଆ ବ୍ୟକ୍ତିଙ୍କ ସହିତ ମିଶିବାକୁ ସମୟ ଲାଗେ। ତ ସେହି ଭିତରେ ବି ମୋର ଛୋଟ ଛୁଆ ଝିଅଟି ଅଛି, ସେହି ଭିତରେ ବି ମୁଁ ସମୟ ବାହାର କରି କେତେବେଳେ ରୋଷେଇ କରୁଥିବା ସମୟରେ ହଉ କି କିଛି କାମ କରୁଥିବା ସମୟରେ ହଉ, ହଠାତ୍ କିଛି ଶବ୍ଦ କିଛି ଭାବନା ମୁଁ ଆସିଯାଏ ଭିତରକୁ, ତ ମୁଁ ସାଙ୍ଗେ ସାଙ୍ଗେ ଯାଇକି ଲେଖି ପକାଏ।
0: ଆପଣ ଏପର୍ଯ୍ୟନ୍ତ ଯେତେ ସବୁ କବିତା ରଚନା କରିଛନ୍ତି,
1: ଆଜ୍ଞା,
0: ସେ ମଧ୍ୟରୁ କେଉଁ କବିତା ରଚନା କରିବା ଆପଣଙ୍କର ଆଜି ବି ମନେ ଅଛି ଏବଂ
1: କାହିଁକି ନା ମୁଁ ଅନେକ କବିତା ତ ଲେଖିଛି, ଆଉ ମୁଁ ଯେତେବେଳେ ବାପାଙ୍କର ବିଷୟରେ ଗୋଟେ କବିତା ଲେଖିଥିଲି ସେଇଟା ମୋର ସବୁବେଳେ ମନେ ହେଇଥିବ କବିତାଟି, ଆଉ ମୁଁ ସେଇ କବିତାରେ ମୋ ନିଜ ଜୀବନର କଥା ଲେଖା ହେଇଛି, ତ ସେଥିପାଇଁ ମୁଁ ସବୁଦିନ ସେଇଟା ମନେ ରଖିଥିବି ସେ କବିତାଟି।
0: ଆମ ଶ୍ରୋତାଙ୍କ ପାଇଁ କିଛି ପଦ ଏଠି ଆବୃତ୍ତି କରି ଶୁଣାଇବେ କି?
1: ଆଜ୍ଞା, ନିଶ୍ଚିତ ଭାବରେ। ମୋ କବିତାର ଶୀର୍ଷକ ହେଉଛି ବାପା। ଆଖିରୁ ଝରୁଥିଲା ଲୁହ, ଦୁଇ ଓଠ ଥରି ଉଠୁଥିଲା ନୀରବ ଯନ୍ତ୍ରଣାରେ, ଗଭୀର ଛାତି ଭିତରେ ଦୁଃଖ ସବୁକୁ ଚାପି ଦେଇ ହସୁଥିଲେ ବାପା ଛଳନାରେ। ଛୋଟ ଝିଅଟିଏ ଜିଦି କରୁଥିଲା ସେ ସମୟରେ ମେଳା ଭିତରୁ ଅନେକ ଖେଳଣା କିଣିବ ବୋଲି। ନିରୀହ କମଳମତି ଝିଅଟି କ'ଣ ବା ବୁଝିବ ବାପର ମନ, ପଇସାର ମାପଜୁଖ କିମ୍ବା ଜୀବନର ବୀଜଗଣିତ। ଗରିବପଣ ଧୀରେ ଧୀରେ ଖାଇଯାଉଥିଲା ବାପାଙ୍କୁ ଭିତରେ ଭିତରେ, ଜୀବନର ମରୁବାଲିରେ କ୍ଷତାକ୍ତ ହେଉଥିଲେ ବାପା ପ୍ରତି ମୁହୂର୍ତ୍ତରେ। କାହାକୁ ବା କହିବେ କୋହଭରା ଦରଜ, ଦୁନିଆ ତ ଆଙ୍କି ଦେଇଥିଲା ଲୁହର ଲକ୍ଷ୍ମଣଗାର, ଡେଇଁବା ନଥିଲା ଏତେ ବି ସହଜ। ସେଥିପାଇଁ ବୋଧେ ପିଇ ଯାଉଥିଲେ ବାପା ଆଖିର ମୁଠା ମୁଠା ତତଲା ଲୁହ। ସେଦିନ ଆଉ ସମ୍ଭାଳି ହେଲାନି ବାପାଙ୍କ ପକ୍ଷେ, ରୋକିପାରିଲେନି ନିଜକୁ, ଦୁଃଖ କଷ୍ଟଗୁଡ଼ାକ ନାଲି ଦେଖାଯାଉଥିଲା ବାପାଙ୍କ ସଫେଦ ମୁହଁରେ। ଜୋରରେ ଜାବୁଡ଼ି ଧରିଲେ ବାପା ତାଙ୍କ ହୃଦୟ ଫଟା ବୁକୁରେ, ଭୋ ଭୋ ହୋଇ କାନ୍ଦିଲେ କଅଁଳ ଶିଶୁଟି ଏପରି। ଗୋଡ଼ି ବାଲି ଓ ରୁଗୁଡ଼ା ପଥରେ ଆଣ୍ଠୁ ଦୁଇଟି ଘୋଷାଡ଼ି ହୋଇ ରକ୍ତରେ ଭିଜି ସାରିଥିଲା ଧଳା ପ୍ୟାଣ୍ଟ ଖଣ୍ଡକ। ଝିଅଟିକୁ ଖେଳନାଟିଏ କିଣିଦେଇ ନ ପାରିବା ଏହା ତାଙ୍କ ଅପାରଗତା ବୋଲି ଭାବୁଥିଲେ ଛାତିକୁ ପିଟି ପିଟି। ସମୟର ଲମ୍ବା ହାତକୁ କାହାର ବା ଅଛି ସାହସ, ଦୁଃଖ ସୁଖର ମାନସାଙ୍କରେ ଲୁହ ଆଉ ଲୁହ ହୁଏ ଭାଗଶେଷ।
0: ଖୁବ୍ ଭାବନାତ୍ମକ ଏଇ କବିତାଟି ହେଇଛି। ଏଥର କୁହନ୍ତୁ, ନୂତନ କବିତା ଲେଖିବାକୁ ଇଚ୍ଛୁକ ଯୁବ ଲେଖକମାନଙ୍କ ପାଇଁ
1: ଆଜ୍ଞା
0: ଆପଣଙ୍କର କ'ଣ ପରାମର୍ଶ ରହିବ?
1: ମୁଁ ଆଗାମୀ ଭବିଷ୍ୟତରେ ଆସୁଥିବା ଯୁବପିଢ଼ିଙ୍କୁ, ଯେଉଁମାନେ ସାହିତ୍ୟ ପ୍ରତି ବେଶୀ ଅନୁରକ୍ତ, ସେମାନଙ୍କୁ ମୁଁ କହିବାକୁ ଚାହେଁ ଯେ ସେମାନେ ଲେଖିବା ପୂର୍ବରୁ କିଛି ପଢ଼ନ୍ତୁ, ଅନେକ କବିଙ୍କୁ ପଢ଼ନ୍ତୁ, ଲେଖକଙ୍କୁ ପଢ଼ନ୍ତୁ, ତେବେ ଯାଏଁ ଗୋଟେ ଭଲ ସର୍ଜନା କରିପାରିବେ।
0: ଆମ ମନୋରମା କାର୍ଯ୍ୟକ୍ରମର ଶ୍ରୋତାମାନଙ୍କ ପାଇଁ ଆପଣଙ୍କର ସନ୍ଦେଶ?
1: ଆଜ୍ଞା, ମନୋରମା କାର୍ଯ୍ୟକ୍ରମରେ ଶୁଣୁଥିବା ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ମୁଁ ଏତିକି କହିବି ଯେ ଯେଉଁମାନେ ଯେଉଁ ବି ଦିଗରେ ରୁଚି ରଖିଛନ୍ତି, ଯାହା ଭିତରେ ଯେଉଁ ବି ଅନ୍ତର୍ନିହିତ ପ୍ରତିଭା ଅଛି, ସେମାନେ ତାହାକୁ ଲୁଚେଇ ନ ଦିଅନ୍ତୁ, ତାହାକୁ ବିକଶିତ କରନ୍ତୁ। ଯେମିତି ପଙ୍କରେ ହିଁ ପଦ୍ମ ଫୁଟେ, ସେମିତି ପ୍ରତ୍ୟେକ ଗୃହିଣୀମାନଙ୍କ ଭିତରେ କିଛି ନା କିଛି ପ୍ରତିଭା ଲୁକାୟିତ ଅବସ୍ଥାରେ ରହିଛି। ସେଥିପାଇଁ ଆମେ ସେ ଜିନିଷଗୁଡ଼ାକୁ ନ ଲୁଚେଇ ସେ ତାକୁ ବିକଶିତ କଲେ ସାରା ପୃଥିବୀ, ସାରା ଭାରତ ଆମର ସେହି ପ୍ରତିଭାକୁ ଦେଖିପାରିବ, ଶୁଣିପାରିବ।
0: ମ୍ୟାଡାମ, ଆଜି ଆମର କାର୍ଯ୍ୟକ୍ରମରେ ଆପଣ ଉପସ୍ଥିତ ରହି ଆପଣଙ୍କ ସାହିତ୍ୟ ଜୀବନ ବିଷୟରେ ଅନେକ ସୂଚନା ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
1: ଧନ୍ୟବାଦ ମ୍ୟାଡାମ, ନମସ୍କାର।
0: ଶୁଣିଲେ କବୟିତ୍ରୀ ସ୍ମୃତି ଶେଫାଳି ମେହେରଙ୍କ କବିତା ଏବଂ ସାକ୍ଷାତକାର। ତାଙ୍କୁ ସାକ୍ଷାତ କଲେ ସଙ୍ଗୀତା ସାହୁ। ଶ୍ରୋତା ଭଉଣୀ, ଜୁନ୍ ମାସ 1 ତାରିଖରେ ବିଶ୍ୱ ଦୁଗ୍ଧ ଦିବସ ମଧ୍ୟ ପାଳନ କରାଯାଏ। ଏହି ଦିବସ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ପ୍ରତିଷ୍ଠିତ ହୋଇଛି। ପ୍ରଥମ ବିଶ୍ୱ ଦୁଗ୍ଧ ଦିବସ 2001 ପାଳିତ ହୋଇଥିଲା। ତାପରେ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇ ଆସୁଅଛି। ଦୁଗ୍ଧ କ୍ଷେତ୍ର ସହିତ ଜଡ଼ିତ କାର୍ଯ୍ୟକଳାପ ପ୍ରତି ଧ୍ୟାନ ଆକର୍ଷଣ କରିବାର ସୁଯୋଗ ପ୍ରଦାନ କରିବା ଏହି ଦିବସର ଉଦ୍ଦେଶ୍ୟ। ଦୁଗ୍ଧ ଏକ ସୁଷମ ଖାଦ୍ୟ ଏବଂ ମାନବ ଜୀବନରେ ଏହାର ଗୁରୁତ୍ୱ ଅପରିସୀମ। ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ଡି ଏବଂ ପୋଷକ ତତ୍ତ୍ୱ ରହିଛି। ପ୍ରତ୍ୟେକ ଦୁଗ୍ଧ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳେ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଆସନ୍ତୁ, ବିଶ୍ୱ ଦୁଗ୍ଧ ଦିବସରେ ଆମେ ମଧ୍ୟ ଦୁଗ୍ଧ ଭଳି ସୁଷମ ଖାଦ୍ୟକୁ ଦୈନନ୍ଦିନ ଜୀବନରେ ସାମିଲ କରି ନିଜର ତଥା ପରିବାରର ସୁସ୍ଥ ଶରୀର ଗଠନ କରିବା ଏବଂ ସମାଜ, ଦେଶ, ସର୍ବୋପରି ବିଶ୍ୱ ସ୍ୱାସ୍ଥ୍ୟ ଗଠନରେ ସହଯୋଗ କରିବା ଏବଂ ଏ କ୍ଷେତ୍ରର କାର୍ଯ୍ୟକଳାପରେ ସାମିଲ ହୋଇ ଆର୍ଥିକ ସ୍ଥିତିକୁ ମଜବୁତ କରିବା।

ଆଜି ତ ସମୟ ହୋଇଯାଇଛି ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ବିଦାୟ ଦିଅନ୍ତୁ ଆଜିର ଉପସ୍ଥାପିକା ସଙ୍ଗୀତା ସାହୁକୁ। ନମସ୍କାର।

0: ଏଇଠି ଶେଷ ହେଲା ଆଜିର ଘର ସଂସାର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ତାପରେ ଶୁଣିବେ ଇଂରାଜୀ ଓ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅପରାହ୍ନ 2:32ରେ ଶୁଣିବେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10 ରାଜ୍ୟର 24 ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ପିଏମ୍ ସ୍ୱନିଧି ଯୋଜନାକୁ 6 ପୂରଣ ଅବସରରେ ଉଠା ଦୋକାନୀଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଏବଂ 20 କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉଙ୍ଗ୍ ହ୍ଲାଇଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସମ୍ପର୍କକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ବିଶେଷ କରି ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ନେଇ ବାର୍ତ୍ତାଳାପ ଜାରି ରହିଛି। 5 ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ଗତ ଶନିବାର ଦିନ ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃତ୍ୱମାନଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଶ୍ରୀ ହ୍ଲାଇଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଆସନ୍ତାକାଲି ଶ୍ରୀ ହ୍ଲାଇଙ୍ଗ ମୁମ୍ବାଇ ଗସ୍ତରେ ଯାଇ ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଏବଂ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମ୍ୟାମାର ରାଷ୍ଟ୍ରପତି ଶ୍ରୀ ହ୍ଲାଇଙ୍ଗ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। 24 ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4 ଲେଖାଏଁ ଆସନ ରହିଥିବା ବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ 3 ଲେଖାଏଁ, ଝାଡ଼ଖଣ୍ଡର 2 ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1 ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନିଶ ସିଂ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରମୁଖଙ୍କ ଚଳିତ

0: ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାବ୍ୟତୀତ ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଓଡ଼ିଶାରେ ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ମଧ୍ୟ ଆଜି ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡ଼ୁର ଏଆଇଏଡିଏମ୍କେ ସାଂସଦ ସି ଭି ଷଣ୍ମୁଗମ୍ ଓ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ତାରିଖରେ ଭୋଟ୍ ଗ୍ରହଣ ଓ ସେହିଦିନ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ସର୍ବୋଚ୍ଚ ନ୍ୟାୟାଳୟରେ 5 ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ମୋଟ ବିଚାରପତିଙ୍କ ସଂଖ୍ୟା 37 ବୃଦ୍ଧି ପାଇଛି। କେନ୍ଦ୍ର ଆଇନ ଏବଂ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନ ବିଚାରପତିଙ୍କ ସହ ବିଚାର ବିମର୍ଶ ପରେ ରାଷ୍ଟ୍ରପତି ସୁପ୍ରିମକୋର୍ଟରେ 5 ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସିଲ୍ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୁଣ ପାଲିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ଆଇନଜୀବୀ ଭେଙ୍କିଟା ସୁବ୍ରମଣି ମୋହନାଙ୍କୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ମିଳିଛି। ଗତ ମାସରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି ଲାଗି ଅଧ୍ୟାଦେଶ ଜାରି କରିଥିଲେ। ଦେଶର ହୋଟେଲ, ରେସ୍ତୋରାଁ ଏବଂ ଅନ୍ୟାନ୍ୟ ଶିଳ୍ପ ଦ୍ୱାରା ବ୍ୟବହାର କରାଯାଉଥିବା 19 କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ LPG ସିଲିଣ୍ଡର ମୂଲ୍ୟରେ 42 ରୁ 53.50 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଘରୋଇ ଉପଭୋକ୍ତାଙ୍କ ଲାଗି ଉଦ୍ଦିଷ୍ଟ LPG ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ। ଦିଲ୍ଲୀରେ LPG ସିଲିଣ୍ଡର ଦାମ ବୃଦ୍ଧି ପରେ ଏହା 3,113.50 ହୋଇଥିବାବେଳେ ମୁମ୍ବାଇରେ 3,067.50 ବୃଦ୍ଧି ପାଇଛି। କୋଲକାତାରେ ବାଣିଜ୍ୟିକ ସିଲିଣ୍ଡର ଦାମ 53.50 ବୃଦ୍ଧି ପାଇ 3,255.50 ହୋଇଛି। ବିଶ୍ୱସ୍ତରରେ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ପରିସ୍ଥିତି ଯୋଗୁଁ ଏହି ଦର ବୃଦ୍ଧି ଘଟିଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ PM ସ୍ୱନିଧି ଯୋଜନାକୁ ଆଜି 6 ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, PM ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ଅଧୀନରେ ଉଠା ଦୋକାନୀମାନଙ୍କୁ ବନ୍ଧକମୁକ୍ତ ଋଣ ପ୍ରଦାନ କରାଯିବା ଫଳରେ ସେମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତି କରାଯିବା ସହ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି PM ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ଆମ ସମ୍ବାଦଦାତା ଜଣାଇଛନ୍ତି, 2020 ଏହି ଯୋଜନାର ଶୁଭାରମ୍ଭ ହେବା ପରେ ଏପର୍ଯ୍ୟନ୍ତ 1,12,00,000 ଅଧିକ ଉପଭୋକ୍ତାଙ୍କୁ ଋଣ ପ୍ରଦାନ କରାଯାଇଛି। PM ସ୍ୱନିଧି ଯୋଜନାରେ ଉଠା ଦୋକାନୀମାନଙ୍କ ଜୀବନଧାରଣ ମାନ ସହଜ କରିବା ଉଦ୍ଦେଶ୍ୟରେ ଋଣ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ 15,000, 25,000 ଏବଂ 50,000 ଟଙ୍କାର ଋଣ ପ୍ରଦାନ କରାଯାଇଥାଏ। ଭାରତ ଓମାନ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି CEPA ଆଜିଠାରୁ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ ଏବଂ ଓମାନ ମଧ୍ୟରେ ଏହି ଚୁକ୍ତି ଅର୍ଥନୈତିକ ଓ ରଣନୈତିକ ସମ୍ପର୍କକୁ ଆହୁରି ଦୃଢ଼ କରିବ। ଏକ ଜାତୀୟ ସମ୍ବାଦପତ୍ରରେ ପ୍ରକାଶିତ ଲେଖାରେ ଶ୍ରୀ ଗୋଏଲ କହିଛନ୍ତି, ଏହି ଚୁକ୍ତି ଦେଶର ଛାତ୍ରଛାତ୍ରୀ, କାରିଗର, ମହିଳା, କୃଷକ, ମତ୍ସ୍ୟଜୀବୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ନୂଆ ବଜାର ସୃଷ୍ଟି ତଥା ରପ୍ତାନୀ ଦୃଢ଼ କରିବା ସହ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସହାୟକ ହେବ। ସେ କହିଛନ୍ତି, ଭାରତର ଓମାନ ସହ ଦୃଢ଼ ଅର୍ଥନୈତିକ ଏବଂ ଲୋକ ସମ୍ପର୍କ ରହିଛି। ଓମାନରେ 7,00,000 ଅଧିକ ଭାରତୀୟ ବସବାସ କରୁଛନ୍ତି। ସେ କହିଛନ୍ତି, ଓମାନରେ ପ୍ରାୟ 6,000 ଭାରତୀୟ ଉଦ୍ୟୋଗ କାର୍ଯ୍ୟ କରୁଥିବା ବେଳେ ପ୍ରତ୍ୟେକ ବର୍ଷ $2 ବିଲିୟନ୍ ଲାଭ ମିଳୁଛି। ଶ୍ରୀ ଗୋଏଲ କହିଛନ୍ତି, ଏହି ଚୁକ୍ତି ଫଳରେ ରପ୍ତାନୀ କରାଯାଉଥିବା ସାମଗ୍ରୀର 99.38% କ୍ଷେତ୍ରକୁ 100% ଶୁଳ୍କମୁକ୍ତ ବଜାର ଉପଲବ୍ଧ ହେବ। ନବଗଠିତ ପଶ୍ଚିମବଙ୍ଗ ସରକାରର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି। କ୍ୟାବିନେଟ୍ରେ 35 ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କୋଲକାତାସ୍ଥିତ ଲୋକଭବନରେ ରାଜ୍ୟପାଳ ଆର୍ଏନ୍ ରବି ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଥମଥର ବିଧାୟକ ହୋଇଥିବା କେତେଜଣ ମନ୍ତ୍ରୀ ପଦ ପାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ରାଜନୈତିକ ନେତା ଉପସ୍ଥିତ ଥିଲେ। ନେପାଳର ଶାସକ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେ ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ଆଜି ପହଞ୍ଚିବେ। ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଲାମିଛାନେ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସମେତ କେତେକ ଉଚ୍ଚସ୍ତରୀୟ ରାଜନୈତିକ ଓ କୂଟନୈତିକ ବୈଠକରେ ଯୋଗଦେବେ। ଶ୍ରୀ ଲାମିଛାନେ ଭାରତରେ ରହୁଥିବା ନେପାଳୀ ସମ୍ପ୍ରଦାୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଲାମିଛାନେ ଅଯୋଧ୍ୟା ଯିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ତାଙ୍କ ସହ ସାଂସଦ ବିପିନ କୁମାର ଆଚାର୍ଯ୍ୟ, ଦୀପକ ବୋହରା, ନିକିତା ପାଉଡେଲ ଏବଂ ପ୍ରଦୀପ ଆଚାର୍ଯ୍ୟ ପ୍ରମୁଖ ଭାରତ ଗସ୍ତରେ ଆସୁଛନ୍ତି। ମ୍ୟାମାରରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ 55 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ସନ୍ଧ୍ୟାରେ ନାମ ହକାମ ସହର ଅନ୍ତର୍ଗତ କାଉଙ୍ଗଟପ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ଖଣିଜ ବିସ୍ଫୋରଣ ପାଇଁ ଗଚ୍ଛିତ ଥିବା ବିସ୍ଫୋରକ ହଠାତ୍ ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଭାରତ 10ଟି ସ୍ୱର୍ଣ୍ଣପଦକ ସହ ମୋଟ 19ଟି ପଦକ ହାସଲ କରିଛି। ଭାରତର ଏହି ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, କ୍ରୀଡ଼ାବିତ୍ମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମାନଙ୍କ କ୍ରୀଡ଼ା ପ୍ରତି ଥିବା ଦୃଢ଼ ନିଷ୍ଠା ପ୍ରତିପାଦନ କରୁଛି। ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଗୋଆର ମାର୍ଗାଓସ୍ଥିତ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗତକାଲି ଗ୍ରୁପ୍ ବି'ର ଏକ ମ୍ୟାଚରେ ଭାରତୀୟ ଦଳ 3-0 ବାଂଲାଦେଶକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏବଂ 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi and Myanmar President U May Aung Hlaing hold bilateral talks in New Delhi. India-Oman Comprehensive Economic Partnership Agreement comes into force, gives Indian exporters duty-free market access in Oman to 98% of tariff lines. West Bengal Chief Minister Shubhendu Adhikari expands cabinet with induction of 35 new ministers. Gross GST collection rises to over 1,94,000 crore rupees in May. PM Swanidhi scheme completes 6 years. Prime Minister Narendra Modi says scheme opened new growth opportunities for street vendors. Tensions flare up again in West Asia as US strikes radar and drone control sites in Iran. And India ends impressive campaign at Asian Under 20 Athletics Championships with 19 medals including 10 gold in Hong Kong. Prime Minister Narendra Modi and Myanmar President U May Aung Hlaing held bilateral talks in New Delhi today. The talks aimed to further strengthen the historical and civilizational ties between the two countries. The entire gamut of relations between Myanmar and India, including security and connectivity, came up for discussion during their talks. Our correspondent has the details.
2: The President of Myanmar will meet President Draupadi Murmu today evening at Rashtrapati Bhavan. He is also scheduled to visit to the Light and the Lotus, relics of the Awakened One exhibition at Rai Pithora Cultural Complex in the National Capital. The exhibition is showcasing the sacred Piprahava relics associated with Lord Buddha along with significant associated antiquities. The official visit of the President of Myanmar to India is expected to further strengthen and deepen the multifaceted relations between the two countries. With Suparna Anupam Mishra, Akashvani News, Delhi.
1: The Myanmar president arrived at Gaya in Bihar on Saturday on a 5-day visit to India. The Myanmar president will also travel to Mumbai tomorrow for business and industry interactions and site visits. The India-Oman Comprehensive Economic Partnership Agreement

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଓ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇଇ ଆଡଭାନ୍ସ 2026ର ଫଳାଫଳ ପ୍ରକାଶ, କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଧରିତ୍ରୀ ମାତାର ସୁରକ୍ଷା ପାଇଁ ଚାଷ କାର୍ଯ୍ୟରେ ସନ୍ତୁଳିତ ସାର ପ୍ରୟୋଗ କରିବାକୁ ପଡ଼ିବ। ଚାଷ ଜମିରେ ରାସାୟନିକ ସାରର କମ୍ ବ୍ୟବହାର, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା

ବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ପ୍ରଦାନ କରିଛନ୍ତି। ଆସନ୍ତା 8 ତାରିଖକୁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ଧାର୍ଯ୍ୟ କରାଯାଇଛି। 18 ତାରିଖ ପୂର୍ବାହ୍ନ 9 ଅପରାହ୍ନ 4 ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ମାମଲାର ତ୍ୱରିତ ସମାଧାନ ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଭିନ୍ନ ବିଭାଗର ମନ୍ତ୍ରୀ, ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମାସ୍ଥିତ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 18 ଅଭିଯୋଗର ଶୁଣାଣି କରିଛନ୍ତି। ଏଥିସହିତ 5 ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ 76,000 ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ମୋଟ 169 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 20 ସାମୂହିକ ଅଭିଯୋଗର ଶୁଣାଣି କରି ସମାଧାନ କରାଯାଇଥିଲା। ନବରଙ୍ଗପୁରଠାରେ ଆୟୋଜିତ ଶିବିରରେ ମୋଟ 28 ଅଭିଯୋଗର ଶୁଣାଣି କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବରୋଳି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ 141 ଅଭିଯୋଗର ସମାଧାନ କରାଯାଇଥିଲା। ରାଜ୍ୟରେ ଦୃଢ଼ ଭିତ୍ତିଭୂମିର ବିକାଶ ସରକାରଙ୍କର ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟରେ ନିର୍ମାଣାଧୀନ 50 ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରାଯାଇଛି। ସମୟସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସ 2026 ଫଳାଫଳ ଆଜି ପ୍ରକାଶ ପାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଆଇଆଇଟି ରୁର୍କି ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ 56,880 ଜଣ ପରୀକ୍ଷାର୍ଥୀ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜେଇ ଆଡଭାନ୍ସ ପାଇଁ 1,87,399 ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତକାର୍ଯ୍ୟ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଏହା ସେମାନଙ୍କ ସଫଳତା, କଠିନ ପରିଶ୍ରମ, ନିଷ୍ଠା ଓ ଅଦମ୍ୟ ଇଚ୍ଛାଶକ୍ତିର ପରିଚୟ। ଦେଶର ଉନ୍ନତିରେ ଛାତ୍ରଛାତ୍ରୀମାନେ ନିଜକୁ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ଉତ୍ତମ ସ୍ୱାସ୍ଥ୍ୟ,
पुष्टिसार जीविका एवं उन्नत जीवनशैली दुग्धर गुरुत्वपूर्ण भूमिका उपर आलोकपात करिबा लक्ष्य नहीं आज विश्व दुग्ध दिवस पालन करा जाउछि। 2001 मसीह प्रत्येक वर्ष जून पहिला रे दिवस पालित हो आसुछि। चलित वर्षर विषयवस्तु रहिछि महिला दुग्धचाषीको सम्मान। मुख्यमंत्री मोहन चरण माझी सामाजिक गणमाध्यम विकसित भारत में विकसित ओडिया गठन पर 2036 मसीहा सुधा राज्य में दुग्ध उत्पादन को दुई गुण ऊर्ध्व करने सरकार लक्ष्य रखिंट। यह लक्ष्य हासिल मुख्यमंत्री कामधेनु योजना और मुख्यमंत्री कृषि उद्योग योजना कार्यकारी कर गत दुई वर्ष मध्य 4 लक्ष ऊर्ध गोपाक 326 कोटी टंकार आर्थिक सहायता प्रदान मुख्यमंत्री गोपा को प्रोत्साहित करने सहित दुग्ध उत्पादन वृद्धि दिगरे सरकार निरंतर उद्यम जारी रखिंट। एक सुस्थ समृद्ध ओडिशा गठन दिगरे कार्य करिबा पाई मुख्यमंत्री आह्वान देछंती। भुवनेश्वर कलिंग स्टेडियम आसंता 21 तारीख में अंतर्जातीय योग दिवस अवसर में राज्यस्तरीय योग शिविर अनुष्ठित होब। योग महोत्सव समिति एवं क्रीड़ा और युव व्यापार विभाग पक्षर स्थानीय कलिंग स्टेडियम ठारे आज ए संपर्कित प्रस्तुति बैठक अनुष्ठित हो। मुख्यमंत्री मोहन चरण माझी अंतर्जातीय योग दिवस में उपस्थित रहा समस्त जिला और ब्लक मुख्यालय और पंचायत समिति स्तर में योग दिवस पालन नहीं बैठक में स्थिर कर अंतर्जातीय योग दिवस जन आंदोलन में परिणत करने अधिकरु अधिक लोकों योग सह जोड़ा जावाई बैठक में आलोचना होई। पूर्वतट रेलपथ अधीन नूतन रायगड़ा रेलमंडल आज कार्यक्षम हो। रायगड़ा डिविजन अधीन 696 किलोमीटर रेलपथ रही। नुआ रायगड़ा रेलमंडल अधीन कोरापुट सिंगापुर रोड किरंदुर गुणपुर पारला समेत दक्षिण ओडिशार अन्य केतक गुरुत्वपूर्ण स्टेशन को सामिल कर प्राय 20,000 कोटी टंका विनिमय नूतन कार्गो टर्मिनाल कार्यक्षम हो। नूतन डिविजन में प्राय 600 अधिक अधिकारी और रेल कर्मचारी कार्य करेंगे। अव्यवहूत माल परिवहन संभावनार उपयुक्त व्यवहार होगा सह किरणडुल बचेल खणी क्षेत्र लुहापथर परिवहन हो। डिविजन प्राय 40 मिलियन टन रु अधिक माल परिवहन करिबार क्षमता रखिछि बोली जनापड़िछि। बरगढ़ जिले में भोटर तालिकार स्वतंत्र सघन संशोधन प्रक्रिया एसआईआर 2026 संपर्कित सचेतनता अनुष्ठित हो। बहुस्तरीय अधिकारी बीएलओ माने घर को घर बुली मतदाता परिगणना फर्म को उपयुक्त भाव पूरण करने मार्गदर्शन देखते समस्त पौराल एलईडी स्क्रीन मध्यम सचेतनतामूलक भिडियो और बार्ता प्रदर्शन सहित कम्युनिटी रेडियो केन्द्र मध्यम एसआईआर उपर विभिन्न कार्यक्रम प्रसारण कर। भद्रक जिला धामनगर ब्लक रे चासी मानंक ठारु मुग बिरी सोरिष चीनाबादाम और सूर्यमुखी किणिबा पई समवाय समिति रे मंडी खोला जाइछि। सरकारक निर्धारित मूल्य अनुजाई चासी माने सेमानक उत्पादित शस्य बिक्री करि परिबे। चलित वर्ष डाली और तेल जातीय शस्य पई 80 जण और रबि धान बिक्री पई 82 जण चासी नाम पंजीकरण करिछन्ति। गंजाम जिला छत्रपुर महोत्सव आज ठारु आरंभ होइछि। आसंता शुक्रवार पर्यंत चलिबाकु थिबा ए महोत्सव समय रे भीड़ नियंत्रण पई छत्रपुर पुलिस पक्षर ट्राफिक नियम जारी करा जाइछि। आर्यपल्ली कोणमणा और बाट छत्रपुर आसुथिबा समस्त दुई चकिया और चारि चकिया जानगुडिक डीआरटीओ छकरु सर्विस रोड दे नुआ बस स्टैंड रे पार्किंग करिबा पई पुलिस प्रशासन पक्षर कुहा जाइछि। पाणीपाग राज्य में कालबैशाखी जनित बर्षार प्रभाव में तापमात्रा ह्रास पाई। आंचलिक पाणीपाग विज्ञान केन्द्र सूचना अनुसार विभिन्न स्थान में आसंता 4 दिन पर्यंत वर्षा लागि रहिबो। गत 24 घंटा मध्य नवरंगपुर जिला रायगढ़ में सर्वाधिक 37 मिलीमिटर वर्षा रेकर्ड कर। आगामी 5 दिन मध्य दिनर सर्वाधिक तापमात्रा 2-4 डिग्री वृद्धि पाइबा नहीं पाणीपाग केन्द्र पक्षर अनुमान कर। मुख्य संवाद पुणी थे जैविक कृषि को प्रोत्साहन प्रदान लक्ष्य देशव्यापी आज आरंभ हो खेत बचाओ अभियान। ओडिशार गोटे राज्यसभा आसन में उपनिर्वाचन प्रकाश पाला विज्ञप्ति। जेई आडभान्स 2026 फलाफल प्रकाश कृति परीक्षार्थी मुख्यमंत्री शुभेच्छा एवं महिला दुग्धचाषी सम्मान बार्ता नहीं आज पालन विश्व दुग्ध दिवस। आंचलिक संवाद बर्तमान परवर्त संवाद आपण शुणिपारे सन्या 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଞ୍ଚଳିକ ସମ୍ବାଦ ଶୁଣିଲି ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ହାଫ୍ ଗର୍ଲଫ୍ରେଣ୍ଡ। କଣ୍ଠ ଦେଇଛନ୍ତି ଫରହାନ ସଇଦ୍ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କୁମାର, ସଙ୍ଗୀତ ନିର୍ଦ୍ଦେଶନା ଫରହାନ ସଇଦ୍।

ଏଥରର କଥାଚିତ୍ର ଧଡ଼କ ଟୁ, ଗୀତରଚନା ରଶ୍ମି ବିରାଗ, ସଙ୍ଗୀତ ନିର୍ଦ୍ଦେଶନା ଜାଭେଦ ମହସିନ, କଣ୍ଠ ଦେଇଛନ୍ତି ବିଶାଲ ମିଶ୍ର।

କାର୍ଯ୍ୟକ୍ରମ ଶେଷରେ ଏ ଦିଲ୍ ହେ ମୁସ୍କିଲ୍ କଥାଚିତ୍ରରୁ ଅରିଜିତ ସିଂଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଅମିତା ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

0: ଶୁଣିଲେ ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଂ।
1: ମକା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର। ଅଣ୍ଟା କଥା ନାମ ମେଞ୍ଜକା ଦାତ ଯେ ଇଚ୍ଛା ଯଦି ଆତିଲି ହେଲେ ନାମେ ଜିଆନୁ ଏକାଧି ଅସମ୍ଭବ ବୋଲିକିରି ହନ୍ନେ ମାଲ୍ଲା ଦିନ ନାମ ଯାହା ଚାହତ ତାହା କାମା ଆଙ୍ଗତ ହେଲେ ଇଚ୍ଛା ରାନା କଥା ଦୁ ଆଉ ନାମେ ଜିଆନୁ ଏକାବଦ ମାନ୍ନାର ଆଦତ୍ତା ମାନ ହିଁ ମାନ ହେଲେ ଏକାଦ ମାନ୍ନାର ଆଦତ୍ ମାନ ବୋଲିକି ଯଦି ନାମ ନିଜର କର୍ତ୍ତବ୍ୟ ଭବନ ମା କାମ ଥାଲେ ଏକାଧି ଏକାସ୍ତି ଆକାସ୍ତି ଛିଡ଼ରି ଆରୁ ମା ଖାତିରି ସଫଳତାଗେ ଲାଗାନ ଅଣ୍ଟା ନାମାଗେ କିଛି କାମାଗେ ହିଁ ଖାତିରି ହେଲେ ଭାବଚକୁନ୍ ମାଲ ମାନି ନାଲ୍କୁ ବି କାମା ଖାତିରି ଆଉ ଆଦଗେ ଲାଗାନ ଆ ସଫଳତା ବନ ନାମ ଯଦି ହାଖାଗେ ଲାଗାନ ଯଦି ନାଲ୍କୁ କାମ ଥାଲେ ଆଦ ସହଜେ ଭିଲ୍ ମା ବାରି ଆଦଗେ ଲାଗାନ ସଂଘର୍ଷ କାମା ଖାତିରି ଆଉ ଆ ସଂଘର୍ଷ ଭିତରେ ଯଦି ନାମ ହାରତ କଥାଲେ ନାମେ ଜିଆଦି ହାର କରୁ ଆ ଏକାବନ ନାମେ ହାଖନା କଥା ପଲଦାଦ ବି ହାଖା ହେଲେ ନାମ ଯଦି ସଂକଳ୍ପ ଅଚକାରତ ମାଲ୍ଲା ଏଙ୍ଘେ ଜିଆନୁ ଏନ୍ ଇଦାନ କାମନ ବତାରୁ ଆନେ ନାଲ୍କୁ ହିଁ କାମ ଥିଲେ ଇନ୍ନା ମାଲ୍ଲା ହେଲେ ନେଲା ଆବଦ ନାମେ ହେଡ଼ୁଗେ କିଆ ବାର ଜୋଡ଼ୁର ବାର ଇଚ୍ଛା ଶକ୍ତି ମାନ୍ନା କଥା ଆରୁ ନାମେ ମାନେ ସଂଘର୍ଷ କାମନାଗେ ଅଣ୍ଟା ମନୁ ଭାବନା ରାନା କଥା ଆରୁ ନାଲ୍କୁ ବି କାମନା କଥା ତ ହନ୍ନେ ଅଣ୍ଟା ବୁହଣୀଘାର ତମେ ଜିଆନୁ ଏକା ନେକିରି ଅଣ୍ଟା ସଂକଳ୍ପ ଚକାଚାର ଯେ ଏଙ୍ଘେ ଜିଆନୁ ଏନ୍ ଇ ନାଲ୍କୁ କାମନ ଆରୁ ନିଜର ଲାଗାନ ନିଜର ପରିବାରକେ ଲାଗାନ ନିଜର ସମାଜ ଲାଗାନ ଅଣ୍ଟା ଉଦାହରଣ ମାନନ ଭାବଚାର ଆରୁ ଏକା ନେକିରି ନାଲ୍କୁ ନାଞ୍ଜାର ଆ ବୁହଣୀଘାର ଇନ୍ନା ଆତଲନାର ହେଲେ ଏକା ନାଲ୍କୁ ନାଞ୍ଜାର ଏକା ନେକିରି ତାଙ୍କ ସଂଘର୍ଷ ନାଞ୍ଜାର ଆର୍ ବୁହଣୀଘାର ନେ ଦୁ ତାମାନ ମେହନତ ଆରୁ ତମେ ମୁହିଁତି ତମେ ପରିଚୟ ବନ ଆରୁ ତମେ ଏକା ନେକିରି ତମେ ଜିଆନୁ ଧୀରେ ଧୀରେ ଛୋଟିନ୍ତି ବାଡ଼କା ମାଞ୍ଜାର ଆରୁ ଅଣ୍ଟା ସଫଳତାଗେ ଅଣ୍ଟା ଶୀର୍ଷନୁ ଆକୁନ୍ ଆଡ଼ସ୍କାନାର ଆଉ ଏକାନେ ସମାଜରୁ ସୁନ୍ଦର ଭାବେ ତମେ ଜୀବନଯାପନ କାମାନାର ଆ କଥାନ୍ ତେଙ୍ଗର ତା ବାରା ତାମାନ ମେହନତ ଜୁହାର
2: ଜୁହାର।
1: ପହଲା ତ ନିମେ ପରିଚୟ ବନ ଟିକେ ନିମ୍ ତେଙ୍ଗର ଯେ ନିମେ ନାମେ ଏନ୍ଦିର ଏକାସ୍ତାର ନିମ୍ ନିମେ ଜନମ ଆଡ଼ପା ଏକାସାନ ନିମେ ଶାଶୁ ଶ୍ୱଶୁର ଆଡ଼ପା ଏକାସାନ ଆରୁ ଏକା ନେକାନିକିରି ନିମ୍ ଛୋଟେ ବାକେନ୍ତା ନିମେ ପରିବେଶ ରାଚା ଏକାନିକିରି ନିମ୍ ବାଢ଼କାର ଆରୁ ପାଠ ଏକାନିକିରି ପାଠକାର ଓ କଥା ମନ ଟିକେ ତେଙ୍ଗର ଆରୁ ପାଠ ପଢ଼ିକିରି ଏକାନେ ନିମଟା ସଫଳତା ହାଖରା ଆ କଥା ଟିକେ ତେଙ୍ଗର
2: ଏଙ୍ଗେ ନାମେ ଶ୍ରୀମତୀ କମଲା ବାଗ ଆରୁ ଏଙ୍ଗେ ମା ଆଡ଼ପା ସାଲେ ଭାଡ଼ି ଆରୁ ଏଙ୍ଗେ ଶ୍ୱଶୁର ଆଡ଼ପା ଜୁନା ଡିହି ତ ଏମ୍ଭେ ବ୍ଲକ ମାଞ୍ଜା ଜମନକିରା ଆରୁ ସମ୍ବଲପୁର ଡିଷ୍ଟ୍ରିକ୍ଟଟା ତ ଏମ୍ ପରିବାରଟା ମାନେ ବଡ଼ ପରିବାର ରାଜକାମ ଏମ୍ଭେ ସାତ ଭାଇ ଭଉଣୀ ଆକୁନ୍ ଭି ଅତଲଦାମ ଆଉ ମା ବୁଆର ଏମ୍ଭେ ବହୁତ ଗରିବ ରାଚାର ତ ଏସେ ତମାଗେ ହାତ ଦୁ ବଚର ଗିନ୍ ପାଡ଼ତମ ମୃତମ ବୋଲିକିରି ତମେ ଅଣ୍ଟା ବହୁତ ଚିନ୍ତା ରାଚା ଯାଉ ଏନ୍ଦିର ହିତା ଅନା ମହାଗେ ଏମ୍ଭେ ମାଲାରୁ ଏଡ଼ପାପାଲି ଖାଲି ଟିକେ ଝୁପଡ଼ି କୁଡ଼ିଆ ଅଣ୍ଟା ରାଚା ଏମ୍ଭେ ମା ବୁଆର ତମେ ବାସସ୍ଥାନ ବୋଧ ସୁନ୍ଦରଗଡ଼ ଜିଲ୍ଲାନୁ ରାଚା ତା ତାମିସାନ ବାରଚାର ଆଉ ମାନେ ଜଙ୍ଗଲ ଜଙ୍ଗଲ ଟିକେ କଟି କୁଟା କଟେ କାମଚାର ଆଉ ଝୁପଡ଼ି ଆଡ଼ପା କାମଚାର ରାଚାର
1: ବୋଲେ ଏକା ପାଦାନ ହୋଇଛନ୍ ରାଚାର
2: ସାଲେ ଭାଡ଼ି
1: ସାଲେ ଭାଡ଼ି ଚାହାନୁ ଏନ୍ଦିର ଏନ୍ଦିର ପାଦା ଆତିଲି କା
2: ସାଲେ ଭାଡ଼ି ଚାହାନୁ ଛତା ବରତଲି ଜମନ କିରା ଆତଲି ୟା ପାଖା
1: ଇ ସମ୍ବଲପୁର ଜିଲ୍ଲା
2: ସମ୍ବଲପୁର ଜିଲ୍ଲା
1: ଆଚ୍ଛା
2: ରାଚାର ବାକି ଏ ହାଦୁ ପଚନ ସାତେଟା ହେଲେ କହା କହା ରେଙ୍ଗାନ୍ଥି ନାହାଟା ରାଚାର ଏନ୍ ପାଞ୍ଚ ନମ୍ବର ତ ପଢ଼ାକେ ଲାଗାନ ବହୁତ ଇଚ୍ଛା ସାଫା ହାତଦାର ଘି ଇଚ୍ଛା ରାଚା
1: ଆଚ୍ଛା
2: କିନ୍ତୁ ପଢ଼ତାଗେ ତା ସମର୍ଥ ମାରିଲା ଦିନ ଏମ୍ଭେ ତ ଅର୍ଥ ମାରିଲା ବୁଆ ସେମେ ଅଣ୍ଟା ଗାଉଁତିଆ ରାଚାର ସାଲେ ଭାଡ଼ିନୁ ଆପଣାର ହି କୁଣାର ତ ଗୁପ୍ତି ରାଚାସ ଯେ ତାଙ୍ଗାକେ ଭୁତି ମାରିଲା ଚୋର ଖାଲି ଅନାଗେ ଚିଆଲଗାର ଏଙ୍ଘେ ମା ନିଜେ ଭୁତିକଟା କାମାର ଏମାନେ ପସାଲଗା ତ ଦିନୁ ଦିନୁ ବାଡ଼କା ବାଡ଼କା ମଞ୍ଜିକାମ ବାକେନ୍ ମଜୁରୀ ହାଜରି ଅନେକଟା ଧନ୍ଦା କାମ କାମ ଆଉ ପାର୍ଟସ୍ କାମ ପାର୍ଟସ୍ କାମ ମାନେ ଏମେ ଦାଦା ଗୁଠିଆର ଯୋଡ଼େରି କାଲ ଗାର୍ଜି ଅଣ୍ଟା ସେ ନା ବାଲା ବାବୁ ନି ନେଟପର ନାଲଖବୁତା କାମ ଚାରରୁ ତାଙ୍ଗାନ ମାନେ ଆମତାଚାର ଆରୁ ଏହେ ଦୁଇ ନମ୍ବର ଦାଦା ଅଛନ୍ ପାଠତାଚାର ଏ ଭଉଣୀ ଗୁଠିଆର ଏମେ ମିତା ଦେଇ ଗୁଠିଆର ଯୋଡ଼େ ତାମ ସବୁ ବାର ମାସ ମଜୁରୀ ହାଜିରୀ କାମିକିରି ଆ ଦାଦା ସିଂକେ ପାଇସାଚି ଚାର ଆଉ ପାଠତାଚାର ବାର ପଇସା ମାଲକୁନ୍ତା ଆରୁ ପର୍ତ୍ତାରେ ଆଗେନ୍ତା ଖର୍ଚ୍ଚା କମ୍ ରାଚା କିନ୍ତୁ ଆଗେନ୍ତା ପାହୁଣା ଦି ବହୁତ କମ୍ ଅଣ୍ଟା ରୁପିଆ ଚାରଣା ଆଗେନ୍ତା ମଜୁରୀ ବାକେନ କାମେ କାମେ କରି ତାଙ୍ଗାନ ଯେତେବେଲେ ପାଠତାଚାର ଏମାନେ ଛୋଟ ଛୋଟ ରିନ୍ ନିହେନ୍ଦର ପାଢ଼ର ହେଇ ଉଠାର ଏନେ ମଜୁରୀ ବୁତା କାମାରୁ ଚାଲରତ ବୋଲିକରି ତେଙ୍ଗାଲ ଗାର ମାଲା ଏନ୍ତା ମାଲା ଏନ୍ ପାଢ଼ନ୍ ଯେନ୍ତା ହେଲେ ପାଢ଼ନ୍ ଆର୍ ଏଙ୍ଗାନ୍ ଯଦି ମା ପାଠତାତ କର ହେଲେ ଏନ୍ ମାଣ୍ଡିଆଡ଼ ହେଇ ମାହନ ଏନ୍ ଭାଷା ହେଲେ ଛଅ କ୍ଲାସ୍ ତକ ସାତ କ୍ଲାସ୍ ତକ ତା ଖର୍ଚ୍ଚା ମାରିଲାରୁ ମାନେ ହୁଙ୍ଗେନ୍ କମ୍ କମ୍ ଚାରଣା ଆଠଣାତି ଚାଲରା ଅଲଗା ତାପରେ ହାଇସ୍କୁଲ କରକୁ ତ ଖର୍ଚ୍ଚା ତେଲି ବାକି ବୟସ ବାଚା ହେଇଛି ହେଇ ଆରୁ ଏନ୍ଦିରକେ ପାଢ଼ ହେ ହତ୍କୋ ନିହାତା ଅକ୍ଷର ଗୁଠିନ୍ କାନିନ୍ ତା ପାଢ଼ା ଲେଖା କିନି ଆରୁ ଏନ୍ଦିରକେ ଆରୁ ପାଢ଼ ଆମ୍ବୁ ପାଢ଼ା ବାଚା ବାକେନ୍ ମାଲା ଏନ୍ ପାଢ଼ନ୍ ଯେନ୍ତା ହେଲେ ପାଢ଼ନ୍ ଆରୁ ଏନ୍ ମଜୁରୀ ବୁତା ହେଲେ କାମନ୍ ଆଉ ପାଢ଼ନ୍ ହେଲେ ଛୁଟି ଛୁଟି ଉଠି ମାନି ସ୍କୁଲ କାମ ଆଉ ଏନେ ଖରା ଛୁଟି ମାନି ଆଉ ଏନେ ଦଶହରା ଛୁଟି ହେନେ ଛୁଟି ଉଠିନୁ ଏହା ସାଲେ ଭାଡ଼ି ପାଦାନଟା ଲାଟ କମ୍ପାନୀ ସନ୍ଟା କ୍ରେସର୍ ମେସିନ୍ ଅକ୍ତାତକା ଚାଷ ଗେଟି ଚାବାଲ ଗାଁ ବାକେନ୍ ହୁନୁ କାଲ କାମ ବହୁତ ସାଫା ଭୁଣୀ ଗୁଠିଆଠି ନାଲଖୁ କାମାଲ କାମ ତ ସାତ ପାଢ଼ା ମୁଞ୍ଜାନ ଆଉ ଆଠ ପାଢ଼ନ୍ ବାଚା ନାଙ୍ଗେନ୍ ମାରିଲା ଏକା ସାନ୍ ପାଢ଼ତନ୍ ହେଇ ପଇସା ତା ମାରିଲା ଦିନ ମାରିଲା ଏନ୍ ପାଢ଼ନ୍ ତା ଏନ୍ ମଜୁରୀ କାମା କାଲେନ୍ ଏତକ ପଇସା ତ ନେଘା ସାର୍ଟିଫିକେଟ୍ ଅନ୍ଦର ଆରୁ ଲେଖ ତ ଏକିନ୍ ସାନ୍ ହେଲେ ହେଁ ସୁନ୍ଦରଗଡ଼ ଜିଲ୍ଲାନ୍ତା ଭେଡ଼ା ଭାଲ ଗାର୍ଲ ହାଇସ୍କୁଲ ନୁ
1: ଆଚ୍ଛା
2: ଆଶା ଉଚ୍ଚାଶାରୁ ବୁଆ ସେ ନାମେନ୍ ଲେଖତା ଚାଇଚାସ୍ ଯାହା ବି ହଉ ଉଦ୍ଧାର ବାଡ଼କିରି ବୁଆ ଶାସାନ୍ ଲେଖତା ଚାଷାରୁ ମାସକେ ମାସ ଆସାନ୍ ହିଁ ତିହିଲା ହୁଆ ଚାଲଗାସ୍ ଏନେ ତାନି ମଜୁରୀ ବୁତା କାମାରା
1: ଆସାନ୍
2: ହଷ୍ଟେଲ ରାଚା ହଷ୍ଟେଲ ରାଚା ଲେକିନ୍ ଆସାନ୍ ଏନେ ରାନ୍ଧନି ଆଣ୍ଟ ଇ କାଜ କାମ ଏନେ ମିନ୍ ଆର୍ ଇନୁ ଇ କାଜ କାମ ଏମ୍ହା ଅନାମ ହାଲ୍କା ଆର୍ ବିତା ଚାଲ୍ଗା ଆସାନ୍ ରାଲକାମ ଆଉ ବର୍ଷେ ଅସାନ୍ ପାଠଚାଲ
1: ଆଚ୍ଛା
2: ଉଦାହରଣ ମାନା କାଲି 1978 ମସିହାନ୍ତା କଥା ହେଲେ ହୁସ୍ତି ପାସ୍ ମାନଜାନ ଆଉ ବାରଚାନ୍ ଖରା ଛୁଟିକେ ଅକେନ୍ ବୁଆସ୍ ପାଚା ହେଇଛି ମାରିଲା ଆକୁନାରୁ ଆମ୍ବୁ ପାଢ଼ୁ ହାଇ ହେଲେ ମାଦ ବାଚା ଯେ ତାହା ତା ମୋ ନାତିଲି ପାଢ଼ାକେ ପାଢ଼ତ ଯେନ୍ତା ସେନ୍ତା ହେଲେ ଆର ଭଉଣୀ ଗୁଠିଆର ମଜୁରୀ ହାଜିରୀ କାବାଲନା ଟାଣେ ଦୁଆଣା ଚୋର ପାଚା ମାନିଲା ଏକା ସାନାରୁ ମାନ ଆମ୍ବ ପାଢ଼ା ବାଚା ଠିକ୍ ଅଲି ମା ପାଢ଼ତା ଯାହା ହେଲେ ଏନ୍ ମାଣ୍ଡି ଆଢ଼ା ମା ଅନେ ହେଲେ ଠିକ୍ ଏନେ ଜାମ୍ମୁ ପାନି ଜୁନ୍ ଜୁନ୍ ବା
1: ଜୁନ୍ ଜୁଲାଇ
2: ହେଲେ ଛୁଟି ମାଞ୍ଜିକି ଚା ହେଲେ ଏନ୍ ମଜୁରୀ ହେନେ ଲାଟ କମ୍ପାନୀକି ହଉ ଘାନି କାଲଗାନ୍ ହେଲେ ଜବ ତକ୍ ଏହା ନାମେ ଲେଖତର୍ କାଇଁ ପାଢ଼ତମ୍ ହଁ ବର୍ ହେଲେ ଯାଇକିରି ଏନ୍ ମାଣ୍ଡିଅନ ନହେଲେ ହେଲେ ମୁଲେଇ ମାଣ୍ଡି ମାନେ ବାଚାନ ଆଉ ପୁରା ସାତ ଦିନ ମାନେ ଅନଶନ କାମ ଚାନ୍ବା ହେଲେ ମାନୁନାର୍ଗନ୍ ଆରୁ ଅନ୍ଥାଡ଼ି ଜାମୁନ୍ ଚହନ୍ ଆନୁ ବେକୁ ଟିକେ ଚନ୍ ମାର୍ଚି ଟିକେ ମୋହନ ଚନ୍ ଆର୍ ଫେର୍ ନାଲ୍ଖୁ କାମା କନ୍ ଏହା ଦେଇ ଉଠିଆର୍ ଅଲା ଅଲାହାକିରି ଏଙ୍ଗାନ୍ ଓଆଇ ମାଣ୍ଡି ଯୋଡ଼େ ଅନୁଚି ଏତକର୍ ନାଲ୍ଖୁ କାମାଲ୍ ଦି ନିହା ଖୁର୍ ଦେଶକେ ମାନାଲ୍କିର ମାରିଲା ତାଙ୍ଗାନ୍ ପାଠତର୍ ହେଲେ ଅନନ୍ ମାରିଲା ହେଲେ ମା ହନେନ୍ ବାଲଗାନ୍ ଆଗେ ତ ବହୁତ ଦୁଃଖ ଲଗା ଲଗା
1: କିନ୍ତୁ ପଢ଼ାକେ ଇଚ୍ଛା ରାଚା
2: ବହୁତ ଇଚ୍ଛା ରାଚା ପଢ଼ାକେ ଯେନ୍ ଏନେ ଗରିବ ଏଡ଼ପାନ୍ତା ହାତ ଦନଟା ଏସ୍କିନ୍ ହେଲେ ବି ଅନ୍ଟା ଏନ୍ ଘଣ୍ଟା ନାଲ ଘଣ୍ଟା କାମନ୍ ଆରୁ ଏନ୍ ଯେନ୍ତା ହେଲେ ନା ଆମେ ଇଅନ୍ ବାଚାନ ଆଉ ଆଦାନ ମନେ ନଉ ସଚାନ ଆଉ ହେନେ ବାଚାନ ଆଗେ ବାଚା ଯେ ହାଇ ହେନେ ହେଲେ ନିନ୍ ଯା ମା ଅନାଲଦି ମାଣ୍ଡି ଆଢ଼ା ହେଲେ ନିନ୍ ପାଢ଼ତନ୍ ହେଲେ ଅନୁ ଏନ୍ ଉଦ୍ଧାର ଉଧିର ହେଲେ ଅନ୍ଦର ଅନାର ପାଢ଼ତନ୍ ଆଉ ଠିକ୍ ଅତେଲି ହେନେ ହେଲେ ଏନ୍ ମଜୁରୀ କାମାଲେନ୍ ଚାର ହପ୍ତା କାମଚାନ୍ ହେଲେ ଏତକ ପଇସା ମାନ ହେଲେ ନିନ୍ ଏଘା ସାର୍ଟିଫିକେଟ୍ ଅନ୍ଦରା ବାରା আর ইসান হলি যমন করা হাইস্কুল নু লিখতে হয়েছে বাচ্চা নাগেন এঁহে বাস যমন করা হাইস্কুল নু লিখতে আছে চিচ্ছা আর হসান পড়াছান মেট্রিক ক্লাস বোধ 1980 নু চিচ্ছান আগেন তো 11 মেট্রিক রাচান তারপরে এঁহা পড়া গিছা রাচা কলেজ ভিতর কিরণ নে কিন্তু দাদা সাঙ্গেন এন যেতেবেলে ভেড়া বাহাল গার্লস হাইস্কুল নু পড়াল গান এঁহা কহা দাদা জিএম কলেজ সমলপুর নু পড়াল গাছ।
1: হ্যাঁ আচ্ছা আচ্ছা পাঠ
2: হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ
1: হ্যাঁ
2: হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ হ্যাঁ যে পড়তাঙ্গম বলি করি এ মন ভাবছান যে মাল্লা পড়তকুন আর কাম আছে এন কিছু কিছু নালখু কাম আগে অনটা ট্রেনিং ফ্রেনিং অচকুন মানো
1: আচ্ছা
2: হলে এখন সিটি ট্রেনিং গে লাগান আগেলি তাহলে করি কটকণা মাল্লারু হলে খালি ফর্ম ফিল আপ কাম আর হেবর কুঞ্চকুন মানা আলগা দেখেন ফর্ম ফিল আপ কামছ আচ্ছা হ্যাঁ বারচাঁদ অ্যাডমিশন কাম আগে আর সিটি কা কামাগিছান সম্বলপুর এঠা পালি নু রাচাইছান ওমেন সিটি আসান পাড়ছান যে এঁহে বাস হ্যাঁ দাদা সঙ্গেন এন সিটি কামনাগে হে দাদা ভুবনেশ্বর নু তান রিজার্ভ ব্যাঙ্ক নু হাক্কা চাষেন চাকরি হাক্কা চাষেন হেলে এঁহে দাদা 100 টাকা তাই দাস বেশি মাল্লা হেলে আর 100 টাকা এঁহে বাস গাড়ি ভাড়া 10 টাকা কামদা সঙ্গে 90 টাকা চি দাস পুরা এঁহে মনে আতেলি আর 90 টাকা বন এন অন্টা মানে অন্টা মাস আদান চালাবে নাতে 60 টাকা এমহে মেস ফি রাচা আউ 40 টাকা বন হাত খরচা এন্দ্রে এন্দ্রে কামাল কাম আর হতকতি চালর কাম 2 বরস সিটি মঞ্জরা করা সঙ্গে সঙ্গে তা লেটর মা বাড়ি না মানে পোস্টিং গে বাকি ঠিক আতেলি আগে নি তা অর্থ অভাব আলে দাদা চাকরি কামাল গাছলে বি এমে পরিবার তা বাড়কার আচা তাহে তামা পুরাল গাও নাম আগে নে সব প্রকার প্রকার ধীরে ধীরে এসে গাও মাল্লা মজুরি বুতা কামাল গান ফের সিটি কামি করি ভি কেরানাও এড়পানো ফের মজুরি কামা কাল কাম বড়া যেতকি রোড গুঠেনু নালখো মানাল গা গেটি অন্দরনা ও ট্রক গুঠেনু চা চা লোড কাম করি অন্দর না ইবড়া সাফা নালখো কামি করি ঝালনাল করি যাহা পরিশ্রম কামার 2 পয়সা কানগানু পেট কুর্তা নিজর পিন্ধন উড়ন এসব কামাল খান তো চামার আলখা আলগা রে মান এহে বয়াস নি আলখা আলগার যে এতক এতক হাত দু বচ্চ কামচকা দেয় আর পাড়তাঙ্গ যে পাড়তাল দেয় আমা পাড়তা নালখো পুতা কামতা এবার হাত দুরিন এবার নেখা সান চিয়া লগা গুত্তি গুত্তা বলি করি বয়াসিন বহুত টেঙ্গা আলগার লেকিন

0: ଯେ ନିଜର ଲାଗାନ୍ ଯଦି ନାମ କିଛି କାମଲ ଦାତ ହେଲେ ଆଦାତ ବାଡ଼ିଟେ କଥାତ ହେଲେ ଇନେ ଘାଗା ଏରା ଖାତରା ଲିଜେ ମଲା ଏଙ୍ଘେ ବୁଆସ ପଇସା ମାଚି ଚାହା ଯେ ଏନ୍ ପଢ଼ା ପୁଲକାନ ଆ ଏଙ୍ଘେ ମାଦ ଇନେ ବେମାର ଖାତା କରା ଯେ ଏନ୍ ପଢ଼ା ପୁଲକାନ ଏନେ ଇନେ ଗୁଟି ନାମ ଗୁଟେ ଦୋଷ ଚିଆଲଦା ତାକୁ କିନ୍ତୁ ନି ହେତ୍କି ଅଭାବ ଅସୁବିଧା ରାଚା ତାର ସତ୍ତ୍ୱେ ଯେଉଁଟା ପାର୍ଚକାର ଏଟା ଦଣ୍ଡା ବଢ଼େଇଟେ କଥାତ ତା ଆକୁନ୍ତା ଜମାନୁ ଯେନ୍ ନାମ ଏର ଥିଲେ ଆଗଲିନ୍ତା ହିସାବ ଆକୁନ୍ କେତିନି କେତେ ମା ବୁଆ ହିସାବ ନାମ ହାତୁ ପଚରିକି କେତିନି କେତେ ସୁବିଧା କମାଲଦା ହେଲେ
1: ବହୁତ ବହୁତ ସୁବିଧା
0: କମାଲଦା ହେଲେ ଏରା ଖାତରାଲି ଯେ ନାଇଁ ଯେତ୍କି ଆର୍ ଉନ୍ନତି କାମନା କଥା କି ଯେନ୍ ଭେଲ୍ୟୁ ଅଣ୍ଟା ରାଚା ଯେନ୍ ଆମେ ସମାଜ ନୁ ଆମେ ପରିବାର ନୁ ଯେ ବାପା ମା ଗେ କଥା ବୁଝରାଲ କାତ ଆକୁନ୍ ତ ହାତୁ ବଚୁର ମାଲା ଆଙ୍ଗେ ଏତ୍କି ଲାଗ ଇନେ ଯେନ୍ ବାଲନାର ତ ଧୀରେ ଧୀରେ ମାଲା ଲାଗୁ କାଇଁ ଯେ ଆମେ ପରିବାର ନୁ ମୂଲ୍ୟବୋଧ ଅଣ୍ଟା ରାଜା ଧୀରେ ଧୀରେ କମରା କାଲି ବୋଲି
1: ହଁ ଆର୍ ତାକୁ ମାନାଲି ବହୁତ ମାନେ ଆକୁନ୍ ଏରାଲ ନା ଏତ ଆକୁ ପଇସା ଅତକା ମାଞ୍ଜା ଆରୁ ଆଲାର ଗି ଭାବନାବୋଧ ମାନେ ହାନି ମାଞ୍ଜା କରା ଯେ ଯେନ୍ତା ହେଲେ ହିଁ ଚିଅସ୍ ହଁ ବୁଆ ସାଙ୍ଗେ ପଇସା ଥିଲେ ହଁ ମା ସାଙ୍ଗେ ପଇସା ଥିଲି ଏନେତ ତାଙ୍କୁ ନେନେ ଚିଅର୍ ବୋଲିକରି କିନ୍ତୁ ହେତ୍କି ବାକି ଆମେ ତ ପଇସା ନା କାଉଡ଼ି ମେଲା ବୁଆ ମାରେ ନଟ୍ ମେଲା କାମନା ଯେନ୍ଟା ବି ମାନାଲ ନିଜେ ବି ଭରଣ ପୋଷଣ ଲାଗିନ ବି କାମାଲ ଆଉ ଆଗଲି ଏସ୍କେ ଏନେ ଖାଲି ଇବନ୍ ଭାବାଲ କାମ ଯେ ଏମ୍ ଏସ୍କେ ମା ବୁଆର ଘି ନାମେ ଇଅମ୍ ଆରୁ ଏମ୍ହା ମା ବୁଆର ଯେନ୍ ଗରିବ ବୋଲିକିରି ତମା ଭାବନା ଥିଲେ ଆମ ତ ଏଦମ୍ ବୋଲିକିରି ଏମ୍ ଏନ୍ଟା ଦୃଢ଼ ମନୋଭାବ ରାଚା ଇଚ୍ଛା ରାଚା ଯେ ଏମ୍ଏସ୍କେ ଏନ୍ଟା ପାରଦମ୍ ଆଉ ଯେତ୍କି ଭଉଣୀ ଭାଇ ପାର୍ଟସକାମ୍ ଭି ଚାରି ଭଉଣୀ ଭାଇ ଏମ୍ ପାର୍ଟସକାମ୍ ଚାରି ଜଣ ଚାକିରି କାମ ଚିକାଦମ୍ ଆରୁ ତିନି ଭଉଣୀ ମାରଲା ପାଢ଼ୁର ବୋଲିକିରି ତମ ଚାକିରି ମାରଲା ହେଲେ ସାଫାର କାମ ଚିକାର
0: ହଁ ହଁ ହଁ ନିଜର ନିଶ୍ଚୟ ଭାବରେ ଚେଷ୍ଟା ରାଚା ହେଲେ ଯେତେବେଳେ ମା ବୁଆର ତେଙ୍ଗାଲିଆର ଯେ ମା ଘର ତ ତେଙ୍ଗାଲିଆର ଯେ ପାଢ଼ ପାଢ଼ ବାଲି ବାକେନ୍ ପାଢ଼ତତ୍ ବୋଲିକିରି ତେଙ୍ଗାଲିଆର କିନ୍ତୁ ବାପା ଘର ଟିକେ ମନା କାମରେ ଏତିକି ଲାଗନ୍ ଯେ ଆର୍ଥିକ ପରିସ୍ଥିତି ହେତ୍କି ଟିକେ ଭଲ ମାରିଲାରୁ ହେଲେ ନିମ୍ ଯେତେବେଳେ ଚାକିରି ବାକିରି ନାଞ୍ଜକାର ଆଉ ପଇସା ଦରମା ହାକ୍କାର ମା ବୁଆର କାନେ ଖୁସି ମାଞ୍ଜାର
1: ହଁ ଏହେ ମା ତା ଏହେ ଗାନେ ରାଲଗା
0: ହଁ
1: ଯେତେ ତାହା ହାଦୁ ବଚର ଯେତେ ଚାକିରି କାମ ତାହା ତାର ମାରିଲାକୁ ଏହା ଦାଦା ସେ ଭୁବନେଶ୍ୱର ନୁ ଆଙ୍ଗେନ ରାଜାସ ବ୍ୟାଙ୍କ ନୁ ହେଲେ ଫେର ଏହେ ମାଦ ମାରିଲାକୁ ଏହେ ମାଦ ଏହେ ସାଙ୍ଗେ ରାଲଗା ଆଉ ଏହେ ବାପା ମଝି ମଝି ନୁ ବୁଆଗାର କାଲଗାର ଏ ରାଗେ ଆରୁ ତାନେ ବହୁତ ଖୁସି ମାନଲଗା ଯେ ଯାହା ବି ହଉ ଏନ୍ ମାନାକା ମାଲକାନ୍ ଏଘା ହାତୁନ୍ ଆମ୍ବୁ ପାଢ଼ୁ ବାଲକାନ୍ ହେଲେ ହି ତାଙ୍ଗା ଜିଦନୁ ତାନ୍ ମାନେ ପାଢ଼ଚା ଦଉ ଆକୁନ୍ ଅଣ୍ଟା ଯାହା ହେଲେ ବି ଅଣ୍ଟା ନିଜର ହେଡ଼ୁନୁ ଉଜାତ ଆଉ ତାମାଗି ଲାଗାନ୍ ବି ଏନ୍ ଖୁସି କାମାଗି ସବୁ ବାକେନ୍ ଚିଢ଼ା ପଟା ପୁନା ପୁନା ନୂଆଖାଇ ମାଞ୍ଜା ଦଶହରା ମାଞ୍ଜା ଏଙ୍ଗାକେ ପଛେ ମଲା ହେଇଁଦୁନ୍ କିନ୍ତୁ ଏଙ୍ଗେ ମା ବୁଆର ଖୁସି ମାନର ଯାମ ଏଙ୍ଗାକେ ଚିଢ଼ାପଟାଗେ ଅଭାବ ରାଚା ଅନାମହାଗେ ଅଭାବ ରାଚା ତାକୁ ସବୁ ଲେଖା ପୁରଣ କାମନ ବୋଲିକିରି ଏନ୍ ବହୁତ ମାନେ ମା ବୁଆର୍ଘି ଖୁସି ଘି ଲଗାନ୍ ସଫା ଲେଖା କାମା ଲଗାନ୍ ଆଉ ଏଙ୍ଗେ ମାଦ ଏଙ୍ଗେ ବେଞ୍ଜା ତକର ଏଙ୍ଗେ ହାଦୁ ପହଲା ହାଦୁ ମାନା ଯାକର ଏଙ୍ଗେ ଗାନେ ରାଚା ଏଙ୍ଗେ ଭଉଣୀ ଗାନେ ବି ରାଚା ଆରୁ ଏଙ୍ଗେ ଗାନେ ପହଲା ଆନେ ରାଜା ଏଙ୍ଗେ ହାଦୁ ବଛ ବାଡ଼କା ମଞ୍ଜା ଯେତେବେଳେ ଏନ୍ ପାଦାଗେ ମାନେ ଟ୍ରାନ୍ସଫର୍ ବାଡ଼ଚାନ୍ ଆଉ ଇଆ ବଙ୍ଗନ ବାଡ଼ଚାନ୍ ଆଙ୍ଗେନ୍ତି ଏଙ୍ଗେ ମାଦ ଫେର୍ ଏଙ୍ଗେ ଭଉଣୀ ଗାନେ ରାଜା ଏମେ ଦୁଇ ଭଉଣୀ ସାନ୍ ବେଶୀର ଅଲଗା ଆଉ ଭାଇ ଗୁଠିଆର ତାମ ବାହାରି ଗେଛା ଗେଛା ନୁର ଅଲଗା ମାରଲାକୁର
0: ଚାକିରି ବାକିରି ତାର ଅଞ୍ଜିକାର ଫେର୍ ଏକାନିକିରି ବେଞ୍ଜା ଆଗେ ପ୍ରସ୍ତାବ ବାର୍ଚା ଏକାନିକିରି
1: ଆମେ ଏଙ୍ଗେ ତା ପହଲା ପୋଷ୍ଟିଂ ମାଞ୍ଜା କେରା ତାପରେ ଏହା ବେଞ୍ଜା ବୋଧ ପାଛଲି ମାଞ୍ଜା ତ ଏମେ ନିଜର ଦୁଇ ଭଉଣୀ ରାଜକାମ ମାନେ ଅଣ୍ଟାଡ଼ ପାନ ଏଙ୍ଗେ କୁହା ଦେଇ ଚିଜକାମ ହେଲେ ଚାରି ଭଉଣୀ ଭିତରେ ଅଣ୍ଟା ବନ୍ତା ଡୁଙ୍ଗା ଜୋର ଆମେ ନିଜର ମାମୁଁ ସେ ତାଙ୍କ ଦାସ୍କେ ଚିଚକା ତାପରେ ଏହେ ଦେଇବ ଆମେ ଈଶାନ ଯେନ୍ ଜୁନାଟି ହେଇକି ଚିଚକା ଆମେ ଦୁଇ ଭଉଣୀ ଅଣ୍ଟାଡ଼ ପାନୁ ହେଲେ ଏହେ ଦାୟିତ୍ୱ ବାଚା ଯେ ଏହେ ତା ଆର୍ଖ ସଣ୍ଟାଲ ଦାସ ଆଉ ତାନ୍ ହିଁ ଏମେ ଆଜ୍ଞା ଆର୍ ହି ପଢ଼ାଲଗାର ଆଜ୍ଞା ତାନ୍ ବି ଏ ପାଠ ସ୍କାନାର ଗ୍ରାଜୁଏସନ୍ କାମ ସ୍କାନାର ହେଲେ ଆରୁ ଏକାତରା ଭାନିଦା ଏରାକତ ଆଉ ଦୁଇ ଭଉଣୀ ଦଣ୍ଟାଡ଼ ପାନୁ ବିହା ଚୁରା କାମତ ବୋଲିକିରି ଫେର୍ ତାନ୍ ଏଙ୍ଗାନ୍ ଅଚ୍ଚା ଦଉ ଆସାନ୍ ବେଞ୍ଜା ବେଟା
0: ମାଞ୍ଜିକି
1: ପରିବାର ତିନ୍ ଭାଇ ଆତଲାର ଏମେ ଶ୍ୱଶୁର ଗାରି ହାତୀ ମୁଣ୍ଡା ଖାଲି ଆରୁ ଭଉଣୀ ମାଲକାରୀ ସାଫାର ଆକୁନ୍ ନେମ୍ ଅଣ୍ଟାନୁ ନାତଲାମ ଆକୁଞ୍ଜ କର ବି ଭିନେ ବଟକା ମଲା ମାନ
0: ବଢ଼ିଆ ବଢ଼ିଆ
1: ହାତୀ ବଚର ହି ଜାମାର ମାନେ ବେଞ୍ଜା କୁହାର ମୁଞ୍ଜେ ଚାରି ଆର୍ ଏଙ୍ଗେ ଅଣ୍ଟା ହାତ ବେଞ୍ଜିକିଛେ ଆର୍ ଅଣ୍ଟା ତେଲି ଏଙ୍ଗେ ଯୋଡ଼େ ନନି ଆର୍ ଛୋଟେ ଘି ମୁଣ୍ଡ ନାହାଟା ମଣ୍ଟାକୁ କା ଅଣ୍ଟାକୁ କୁ ସଫା ରଣ୍ଟା ନଥିଲା ଆକୁଞ୍ଜ କର ବି ଆମେ ହାଲୁ ଗଡ଼ା କିଆର ଫାପାଲି ଭାଗବଟା ମାରିଲା ମାନ
0: ଇଦା ବଢ଼ିଟି କଥା ଯେ ନିମ୍ ଗୁଟି ପାର୍ଚକାର ବୁଲିକିରି ପାଠକେ ମହତ୍ଵ ମନ ବୁଝିକାର ବୁଲିକିରି ଇ ସମ୍ପର୍କ ବୋଧ ଏନ୍ଦେ ଦୁ ହାଦୁ ବଚୋ ଇ ଯେନ୍ ଭାଇ ଭଉଣୀ ଡେଡ଼ ଶ୍ୱଶୁର ଶାଶ ଶ୍ୱଶୁର ବୋଧ ଏନ୍ଦେ ଦୁ ବୁଝିକାର ବୁଲିକିରି ଭଲ ଅଣ୍ଟାନୁ ଆତଲଦାର ତ ଇସନ୍ ବଢ଼ିଟି କଥା ଯେ ପାଠ ନାମ ଯଦି ପାଠ ପାର୍ଚକାତ ବୁଲିକିରି ନିଜର ମନ ଭିତରେ ହେଜିକାତ ଭାବଚିକାତ ଆରୁ ଏକାବୋଧ ଭଲ ଏକାବୋଧ ମନ୍ଦ ବୁଝିରାଲ ଦାଦ ବୋଲିକିରି ଇ ଯେତେ ବୋଧ ଅଣ୍ଟା ହେଇକିରି ଆତଲଦାର ଆରୁ ଆରୁଣ୍ଟା ବଢ଼େଇଟେ କଥା ଯେ ଅଣ୍ଟା କୁକାଇ ଧି ଖାଲି ବୁଝିରି ମା ବୁଆର୍ଗେ କଥା ନିମ୍ ଯେନ୍ ତେଙ୍ଗାଲକାର ଯେ ଚାକିରି ବାକିରି ନାଞ୍ଜାନ ହେଲେ ବି ମା ବୁଆର୍ଗେନ୍ କପଡ଼ା ଲତା ଆଇଦାନ ଆଦାନ ସବୁ ହେନ୍ଦା ଚାଲିଆନ୍ ବୋଲିକିରି ଯେନ୍ ତେଙ୍ଗାଲକାର ଅଣ୍ଟା କୁକାଇ ଧି ନାଦାନ କାମାଙ୍ଗି ଆରୁଣ୍ଟା କଥା ତେଙ୍ଗା ଖାତିର କିଛି ଯେ ଓଡ଼ିଆନୁ ଯେନ୍ତା ତେଙ୍ଗନାର ଯେ ମା ହେଲେ ପାଠୋଇ ମାନେ ଦେଶ ଯିବ ଆଗେଇ ବାଗିର୍ ତାହା ନିମ୍ ପାଠୋଇ ମାଞ୍ଜିକାର ପାଠ ପାଠକାର ବୋଲିକିରି ଇ ଯେତେ ହିସାବନୁ ଠିକ୍ ହିସାବନୁ ଚାଲ ହେଲେ ନିମେ ହାଦୁ ବଚୁର୍ଗେ ଏକାନେ ଇଏ ଇଏ ପଢ଼ାନାର ଏକାନେ କିରି ତମେ ପଢ଼ାକେ ଲାଗନ୍ ବ୍ୟବସ୍ଥା କାମଲଦାର
1: ହଁ ଆଜ୍ଞା ହାଦୁ ବଚର ଏନ୍ତା ପଢ଼ାତାକେ ମାନେ ବହୁତ ହାନି କାଞ୍ଚିଛେ ନା ଆଉ ଅଣ୍ଟା ତା ପ୍ଲସ୍ ଥ୍ରୀ କାମଚାଦ ଆଉ ନର୍ସିଂ କାମଚିକିଛି ଆର୍ ତାଙ୍କ ବେଞ୍ଜା କାମଚି କାମଚିକା କୁହାବନ୍ ଆରୁ ଛୋଟେ ବୋଧ ଡିଗ୍ରୀ କାମଚିକିଛି ଡିଗ୍ରୀ ଇଞ୍ଜିନିୟର ଆଉ ତା ଭୁବନେଶ୍ୱର ପାଠଶାଦାରୁ ଆଉ କ'ଣ ଚେଷ୍ଟା ଚାଲା ବାଜ କିଛି ତାନ୍ ନୌକରୀ ଚାକିରି ହେଲାଗାନ୍ ଇଣ୍ଟରଭ୍ୟୁ ଫିଣ୍ଟରଭ୍ୟୁ ବେଶ କମାଲି ଆରୁ ଏଙ୍ଗେ ପଇସା କାଉଡ଼ିତି ଏନ୍ ଏଙ୍ଗେ ମା' ବୁଆର ଗେଡ଼ପାଗେ ମାରିଲାଛି ନା ଯେତେ ହେଇ ବି ଖର୍ଚ୍ଚା କାମଚି ନା ଶ୍ୱଶୁର ଗାଡ଼ି ହେଡ଼ପାନୁ ଏହା ପୁତରା ଝିଆରି ବଡ଼ୁ ବାଡ଼ାରି ଗୁଠି ଆସିକି ଆଗଲି ପାରଦର ହେଲେ ତାମା ହେଟୁନୁ ତା ମିଲର ହେଲେ ଏମାଗେ ତିଆଗେ ମା ଖାତର ଖର୍ଚ୍ଚା ଚିଆ ମା ଖାତର ବୋଲିକିରି ତାମାନ ପାଠତା ଚାନ୍ ସବୁ ମାନେ ଖର୍ଚ୍ଚା ବର୍ଚ୍ଚା ଏମେ କୁହାର ଘି ବାବୁସନ୍ଟା କୁହାବସ୍ ଆସିନ୍ ପାଠତାଗି ଲାଗନ୍ ବହୁତ ଖର୍ଚ୍ଚା ତାନ୍ ଇଞ୍ଜିନିୟର ପାଠଚା ତାଙ୍ଗାନ ହିଁ ଡିଗ୍ରୀ କାମତା କାମ ଭୁବନେଶ୍ୱରନୁ ଆଜିକି ଲାଗନ୍ ବହୁତ ଖର୍ଚ୍ଚା ମାନିକିଛା କିନ୍ତୁ ଏନ୍ ଆକୁ ଯକର ବି ଏନ୍ ଏତକ ଏତକ ଖର୍ଚ୍ଚା କାମଚାନ ନିମାନ ପାଠତାଜ କିଛନ୍ ବୋଲିକିରି ମା ତେଙ୍ଗେନ୍ ତା ନିଜେ ଆହର ଯେ ଏମା ନେର୍ ଖର୍ଚ୍ଚା କାମଚାର ପାଠତାଜ କାନ ନେର୍ ଚିଚାର ମା ଚିଚାର ଆବଡ଼ା କଥା ତା ମାହର ନିଜେ ବୋଲି ଏନ୍ ଏମାନେ ନିମା ଏତକ ଚିଚକିଚେନ୍ ବୋଲିକିରି କେବେ ମା ତେଙ୍ଗେ
0: ଆଜି ଆଜି ଆଜି ମାନେ ଅଣ୍ଟା ସେବା ମନୋବୃତ୍ତି ଯେ ନିମ୍ ନିମେ କର୍ତ୍ତବ୍ୟ ଏବଂ ନିମ୍ କାମ କରେ ଯେହେତୁ ନିମ୍ ନିମେ ଜିଆନୁ ନିମ୍ ହିଁ ଆକାଦାର ଯେ ଅଭାବ ଅସୁବିଧା ଏନ୍ଦେ ଦୁ ଅର୍ତୁ ଯଦି ପାଢ଼ସ୍ ଆଜି ଯଦି ସୁଯୋଗ ମା ହାକ୍ରା ହେଲେ ଏକାନେ ଲାଗି ଆଜିକି ଲେଖା ନିମ୍ ହିଁ ଭାବାଲଦାର ଯେ ନିଜର ପରିବାରତା ଏକା ବି ହାଦୁ ବଚର ମାନେ ପଢ଼ାନ୍ତି ମାନେ ବଞ୍ଚିତ ମା ମାନନା କଥା ତାଙ୍କ ସୁଯୋଗ ସୃଷ୍ଟି କାମନା କଥା ନିଜର ଦ୍ୱାରା ଯାହା ମନାଲି ସାହାଯ୍ୟ ସହଯୋଗ କାମନା କଥା ଆଜିକି ଲେଖା ନିମ୍ କାମଲଦାର ଆଉ ମା ବାଗି ରାତଲଦାର ତମେ ହାଦୁ ବଚରକେ କାମଲଦାର
1: କମ୍ ପାଠ କିଛେନ୍ ମେଟ୍ରିକ୍ ଯକର ମେଟ୍ରିକ୍ ସିଟି କାମ ଶିଖିଛନ୍ କିନ୍ତୁ ଏହା ଜୀବନରୁ ଖୁବ୍ ଏତକ ତିଭି ଏନ୍ ଏହା ଆଶା ପଦ ଯେତିକି ରାଚ ତା ପୂରଣ ମାନ ଶିଖିଛି
0: ନିଶ୍ଚିତ ଭାବେ ନିମ୍ ପାଠ ବନ୍ ମେଟ୍ରିକ୍ ସିନେ ବାଲଦାର ଆଉ କମ୍ ସିନେ ବାଲଦାର କିନ୍ତୁ ଜୀବନ ପାଠ
1: ହଁ
0: ଜୀବନ ପାଠ ବୋଧ ନିମେ ବହୁତ ଆତ
1: ବହୁତ
0: ଆଉ ଆଦାଧି ବଢ଼େଇଟି କଥା ଅଣ୍ଟା ଆଲାର୍ଗେ ଲଗାନ ବହି ପାଠ ପଢ଼ନା ଆରୁ ଜୀବନକେ ପାଠ ପଢ଼ନା ବହୁତ ଫରକ ଆସିଲି ନିମ୍ ଜିଆ ଦେନ୍ଦେ ଆଜିକି ପାଠ ପାଠକାଦାର ବୋଲିକିରି ନା ସଫଳତା ହାକାଦାର ହେଲେ ଏତ୍କି ମାନନା ସତ୍ତ୍ୱେ ଆର୍ ହନ୍ନେ କିଛି ଇଚ୍ଛା ଥିଲି କା ନିମେ ଜିଆନୁ
1: ଆଉ ଏନ୍ଦେର ଅନ୍ୟତା ଇଚ୍ଛା ଆରୁ ଏନ୍ଦେର ହିଁ ମାନିଲା ଦିନ ଖାଲି ଏଙ୍ଗେ ଅଣ୍ଟା ଇଚ୍ଛା ଆଥିଲି ଯେଙ୍ଗେ ହାତ ଦଣ୍ଟା ଚାକିରି ଚୁକୁରା କାମ ଦେଲେ ହାଏ ଶୁଖେଇକିରି ତାଙ୍କ କିସାନକେ ଅଣ୍ଟା ଆଣତେ ଯୋଡ଼େ କାମଚିକୁ ଚିକୁନ୍ ଏମ୍ ଦୁଇ ବୁଢ଼ା ବୁଢ଼ୀ ଆର୍ ଏନ୍ଦେର କାମ ଆସିଲି ଆସାନର ମାଲା ହେଲେ ହାତ ଦେଉଛ ରହ 2023ରୁ ତା ଏଙ୍ଗେ ଚାକିରି ମୁଞ୍ଜରା କରିକିଛି ଆଉ ରିଟାୟାରମେଣ୍ଟ ଜାଣି ଆଉ ଏକନ୍ ପେନ୍ସନ୍ ବି ହାକ୍ଷେ ଆଣି
0: ନିଶ୍ଚିତ ଭାବେ ହେଲେ ତା ନିମାନେ ଏରକୁନ୍ ଜାଣା ମାରିଲା ଖାତିର ଯେ ନିମ୍ ରିଟିଆର କାମକାର ବୁଲିକିରି ଯେ ଇ ଯେନ୍ ପ୍ରକାର ସ୍ୱାସ୍ଥ୍ୟ ନିମ୍ ମେଣ୍ଟେନ୍ କାମଲଦାର ଏକାନ୍ ଏକାନେ ନିମେ ରହନ ସହନ ବୋଧ ଠିକ୍ ଆସିଲି ଯେ
1: ମାନେ ଅସଲ କଥା ମାନାଲି ନିଜର ମନ ଯଦି ଚିନ୍ତା କି ଅନେକ ପ୍ରକାର ଟେନସନ୍ ରାଜକୁନ୍ ଆର୍ ଘି ଚେହେରା ଡାଉନ୍ ମାନ ଆର୍ ଘି ମାନେ ସ୍ୱାସ୍ଥ୍ୟ ହିଁ ହାନି ମାନ ଲେକିନ୍ ଏମେ ଟେନସନ୍ ରାଜକୁନ୍ ବି ଏ ନାଦାନ ମାଇନର ଧରାଲେନ୍ କେବେ ବି ମାନେ ଗୁରୁତର ନେଇକିରି ଏନେ ଭାବନା ବାଲା ଦିନ କା ଏନ୍ଟା ଏନେ ଏନେ ମଞ୍ଚାକରା କା ଏନେ ହାନି ମଞ୍ଚାକରା ଇ ସବୁ ଏମେ ଭାବନା ବାଲା ଦିନ ଯାହା ବି ମାନ ଭଗବାନକେ ଆଶୀର୍ବାଦ ଖୁସି ନୁରତ ଖୁସି ନୁ ଅଣତ ମହତ ଆଉ ଯେନ୍ଟା ବି ମାନ ଚାଲତ ଆଉ ନାଲ୍ଖୁପୁତା ଆକୁନ୍ ଯକର ବି ଏନ୍ କ୍ଷେତ ଦାଲ ମାଲ ଯାହା ଥିଲି ଚାଷବାସ ନୁ ଲଡ଼ସ୍ କିଚେନ୍ ଏନ୍ କେବେ ବି ପାନୁ ଅକାରୁ ମାରେ ନିମେ ଇ ସିଲେଇ ପତର ଠାନୁ ଧରିକିରି ନିମେ ହାତଦାର ଘି ପ୍ୟାଣ୍ଟ କୁର୍ତ୍ତା ସିଲାବା ନା ଥାନୁ ନେମେ

0: ବାଡ଼କାର ଘି ସାୟା ବ୍ଲାଉଜ୍ ସ୍ୱିଟର୍ ମଫଲର୍ ଅନେକଟା ପିଟ୍ରି ଚାଲ୍କିନୁ ସାଫା ଜିନିଷ ଆକିଛେ ଏକା ଦେହେ ହେ ଅଭାବ ମଲାକାମନାକା ଏକା ଇଚ୍ଛା ଏଙ୍ଗେ ଜମାନୁ ଏନ୍ ଏକା ମାନେ ଏରିଆନ୍ ଚାନ୍ ଟିକେ ହେଲେ ଆଦାନ ନେନ୍ କାମନ୍ ହିଁ କାମନ୍
1: ଠିକ୍ ଠିକ୍ ଠିକ୍
0: ମାନେ
1: ହନ୍ଟା ଇଚ୍ଛା ରହି ନିମେ ଆଏ କାଁ
0: ହଁ
1: ଆଜିକି ଲେଖା ନିମ୍ ଆଗ୍ରହ ଆତିଲି ଇଚ୍ଛା ଆତିଲି ବୋଲିକିରି ଯେତେ ବହୁତ ସମ୍ଭବ ମନାଲି ତ ହନ୍ନେ ଆଗ୍ରହ କା ଇଚ୍ଛା ଯେତିକି ମାନ କଥା ହେଲେ ନିମେ କଥା ଯଦି ଏନେ କାଚ ନେଖରା ବେନ୍ଦ ଥିଲେ ତା ଆ ସାମିଆଧି ମୁଞ୍ଜର କୁ ଆରୁ ଇ କଥା ତ ମାଲ ମୁଞ୍ଜରି ହେଲେ ନାମେ ସାନ୍ତା ସାମିଆ କମ୍ ଆତିଲି ଅଣ୍ଟା କଥା ସେସି ମେହନତ ଯେ ନିମ୍ ତା ନିଜର ଇଚ୍ଛା ରାଚା ବୋଲିକିରି ପାଠ ପାଠକାର ଆରୁ ନିଜର ହେଡ଼ୁନୁ ନିଜେ ନିମ୍ ଜିକାର ଆରୁ ସମାଜ ବନେକାର ଆର୍ ଅଣ୍ଟା ଆକୁନ୍ ସୁସ୍ଥ ସୁନ୍ଦର ଜିଆ ନିମେ ପରିବାରନୁ ନିମେ କଟରାଲି ସମାଜନୁ ଠିକ୍ ହିସାବ ନତଲଦାର ହେଲେ ନାମେ ଏରା ଖତରାଲି ଯେ ନାମେ କୌଣ ସମ୍ପ୍ରଦାୟର ବିଶେଷ କରି ନେ ପଦାନ ଗୁଠି ରାନ୍ଲାର ନାମେ ଇ କୁକା ହାତଦାରିନ୍ ପାଢ଼ ଯେ ଇନ୍ଦିର କାମ ଇନ୍ନା ନାମେ ସାନ୍ ପାଠ ଚାହିଲେ ତା ଆ ତାଙ୍କ ଶାଶୁ ଶ୍ୱଶୁର ତାରା କ ଆରୁ ଖାଟ ଆରୁ ଆସାନି ତାର ଏନ୍ଦିରକି ବେଶୀ ପାଢ଼ ଇ ପ୍ରକାରଟା ମନୋବୃତ୍ତି ଆଗଲିନ୍ତି ରାଚାର ଧୀରେ ଧୀରେ ନାମେ ଆକୁନ୍ ତକ ବି ମୂଲପୁଚ୍ ଆର୍ଗି ମାନା ହନେ ବି ମାନସିକତା ଆତିଲିନି ପଦାନି ଗୁଠି ତା ହନେ ଆଲାର୍ଗି ଲଗା ନିମ୍ ଏନ୍ଦିର ତାଙ୍କର ପଦେ ଅଧେ
0: ଏନ୍ ଆପଣାର ଘେ ଲଗାନ୍ ତେଙ୍ଗାଲେନ୍ ଯେ କୁକ ହାତୁ ଆର କୁକ ହାତନୁ କିଛି ଫରକ ମନଲାନି ଭାବର ହେଲେ କୁକର୍ତି କୁକା ବେଶୀ ମାନେ ଦୁହିତା ଦୁହି କୁଳ କୁହିତା ମାନେ ଦୁହି ମାଆ ବୁଆରିନ୍ ହେଇ ଏରିତ ଆଉ ଶାଶ ଶ୍ୱଶୁରାର ପାନ୍ ହେଇ ଏରିତ ତ କୁକା ହାତୁ ମନ୍ ଯେତ୍କି ଆଘଲି ପାଠତର ଯେତ୍କି ତାଙ୍କର ଶିକ୍ଷିତ କାମର ପରିବାର ବୋଧ ଆତ୍କି ଶିକ୍ଷିତ ମାନତ ଆଉ ପରିବାର ବୋଧ ଭଲସେ ଚାଲାବ ସମାଜ ଏସ୍କେ ଆଉ ଏହି ବନ୍ଧୁବାନ୍ଧବ ଏସ୍କେ ବାହାର ଖାତର ଆପଣ ସାଫାନ୍ ମା ଧୋଇ ପାଠକି ରହିଲେ ଆଉ ସବୁ ଭଲ ମାନ
1: ତାର ନାମ ଆଶା କାମତ ଯେ ଯେତ୍କି ବି ନାମେ ଭାଇ ଭଉଣୀର ମେନାଲନାର ଆଦାନ ତାମ ଭାବର ନିମେ କଥାବନ୍ ଆର ନିମ୍ ଯେନ୍ତା ତେଙ୍କାର ନିମେ କଥାନି ବନ୍ କଥାନି ବତ ବାତା
0: ହଁ ହଁ
1: ଯେ କୁକା ହାତଦୁନ୍ଟା ହେଇକିରି ଏକା ନେଇକିରି ନିମ୍ ପାଠକାର ଆରୁ ଇ ସମାଜ ନକୁନ୍ ପ୍ରତିଷ୍ଠିତ ହେଇକିରି ଆତଲଦାର ଯେତିର ତମେ କୁକାଏ ଗେହି ସୁଯୋଗ ଚିଅର ନାମେ ସମାଜ ନୁହେଁ କୁକୁସି ଯେତିକି ଅଧିକାର ଥିଲି କୁକାଏ ଗେହି ଏତିକି ଅଧିକାର ଥିଲି କୁକାଏ ବିନା ପରିବାର ଅଧୁରା ଦୁ ତ ନାମ କୁକା ହାତଦାରି ନେକାନିକିରି ପାଠତତ୍ ଆଉ ନାମେ ସମାଜ ନୁ ତାଙ୍କରଟା ସମ୍ମାନ ଚିଅତ୍ ଆ କଥା ମାନ ଭାବନା କଥା ଆର ନିମେସ୍ତି ଅନେକ କଥା ପ୍ରେରଣା ମାନେ ତାମାନ ହାକର ବୋଲିକିରି ଆଶାଲ କାମଲ ଦାମ ଆର ନିମ୍ ଇନ୍ନା ବାର୍ଷକାର ନିମେ ଜିଆନ୍ତା ଦୁଇପଦ କଥା ହିନା ତେଙ୍କାର ନିମାନ ଆକାଶବାଣୀ ତାର୍ତି ଅଶେଷ ଧନ୍ୟବାଦ ଜୁହାର
0: ଜୁହାର
2: ଜୁହାର ଇନ୍ନାନ୍ତା ମକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ବନ୍ ଇଶାନିୟତ ଫେର ଘାଏ ଚେତେରିନ୍ ଜୁହାର।
3: ଏଇଠି ଶେଷ ହେଲା କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୋପୁ ଝକା ଝକା। ଉପସ୍ଥାପନା ଓ ପ୍ରଯୋଜନା କଲେ ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥା ଦେଇଥିଲି ମାକୁ କଥାଚିତ୍ରରୁ। କଣ୍ଠ ଦେଇଛନ୍ତି ସୋହମ ଏବଂ ଶୈଳଭାମା। ଗୀତ ରଚନା ସ୍ୱାମୀ ଅରୂପନନ୍ଦ। ସଙ୍ଗୀତ ନିର୍ଦ୍ଦେଶନା କୃଷ୍ଣଚନ୍ଦ୍ର।

କାର୍ଯ୍ୟକ୍ରମରେ ଏଥର ନାରୀ ନୁହେଁ ତୁ ନାରାୟଣୀ କଥାଚିତ୍ରରୁ କୁମାର ବାପିଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

ଏଥରର କଥାଚିତ୍ର ଅଭିଳାଷ। କଣ୍ଠଶିଳ୍ପୀ ଆରତୀ ମୁଖର୍ଜୀ, ଗୀତ ରଚନା ସଂଗ୍ରାମ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ସରୋଜ ପଟ୍ଟନାୟକ।

କାର୍ଯ୍ୟକ୍ରମରେ ଏଥର ଏଇ ଆମ ସଂସାର କଥାଚିତ୍ରରୁ ହୈମୟନ୍ତୀ ଶୁକ୍ଳ ଏବଂ ସ୍ୱାତିଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଗୋ, ସଙ୍ଗୀତ ଅକ୍ଷୟ ମହାନ୍ତି।

କାର୍ଯ୍ୟକ୍ରମରେ ଏଥର କୁଆଁରୀ ଜହ୍ନ କଥାଚିତ୍ରରୁ କୁମାର ବାପିଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଅରୁଣ ମନ୍ତ୍ରୀଙ୍କ ରଚନା, ପ୍ରଶାନ୍ତ ପାଢ଼ୀଙ୍କ ସଙ୍ଗୀତ ନିର୍ଦ୍ଦେଶନା।

କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର ଚାନ୍ଦନା ତୁମେ ତାରା ରୁ କୁମାର ବାପେ ଏବଂ ତପମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଅପରାହ୍ନ 4:00। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ସୁରକ୍ଷା ଆର୍ ଯୋଗାଯୋଗ ସହିତ ଭିନ୍ ଭିନ୍ କ୍ଷେତ୍ରର ଦ୍ୱିପାକ୍ଷିକ ସହଭାଗିତା ବଢ଼ାବା ଲାଗି ନୂଆଦିଲ୍ଲୀନୁ ଆଲୋଚନା କରୁଛନ୍ ମ୍ୟାମାର ରାଷ୍ଟ୍ରପତିଙ୍କ ସାଙ୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 10 ରାଜ୍ୟର 24 ରାଜ୍ୟସଭା ଆସନର ନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ପିଏମ୍ ସ୍ୱନିଧି ଯୋଜନାକେ 6 ପୂର୍ବାର ସାଙ୍ଗେ ଉଠା ଦୋକାନୀମାନଙ୍କର ଜୀବନ୍ତ ହେଇଛି ବଡ଼ ପରିବର୍ତ୍ତନ କହିଲେ ପ୍ରଧାନମନ୍ତ୍ରୀ। ସର୍ବୋଚ୍ଚ ନ୍ୟାୟାଳୟ ନିଯୁକ୍ତ ହେଲେ 5 ନୂଆ ବିଚାରପତି। ମୋଟ ବିଚାରପତିଙ୍କର ସଂଖ୍ୟା ହେଲା 37। ଦେଶେ ହୋଟେଲ ରେସ୍ତୋରାଁ ଆର୍ ଶିଳ୍ପ ପ୍ରତିଷ୍ଠାନମାନଙ୍କେ ବ୍ୟବହାର ହେଉଥିବା ବ୍ୟବସାୟିକ LPG ସିଲିଣ୍ଡର ଦାମ ବଢ଼ିଲା 42.53। ଆନୁଷ୍ଠାନିକ କାର୍ଯ୍ୟକାରୀ ହୋଇଛି ଭାରତ ଓମାନ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି ସେପା। ଜୈବିକ ଚାଷ୍କେ ତହକାବାର ଲାଗି ସାରା ଦେଶ ଆନୁଷ୍ଠାନ ମୂଲ ହୋଇଛି କ୍ଷେତ ବଚାଓ ଅଭିଯାନ। ବାହାରିଲା JEE ଆଡ଼ଭାନ୍ସଡ 2026 ଫଳାଫଳ। ଭଲ କରିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳା ଗୁରସ୍ ଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇକରି ସାରା ପୃଥିବୀ ଆଜି ମନାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଭୁବନେଶ୍ୱର Unit 2 ନଥିବା ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ June 21 ଦିନ ହେବାରକେ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ ଲାଗି ଭୁବନେଶ୍ୱର ହୋଇଯାଇଛି ଗୋଟେ ପ୍ରସ୍ତୁତି ବୈଠକ। କଳିଙ୍ଗ ଷ୍ଟାଡିୟମ୍ର ହେବା ବିଶାଳ ଯୋଗ ଶିବିର। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ SIR ବିଷୟ ଜନସଚେତନତା ବଢ଼ାବାର ଲାଗି ସାରା ବରଗଡ଼ ଜିଲ୍ଲାରେ ନିଆଯାଇଛି ବ୍ୟାପକ ପଦକ୍ଷେପ। ବରଗଡ଼ ଜିଲ୍ଲା ରତାବିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଯାଇଛି ଯୁଗ୍ମ ଜନ ଅଭିଯୋଗ ଶୁଣାଣି। ସେ 59 ଅଭିଯୋଗ ପଞ୍ଜୀକୃତ ହୋଇଥିବାର ବେଳେ 20 ସାମୂହିକ ଅଭିଯୋଗର କରାଯାଇଥିଲା ସମାଧାନ। 20 କମ୍ 22 ଏସୀୟ ଆଥଲେଟିକ୍ ଚମ୍ପିଅନସିପ୍ଟି ଭଲ କରିଥିବା ଭାରତୀୟ ଖେଳାଳିମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ଏବେ 4 ତକ ରାଜ୍ୟରେ ଭିନ୍ ଭିନ୍ ଜାଗାନ ଲାଗି ରହିବ ବର୍ଷା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା। ଏଚ୍ନିର ମୁଖ୍ୟ ଖବର ଇନ ଶେଷ ହେଲା। ଇତର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ 5:00।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ। ସଙ୍ଗୀତ ପରିଚାଳନା ସୋନୁ ନିଗମ, ଗୀତ ରଚନା ନୁସରତ ବଦ୍ର। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ସୋନୁ ନିଗମ।

ଏଇଠି ଶେଷ ହେଲା ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରତରଙ୍ଗ। ଆଜିର କଣ୍ଠଶିଳ୍ପୀ ଥିଲେ ସୋନୁ ନିଗମ, ଗୀତ ରଚନା ନୁସରତ ବଦ୍ର, ସଙ୍ଗୀତ ସୋନୁ ନିଗମ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ପ୍ରଥମେ ଶୁଣନ୍ତୁ ମୀରା ବାରିକଙ୍କ କଣ୍ଠରେ ଗୀତ, ଶିଳ୍ପୀଙ୍କ କଣ୍ଠରେ ଥବିର ସାହୁଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି।

0: ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ସନ୍ତୋଷ କୁମାର ମିଶ୍ରଙ୍କ କଣ୍ଠରେ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି।
1: ମନୁ ଗଲୁ କାଏ ଭୁଲିରେ ଧନ ମାଲି,

କାର୍ଯ୍ୟକ୍ରମରେ ଏଥର ସଂଯୁକ୍ତା ପାତ୍ରଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଲକ୍ଷ୍ମୀନାରାୟଣ ପଣ୍ଡା, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି।

କାର୍ଯ୍ୟକ୍ରମ ଶେଷରେ ସନ୍ତୋଷ କୁମାର ମିଶ୍ର ଏବଂ ସଂଯୁକ୍ତା ପାତ୍ରଙ୍କ ଦ୍ୱୈତ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଲକ୍ଷ୍ମୀ ନାରାୟଣ ପଣ୍ଡା, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସାଙ୍ଗେ ମୁଇଁ ଆଶୁତୋଷ ପାଣିଗ୍ରାହୀ। ବିର୍ସା ଲିଭ୍ସ ଇନ୍ ନ୍ୟୁ ଇଣ୍ଡିଆ ସପ୍ତାହ ଅଧୀନ ଥି ଆଇବାକାଲ 200 ଜନଜାତି ଛାତ୍ରବୃତ୍ତି ହିତାଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 10 ରାଜ୍ୟରେ 24 ରାଜ୍ୟସଭା ଆସନ ଲାଗି ହେବା ନିର୍ବାଚନ। ଇ ମାସର 8 ତାରିଖ ତକ ନାମାଙ୍କନ ପତ୍ର ଦାଖଲ ସହିତ 18 ତାରିଖ ଦିନ ହେବା ଭୋଟ ଗ୍ରହଣ ଆର ଗଣନା। 5-ଦିନିଆ ଭାରତ ଗସ୍ତ ନ ଆଜି ଆସୁଛନ୍ ନେପାଳ ଶାସକ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେ। 2 ଦେଶ ଭିତରେ ଅର୍ଥନୈତିକ ଆର୍ ରଣନୈତିକ ସମ୍ପର୍କକେ ବରକସ କରବା ଭାରତ ଓମାନ ଅର୍ଥନୈତିକ ସହଭାଗିତା ଚୁକ୍ତି ସେପା କହିଲେ କେନ୍ଦ୍ର ବାଣିଜ୍ୟ ଆର୍ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ। ପଶ୍ଚିମବଙ୍ଗ ସରକାର ଥି ଶପଥ ଗ୍ରହଣ କଲେ 35 ଜଣ ନୂଆ କ୍ୟାବିନେଟ୍ ମନ୍ତ୍ରୀ। ସରକାରୀ କାମଥି ବିଦ୍ୟୁତ୍ ଚାଳିତ ଗାଡ଼ି ବାଧ୍ୟତାମୂଳକ କରବା ଲାଗି ବାହାରିଲା ନିର୍ଦ୍ଦେଶାବଳୀ। 30 ଲକ୍ଷ ଟଙ୍କା ତକ ଇଭି ଗାଡ଼ି ଘିନିପାରିବେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ବିଚାରପତି ଆର୍ ଅଲଗା ମନ୍ତ୍ରୀମାନେ। 25 ଲକ୍ଷ ତକ ମୁଖ୍ୟ ସଚିବ, ଉନ୍ନୟନ କମିଶନର ଆର୍ ସଚିବ ଆର୍ 20 ଲକ୍ଷ ଟଙ୍କା ତକ ଘିନିପାରିବେ ଜିଲ୍ଲା ଜଜ୍, ଜିଲ୍ଲାପାଳ ଆର୍ ଏସ୍ପି। ଏବା ଜୁନ୍ 3-5 ତାରିଖ ତକ ପୂରିଣ ହେବା ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର 2 ବୈଠକ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା। ଲୋକସଭା ଭବନର ସମ୍ମିଳନୀ କକ୍ଷ ନ ହୋଇଯାଇଛି ଭିନ୍ ଭିନ୍ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ବାବଦେ ଉଚ୍ଚ ଦର୍ଜାର ସମୀକ୍ଷା ବୈଠକ। ଭୁବନେଶ୍ୱର ଚାଲିଥିବା କୁଲପତି ସମ୍ମିଳନୀର 2 ଦିନ ହୋଇଛି ବିକାଶକେ ବଢ଼ାବାର ଆର୍ ଗବେଷଣା ନବସୃଜନକେ ତହକାବାର ବିଷୟ ଆଲୋଚନା। ଝାରସୁଗୁଡ଼ା ଜିଲ୍ଲା କୁଲାବିରାନ ଯିବାର ଆସିବାର ସୁବିଧାକେ ବରକସ କରବାର ଲାଗି 36 କୋଟି ଟଙ୍କା ଥି ହେବା 4 ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଶିଳାନ୍ୟାସ କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆର୍ ବିଧାୟକ ଟଙ୍କଧର ତ୍ରିପାଠୀ। ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ବରଗଡ଼ା, ନୂଆପଡ଼ା ଜିଲ୍ଲାନ ହୋଇଯାଇଛି ଯୁଗ୍ମ ଜନ ଅଭିଯୋଗ ଶୁଣାଣି। ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାର ସେମିଫାଇନାଲ୍କେ ଗଲା ଭାରତୀୟ ଦଳ। ଏବଂ 5 ଭିତରେ 2-4 ଡିଗ୍ରୀ ତକ ବଢ଼ବା ଦିନର ସର୍ବାଧିକ ତାପମାତ୍ରା, ପାଣିପାଗ ବିଭାଗର ସୂଚନା। ଏଛିନିର ମୁଖ୍ୟ ଖବର ଇନ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରବେ ବେଲବେଳେ 6:05।
0: ଆକାଶବାଣୀ ସମ୍ବଲପୁର ଲୋକଗୀତ କାର୍ଯ୍ୟକ୍ରମରେ ପାଲା ଶୁଣନ୍ତୁ, ପରିବେଷଣ କରିଛନ୍ତି ଗୋକୁଳାନନ୍ଦ ଭୋଇ ଓ ତାଙ୍କ ସାଥୀମାନେ।

0: ପଣ୍ଡିତେ, ଅସ୍କନ୍ଦ ପର୍ବତର ପାଦ ଦେଶରୁ ବୀରଭଦ୍ରା ନାମକ ନଈଟିଏ ବହିଯାଇଛି। ସେଇ ନଦୀର ଜଳପ୍ରପାତରେ ଆଜ୍ଞା ତେଣେ ଶ୍ରୁତିପଥ ରୁଦ୍ଧ ହୋଇଯାଏ। ଉପେନ୍ଦ୍ର ଭଞ୍ଜ ବୈଦେଶ ବିଳାସରେ କହନ୍ତି
1: କ'ଣ ବୋଲିକି
0: ବହଇ

ହଜୁରେ ଏଇ ପର୍ବତରେ ଅସ୍କନ୍ଦ ମୁନିଙ୍କ ଆଶ୍ରମ ଥିବାରୁ ତାଙ୍କ ନାମରେ ପର୍ବତର ନାମ ଅସ୍କନ୍ଦ ହୋଇଛି। ଆଜ୍ଞା, ଆଶ୍ରମର ଶୋଭା ବଡ଼ ସୁନ୍ଦର ଦେଖାଯାଉଥାଏ।

0: ଆଜ୍ଞା ପରାଶର ସଂହିତାରେ ପରାଶର କହନ୍ତି, ନା ନା ପୁଷ୍ପ ଲତା କିନ୍ନମ ଫଳ ପୁଷ୍ପେ ରଳଙ୍କୃତମ ନଦୀ ପ୍ରସବଣ ପିଏତ ପୁଣ୍ୟ ତୀର୍ଥ ପୋଷଭିତମ ମୃଗ ପକ୍ଷିନୀ ନା ଦ୍ୟାଡମ ଦେବତା ୟତନାମୃତମ ଯକ୍ଷ ଗନ୍ଧର୍ବ ସିଦ୍ଧେଶ ନୃତ୍ୟ ଗୀତେ ରଳଙ୍କୃତମ ଏଇ ଅସ୍କନ୍ଦ ମୁନିଙ୍କ ସଭାକୁ ଲକ୍ଷ୍ୟ କରି ଯଦୁମଣି ମହାପାତ୍ର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ କହନ୍ତି
1: କ'ଣ ବୋଲିକି
0: ବହିଛନ୍ତି।

0: ପଣ୍ଡିତେ ଏଇ ଅସ୍କନ୍ଦ ବଣ ରମ୍ୟ ସ୍ଥାନ ଦେଖିକି ଅନେକ ଋଷିବୃନ୍ଦ ଆଜ୍ଞା କୁଡ଼ିଆ ନିର୍ମାଣ କରି ଅଛନ୍ତି। ଏବେ ରାଜ୍ୟ ହରା ହୋଇକି ଯୁଧିଷ୍ଠିର ଭାଇ ଭାର୍ଯ୍ୟା ସଙ୍ଗରେ ଘେନିକି ସେ ଅସ୍କନ୍ଦ ବଣରେ ଆଜ୍ଞା ଆସି ପ୍ରବେଶ ହେଲେ। ଦେଖିଲେ ଯେ ସୁନ୍ଦର ସ୍ଥାନ ଦେଖି ଯୁଧିଷ୍ଠିର ଆନନ୍ଦିତ ହେଲେ। ଚିଲିକାରେ କାବ୍ୟରେ ରାଧାନାଥ ରାୟ କହନ୍ତି
1: କଣ ବୋଲିକି
0: ସୁନ୍ଦର।

ଯୁଧିଷ୍ଠିର ଭାଇ ମାନଙ୍କୁ କହିଲେ ଭାଇ ଏଇ ଅସ୍କନ୍ଦ ବଣରେ କୁଡିଆଟି ନିର୍ମାଣ କରିକି ବର୍ଷା ଋତୁଟା ଏ ସ୍ଥାନରେ କଟାଇ ଦେବା। ଯୁଧିଷ୍ଠିରଙ୍କର ଆଜ୍ଞା ପାଇକି ତେଣେ ଆଜ୍ଞା ଭାଇ ମାନେ କାର୍ଯ୍ୟରେ ଲାଗିଗଲେ। ଆଜ୍ଞା ରେ।

0: ଯୁଧିଷ୍ଠିର ପୁତ୍ର ଦେଖିକି ଆନନ୍ଦିତ ହେଲେ। ଏହିପରି କେତେ ଦିନ ଯିବା ପରେ ହଜୁରେ ଇନ୍ଦ୍ର ସହିତ ନିର୍ବାଧ କବଚର ଯୁଦ୍ଧ ଚାଲିଥାଏ। ନିର୍ବାଧ କବଚ ବାରମ୍ବାର ସ୍ୱର୍ଗରେ ଧାଡି ଦେଉଥାଏ, ଇନ୍ଦ୍ର ପରାସ୍ତ ହେଉଛନ୍ତି। ସେ ସମୟରେ ଇନ୍ଦ୍ରଙ୍କୁ ଆଦେଶ ହେଲା, ଅର୍ଜୁନଙ୍କୁ ଆଣିଲେ ନିର୍ବାଧ କବଚକୁ ବିନାଶ କରିବ। ଆଜ୍ଞା, ଇନ୍ଦ୍ର ମାତଳିକୁ ପଠାଇକି ଅସ୍କନ୍ଦ ବଣରୁ ଅର୍ଜୁନଙ୍କୁ ଆଣିଲେ। ଅସ୍କନ୍ଦ ବଣରେ ଆଜ୍ଞା ଚାରି ଭାଇ ଏବଂ ଦ୍ରୌପଦୀ ରହିଲେ ରେ। ହଜୁରେ ଦିନକର ଘଟଣା କଣ ହୋଇଛି ଦେଖନ୍ତୁ।
1: କଣ ହୋଇଛି?
0: ଭୀମ ମାଦ୍ରୀ ସୁତ ଶସ୍ତ୍ର।

ହଜୁରୀ, ଜୟଦ୍ରଥ ପର୍ବତ ଉପରେ ଉଠିଲା ବେଳେ ଦେଖିଲା ଯେ ପର୍ବତର ପାଦ ଦେଶରେ ନୂଆ କୁଡିଆଟିଏ ନିର୍ମାଣ ହୋଇଛି, ଆଉ କୁଟୀର ପ୍ରାଙ୍ଗଣରେ ଗୋଟିଏ ଅପରୂପ ସ୍ୱର୍ଗର ଅପ୍ସରା ପରି ସ୍ତ୍ରୀଟିଏ ଦେଖାଯାଉଛି। ଜୟଦ୍ରଥ ମନରେ ବିଚାର କଲା, ଏ ଆଶ୍ରମବାସିନୀ ଠାରେ କଣ ସ୍ୱର୍ଗୀୟ ସୁଷମା ଆଜ୍ଞା ଦେଖିବା ପାଇଁ କି ପର୍ଣ୍ଣଶାଳରେ ପ୍ରବେଶ ହେଲା। ଦେଖିଲା ଯେ ପଞ୍ଚ ପାଣ୍ଡବଙ୍କର ଅର୍ଦ୍ଧାଙ୍ଗିନୀ ଦ୍ରୌପଦୀରେ ଦ୍ରୌପଦୀ କୁଟୀରୁ ଥାଇ ଦେଖିଲେ ଯେ ସିନ୍ଧୁ ଦେଶର ରାଜା ଜୟଦ୍ରଥ ନିଜ ନଣନ୍ଦର ସ୍ୱାମୀ ଜାଣି ଆଜ୍ଞା ତାକୁ ସତ୍କାର କରି କହିଲେ, ଭାଇ ମୋ ନଣନ୍ଦ ଦୁଶିଲା କଣ କୁଶଳରେ ଅଛି? ଆଜ୍ଞା ଦ୍ରୌପଦୀଙ୍କର କଥା ଶୁଣି ଜୟଦ୍ରଥ କହିଲା।

0: ପଣ୍ଡିତେ ଜୟଦ୍ରଥର କଥା ଶୁଣି ଦ୍ରୌପଦୀ କହିଲେ,
1: କଣ କହିଲେ
0: ଭାଇ ତୁ କି କଥା କହୁଛୁ, ମୁଁ କଣ ପାଣ୍ଡବଙ୍କ ସଙ୍ଗ ଛଡା ହେବି, ଏଇ କଥା କୁହ ନାହିଁ, ଯେତେ ବଜ୍ରପାତ ହେଲେ ମଧ୍ୟ ଚାତକ ପହି କଣ ସିନ୍ଧୁ ବାରିକୁ ପାନ କରିବ, ଏଇ କଥା କହି ମୋ ହୃଦୟ କୁନ୍ତ ପ୍ରହାର କର ନାହିଁ। ଦ୍ରୌପଦୀର କଥା ଶୁଣି ଜୟଦ୍ରଥ ଆଜ୍ଞା କାମ ବିକାର ଜାତ ହେଲା। ଆଉ କହିଲା।

0: ଆଜ୍ଞା ଜୟଦ୍ରଥର କଥା ଶୁଣି ଦ୍ରୌପଦୀ କହିଲେ, ହେ କୁଳାଙ୍ଗାର, ତୋ ମୁହୁର କଣ ଲଜ୍ଜା ନାହିଁ? ତୁ ପୁରା ମୋର ନଣନ୍ଦର ସ୍ୱାମୀ, ମୁଁ ପୁରା ତୋର ଭଉଣୀ, ତୋ ମୁଖରେ କିପରି କଥା ବାହାରୁଛି? ତୋ ରସନା ଛିଡି ନ ଯାଇ ରହିଛି କାହିଁକି? ମୁଁ ପରା ପରସ୍ତ୍ରୀ, ଜାଣିଛ କହନ୍ତି ମାତୃବତ ପରଦାରେଷୁ ପରଦ୍ରବ୍ୟେଷୁ ଲୋଷ୍ଟ୍ରବ ଆତ୍ମବ ସର୍ବଭୂତେଷୁ ଯ ପୈସନ୍ତି ସ ପଣ୍ଡିତ। ଦ୍ରୌପଦୀ ଜୟଦ୍ରଥକୁ ଯେତେ ଉପଦେଶ ଦେଲେ ମଧ୍ୟ ଜୟଦ୍ରଥ ଶୁଣିଲା ନାହିଁ। ଆଉ ସେ କଣ କଲା?
1: କଣ କଲା?
0: ଏ ବାହୁ।

ଜୟଦ୍ରଥ ବଳାତ୍କାର କୁଟୀର ଭିତରକୁ ସେ ଦ୍ରୌପଦୀକୁ ଝିଙ୍କି ଆଣି ଆଜ୍ଞା ରଥରେ ବସାଇ ଦେଇକି ସାରଥି କହିଲା, ସାରଥି ମୋ ରଥ ସିନ୍ଧୁ ଦେଶ ଅଭିମୁଖରେ ବାହିନୀ ହବ। ଆଜ୍ଞା ରଥରେ ବସି ଦ୍ରୌପଦୀ କ୍ରନ୍ଦନ କରୁଛନ୍ତି।

ହଜୁରେ ରଥରେ ବସି ଦ୍ରୌପଦୀ ଏପରି କ୍ରନ୍ଦନ କରୁଛନ୍ତି। ଏହି ସମୟରେ ପଞ୍ଚ ପାଣ୍ଡବ ପୁରୋହିତ ଧନ୍ୟ ନଦୀରେ ସ୍ନାନ କରୁଥାନ୍ତି। ସୈନ୍ୟଙ୍କର କଳାହଳ ଧ୍ୱନି, ରଥର ଘର ଘର ଶବ୍ଦ, ନାରୀ କଣ୍ଠ ସ୍ୱର କ୍ରନ୍ଦନ, ଆଜ୍ଞା ପୁରୋଦା ଶୁଣିଲେ କି ଘଟଣା ବୋଲି ଆଜ୍ଞା ଶବ୍ଦ ଲକ୍ଷ୍ୟ କଲେ। ଏହି ସମୟରେ ଆଜ୍ଞା ରଥ ପ୍ରବେଶ ହେଲା। ପୁରୋଧା ଦେଖିଲେ ରଥରେ ବସି ଦ୍ରୌପଦୀ କ୍ରନ୍ଦନ କରୁଛନ୍ତି। ରଥକୁ ଅଟକାଇ ଧନ୍ୟ କହିଲେ, ରେ ଜୟଦ୍ରଥ ଏଇଟା କି କାମ କରୁଛୁ? ପୁରୋଧାକୁ ଦେଖି ଦ୍ରୌପଦୀ କହିଲେ, ଦେଖ ପୁରୋହିତ।

ମତେ ବଳାତ୍କାର ଜୟଦ୍ର ହରଣ କରିକି ନେଉଛି। ପୁରୋଦା ଦେଖି କାତର ହେଲି, ରାଗରେ ସେ କହିଲେ ରେ କୁଳାଙ୍ଗାର ଜୟଦ୍ରଥ, ତୁ ଏଇଟା କି କାମ କରୁଛୁ? ତତେ କଣ ଲଜ୍ଜା ନାହିଁ? ପରସ୍ତ୍ରୀ ଚୋରି କରି ନେଉଛୁ, ପରସ୍ତ୍ରୀ ଚୋରି କରି ନେଉଛୁ। ଯଦି ତୋର ଜୀବନରେ ଆଶା ଅଛି କୃଷ୍ଣାଙ୍କୁ ଛାଡିକି ଚାଲି ଯା। ଧନ୍ୟଙ୍କର କଥା ଶୁଣି ଜୟଦ୍ରଥ ରାଗରେ ଜର୍ଜରିତ ହୋଇ କହିଲା।

ଜୟଦ୍ରଥ କହିଲା ରେ ବ୍ରାହ୍ମଣ, ଯଦି ତୋର ଜୀବନରେ ଆଶା ଅଛି ମୁଁ ଆଗରୁ ଚାଲି ଯା, ନହେଲେ ଏ ଖଡ଼କ ଦ୍ଵାରା ବିନାଶ କରିବି। ଧମ୍ୟ ଜୟଦ୍ରଥକୁ ଯେତେ ବୁଝାଇଲେ ଆଜ୍ଞା ଜୟଦ୍ରଥ ବୁଝିଲା ନାହିଁ। ମଥୁରା ମଙ୍ଗଳରେ ଭକ୍ତ ତ୍ରଣ ଦାସ କହନ୍ତି, ସୁଜନ।

ପଣ୍ଡିତେ ଧର୍ମ ଆଉ କିଛି ଉପାୟ ନ ପାଇ ପଞ୍ଚ ପାଣ୍ଡବଙ୍କୁ ଖବର ଦେବା ପାଇଁ କି ଅସ୍କନ୍ଦ ବଣ ଅଭିମୁଖରେ ଗମନ କଲେ। ଏହି ସମୟରେ ଯୁଧିଷ୍ଠିର ମଧ୍ୟାହ୍ନ ତର୍ପଣ ସମାପନ କରି କୁଟୀରେ ପ୍ରବେଶ ହୋଇ ଦେଖିଲେ ଯେ ଆଜ୍ଞା କୁଟୀରରେ

ଯୁଧିଷ୍ଠିର ଦ୍ରୌପଦୀ ଦ୍ରୌପଦୀ ବୋଲି ଆଜ୍ଞା ଡାକୁଛନ୍ତି। ଏହି ସମୟରେ ଭୀମ ମାତୃସୁତ ମୃଗ ବାହାର ଘେନିକି ପ୍ରବେଶ ହେଲେ, ଦେଖିଲେ ଯୁଧିଷ୍ଠିର ଦ୍ରୌପଦୀ ଦ୍ରୌପଦୀ ବୋଲି ଡାକୁଛନ୍ତି। ଏ ଘଟଣା ସବୁ ପଚାରିବାରୁ ଯୁଧିଷ୍ଠିର କହିଲେ, ଦ୍ରୌପଦୀ ଆଉ କୁଡ଼ିଆରେ ନାହିଁ ରେ, ଏହା ଶୁଣି ଆଜ୍ଞା ତାଟକା ହୋଇଗଲେ।

ହଜୁରେ ଚାରି ଭାଇ ଖୋଜି ଖୋଜି ପାଇଲେ ନାହିଁ, ସନ୍ଦେହରେ ପଡି ବିଚାର କଲେ, କଣ ଏକାକି ଦେଖି ବନଚାରୀ ଭକ୍ଷି ଗଲେ ବା କିଏ ତାକୁ ହରି ନେଲା, ଏହା ବିଚାର କରୁଥିବା ବେଳେ ଦେଖିଲେ ଦୂରରେ ଏକ ବୃଦ୍ଧା ଯୁଗ୍ମ।

0: ହଜୁରେ ଏହି କାଳେ ମାଦ୍ରିସୁତ ଧର୍ମରାଜ ପ୍ରବେଶ ହୋଇକି ଜୟଦ୍ରଥ ସୈନ୍ୟ ଉପରେ ଚୁଖା ଚୁଖା ସ୍ୱର ପ୍ରହାର କରିକି ଛତ୍ରଭଙ୍ଗ କରିଦେଲେ। ଏହି ସମୟରେ ଭୀମ ରଥ ଉପରକୁ ଯାଇକି କଣ କଲା,
1: କଣ କଲା
0: ଦକ୍ଷ କରେ କୃଷ୍ଣା।

0: ଯୁଧିଷ୍ଠିର କହିଲେ ରେ ଭୀମ ତାକୁ ମାର ନାହିଁ, ଛାଡି ଦିଅ, ତାକୁ ମାଇଲେ ଆମେ ଅକୀର୍ତ୍ତି ଅର୍ଜିବା, ଆମ ଭଉଣୀ ରାଣ୍ଡ ହେବ। ହଜୁରେ ଯୁଧିଷ୍ଠିର କଥା ଶୁଣି ନକୁଳ କହିଲେ ଏ ମୁଖର କିଏ ମୁଛ ଛାଡି କାଟି ବିକୃତାଙ୍ଗ କରିକି ଛାଡି ଦେବା। ଭୀମ କହିଲେ ଏ ନୀଳଜ୍ଜ କାନରେ ଭ୍ରମଣ କରିକି
1: ଲୋକକଥା କାର୍ଯ୍ୟକ୍ରମରେ ପାଲା ଶୁଣୁଥିଲେ। ପରିବେଷଣ କଲେ ଗୋକୁଳାନନ୍ଦ ଭୋଇ ଓ ତାଙ୍କ ସାଥୀମାନେ। ସାଥୀମାନେ ଥିଲେ ସୁରେନ୍ଦ୍ର ଭୋଇ, କ୍ଷୀରୋଦ ଚନ୍ଦ୍ର ଦାସ, ରଘୁନାଥ ଦାସ ଓ ଜୟନାରାୟଣ ବାଗ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ପ୍ରିୟା ଶତପଥୀ। ହଁ ଶ୍ରୋତା ବନ୍ଧୁ, ଆଜି ହେଉଛି ସୋମବାର। ଆମେ ଯେମିତି ଆମର ସବୁ ଶବ୍ଦମଞ୍ଚ କାର୍ଯ୍ୟକ୍ରମରେ ଗୋଟିଏ ଗୋଟିଏ କଳାକାର ସହ ଭେଟ ହୋଇଥାଉ, ଠିକ୍ ସେହିପରି ଆଜି ମଧ୍ୟ ଭେଟ ହେବା ଆମର ଏକ ଆଞ୍ଚଳିକ କଳାକାରଙ୍କ ସହିତ। ସବୁ ସ୍ଥାନରେ ସେ ସୁନାମ ଅର୍ଜନ କରିଛନ୍ତି। ତାଙ୍କର ଚଳଚ୍ଚିତ୍ର ମାଧ୍ୟମରେ ଅନେକ ଲୋକଙ୍କର ମନକୁ ଜିଣି ସାରିଛନ୍ତି। ଚଳଚ୍ଚିତ୍ରଟି ହେଲା ସଲାବୁଢ଼ାର ବଦଲା। ଆମର ଏହି ପ୍ରସିଦ୍ଧ ସମ୍ବଲପୁରୀ ଚଳଚ୍ଚିତ୍ର ନ୍ୟାସନାଲ ଆୱାର୍ଡ଼ ସହ ଇଫି ଆୱାର୍ଡ଼ ମଧ୍ୟ ପାଇଛି। ତେବେ ଆସନ୍ତୁ ଶ୍ରୋତା ବନ୍ଧୁ, ସେହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଚନ୍ଦନା ସିଂଙ୍କ ସହ ଶୁଣିବା ଏକ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଛନ୍ତି ଦିବ୍ୟାନୀ ଚୈନୀ।
1: ଶ୍ରୋତାବନ୍ଧୁ, ଆମେମାନେ ସବୁବେଳେ ଚାହିଁଥାଉ କି ହିନ୍ଦୀ କଳାକାର କିମ୍ବା ହିନ୍ଦୀ ଚଳଚ୍ଚିତ୍ରର ଅଭିନେତା ଅଭିନେତ୍ରୀ କିମ୍ବା ଆମର ଓଡ଼ିଆ ଚଳଚ୍ଚିତ୍ରର ଅଭିନେତା ଅଭିନେତ୍ରୀଙ୍କ ବିଷୟରେ ଜାଣିବା ପାଇଁ। କିନ୍ତୁ ଆମେ ଅନେକ ସମୟରେ ଭୁଲିଯାଉ କି ଆମର ଆଞ୍ଚଳିକର ଯେଉଁ କଳାକାରମାନେ ଅଛନ୍ତି ତାଙ୍କ ବିଷୟରେ ମଧ୍ୟ ଆମେ ଜାଣିବା କଥା ବୋଲି। ସେହି କଳାକାରମାନଙ୍କ ମଧ୍ୟରୁ ଜଣେ କଳାକାର ଆଜି ଆସି ଆମ ଗହଣରେ ପହଞ୍ଚିଛନ୍ତି। ସେ ହେଉଛନ୍ତି ସୁନାମ ଧନ୍ୟ ଅର୍ଜନ କରିଥିବା ଆମର ସମ୍ବଲପୁରୀ ଚଳଚ୍ଚିତ୍ର ସଲାବୁଢ଼ାର ବଦଲାର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଚନ୍ଦନା ସିଂ। ମ୍ୟାଡ଼ାମ ନମସ୍କାର।
2: ନମସ୍କାର
1: ଆଜ୍ଞା। ଆପଣଙ୍କର ଯେଉଁ ସଲାବୁଢ଼ା ବଦଲାରେ ଅଭିନୟ କରିଥିଲେ ସେଇଟା କ'ଣ ଡେବ୍ୟୁ ହୋଇଥିଲା?
2: ହଁ, ସେଇଟା ମୋ ଡେବ୍ୟୁ ମୁଭି ଏ। ଆଉ ମୁଇଁ ନିଜକେ ବହୁତ ଧନ୍ୟ ମନେ କରସି କି ଏତେ ବଡ଼ ଡାଇରେକ୍ଟରଙ୍କ ଅଣ୍ଡରରେ ଫାର୍ଷ୍ଟ ଡେବ୍ୟୁ ମୁଭି କରିଛେଁ ବୋଲିକରି।
1: ଆଜ୍ଞା, ନିଶ୍ଚିତ ଭାବରେ ସବ୍ୟସାଚୀ ମହାପାତ୍ର ମାନେ ନିଶ୍ଚିତ ଭାବରେ ପୁରସ୍କାର। ତାଙ୍କ ସହିତ କାମ କରିବେ ବୋଲି କେବେ ଭାବିଥିଲେ?
2: ଆଶା ଥିଲା, ସପନ ଦେଖିଥିଲି ଥରେ କି କେବେ ଗୋଟେ ଏତିକି ବଡ଼ ଡାଇରେକ୍ଟର ଅଣ୍ଡରରେ କାମ କରମି ବୋଲିକରି ମନ ଭିତରେ ଆଶା ଥିଲା, ପୁରା ହେଇଗଲା, ସେଇଟା ବହୁତ ଖୁସି ଲାଗ୍ସି ଆଉ।
1: ଆଜ୍ଞା, ଆପଣ କେମିତି ଭାବରେ ସେ ମାନେ ସଲାବୁଢ଼ା ବଦଲାର ଅଡ଼ିସନ୍ ଦେଇଥିଲେ ନା କ'ଣ ହେଇଥିଲା, କେମିତି ଯାଇଥିଲେ ସେଇଠିକି?
2: ଅଡ଼ିସନ୍ଟା ଦେଇଥିଲି, ବଟ୍ ଅଡ଼ିସନ୍ ଯେନ୍ ଦିନ ଚାଲିଥିଲା ସେ ଟାଇମ୍ରେ ମୋର ଏକ୍ଜାମ୍ ଚାଲିଥିଲା।
1: ଆଜ୍ଞା,
2: ବିକମ୍ର ତ ସେଥିଲାଗି ବୋଲି ମୁଇଁ ପହଞ୍ଚି ନାଇଁ ପାରିଲି, ଲେଟ୍ ପହଞ୍ଚିଲି। ତ ତାଙ୍କର ଘରେ ଲେହେଡ଼ିରେ ଯାଇକିରି ମୁଇଁ ଅଡ଼ିସନ୍ଟା ଦେଇଥିଲି। ଆଉ ତାପରେ ସେନୁ ସେମାନେ ମାସେ ଦୁଇ ମାସ ପରେ ମୋତେ ରେଜଲ୍ଟଟା କହିଥିଲେ କି ଆପଣଙ୍କର ସିଲେକ୍ସନ୍ ହେଇଯାଇଛେ, ବଟ୍ ମୋତେ ରୋଲ୍ ନାଇଁ କହିଥାଇଥିଲେ କି ତମେ ଲିଡ଼୍ ରୋଲ୍ରେ ଅଛ ବୋଲିକରି।
1: କ'ଣ ଅଭିନୟ କରୁଛନ୍ତି ଆପଣ ଜାଣିନଥିଲେ? ଆଜ୍ଞା,
2: ଟୋଟାଲ୍ ଆଇଡ଼ିଆ ନାଇଁ ଥାଇ, ଜଷ୍ଟ ଖାଲି କହିଥିଲେ କି ଆପଣଙ୍କୁ ଗୋଟେ କ୍ୟାରେକ୍ଟର୍ଟି ମିଳିଛେ, ଗୋଟେ ଗାଉଁଲି ଝିଅର କ୍ୟାରେକ୍ଟର, ଆପଣ କେନ୍ତା କରି ସେଟା କରିବେ ସେଟା ଆପଣଙ୍କ ଲାଗି ଚ୍ୟାଲେଞ୍ଜ ହେ। ଯେହେତୁ କି ମୁଇଁ ଗୋଟେ ମଡର୍ଣ୍ଣ ଗର୍ଲ ହେ, ଗୋଟେ ଟ୍ରେଡିସନାଲ୍ ରୋଲ୍ ପ୍ଲେ କରବାର, ଗୋଟେ ଟ୍ରେଡିସନାଲ୍ ଗାଉଁଲି ଟିପିକାଲ୍ ଗାଉଁଲି ଝିଅର ରୋଲ୍ କରବାରଟା ମୋ ଲାଗି ବହୁତ ଡିଫିକଲ୍ଟ, ବହୁତ ଚ୍ୟାଲେଞ୍ଜିଂ। ତ ସେଥିଲାଗି ମୋତେ ସେ ଆଡ଼ଭାଇସ୍ କରିଥିଲେ କି ଆପଣ କେନ୍ ଗାଉଁଲି ଗାଁକେ ଉଠେ ଯାଉନ୍, ସେନର୍ କଲଚର୍ ଟ୍ରେଡିସନ୍, ସେମାନଙ୍କର ରହଣି ସହଣି ଖାନା ପିନା ସବୁ ଦେଖିକିରି ଟିକେ ଆସ୍ବେ, ଜଜ୍ କରିକି ଅବଜର୍ଭ କରିକି ସେମାନେ କେନ୍ତା ରହୁଛନ୍, କେନ୍ତା ତାଙ୍କର ଚାଲିଚଲନ, ୟେସ୍, ବେଶଭୂଷା, ମେକଅପ୍, ସାଜସଜ୍ଜା କେନ୍ତା ଗାଡ଼ା, ସବୁ ଜିନିଷ ଦେଖିକିରି ଆସିବା ଲାଗି କହିଥିଲେ।
1: ଆଜ୍ଞା ଆଜ୍ଞା, ଯେହେତୁ ଆପଣ ଯାଇକି ସାର୍ଙ୍କ ଘରେ ମାନେ ଅଡ଼ିସନ୍ଟା ଦେଇଥିଲେ, ସେଠି ଆପଣ କ'ଣ କହିଥିଲେ, ମାନେ ସାର୍ କ'ଣ ପଚାରିଥିଲେ? କିଛି ଗୋଟେ ତ ପଚାରିଥିବେ ନା, କି ଡାଇଲଗ୍ଟି କୁହ କ'ଣ ବୋଲି।
2: ହଁ, ସେ ଟାଇମ୍ରେ ଭଏସ୍ ମଡ୍ୟୁଲେସନ୍ ଚେକ୍ କରିବା ଲାଗି, ଡାଇଲଗ୍ ଡେଲିଭରି ଷ୍ଟାଇଲ୍ ଚେକ୍ କରିବା ଲାଗି, ଲାଙ୍ଗୁଏଜ୍ ଠିକ୍ ଅଛି କି ନାହିଁ ସବୁ ଚେକ୍ କରିବା ଲାଗି ବୋଲି ସାର୍ ମୋତେ ପଚାରିଥିଲେ ଗୋଟେ ଡାଇଲଗ୍ଟେ। ମୋର ଫିଲ୍ମର ଏକା ଡାଇଲଗ୍, ମୋର କ୍ୟାରେକ୍ଟର ଏକା ଡାଇଲଗ୍ ଥିଲା ସେଇଟା। ତ ମୁଇଁ ସେଇଟା ଆପଣଙ୍କମାନଙ୍କ ସାଙ୍ଗେ ସେୟାର୍ କରିବା ଲାଗି।
1: ନିଶ୍ଚିତ ନିଶ୍ଚିତ ଭାବରେ କୁହନ୍ତୁ।
2: ସେ ଡାଇଲଗ୍ଟା ଜିତ୍ ଯେନ୍ ମୋର ଅପୋଜିଟ୍ କ୍ୟାରେକ୍ଟରରେ ଅଛନ୍, ସଲା ବାବୁକେ ଇଣ୍ଡିକେଟ୍ କରିକିରି କୁହାହେଇଛେ, ଫିଲ୍ମରେ ବି ଅଛେ।
1: ଆଜ୍ଞା,
2: ଆଉ ସେଟା ହେଲା ଆମର ଫିଲ୍ମର ସବୁନୁ ବେଶୀ ପପୁଲାର ଡାଇଲଗ୍, ଯେନ୍ଥିରେ ମୁଇଁ ସଲା ବାବୁକେ ଟଣ୍ଟ ମାରୁଛେ ଝଗଡ଼ା ହେଇସାରିଲା ପରେ। ତ ସେଇ ଡାଇଲଗ୍ଟା ଅଛେ, ହଇ ଗୋ ସଲା ବାବୁ, ତମର ଗାଁ ଲୋକେ ପେରେ ବଢ଼େ ମାଡ଼ୁଆନ୍, ଇବ ମୁଁ ଶୁଖିଗଲା ଯେ, ଖରାପ ନେଇ ଭାବ, ମୁଇଁ ହେନ୍ତା ଟୁକେଲ୍ଟେ ନୁହେଁ ସେ।
1: ଆଜ୍ଞା ଆଜ୍ଞା, ବହୁତ ସୁନ୍ଦର, ମାନେ ଗୋଟେ ଏଇଟା ପୁରା ଚାଲିଥିଲା ଟ୍ରେଣ୍ଡିଂରେ ସେହି ସମୟରେ, ମାନେ ଟ୍ରେଣ୍ଡ ହିସାବରେ ଚାଲିଥିଲା, ବହୁତ ଲୋକପ୍ରିୟ ପାଇଥିଲା ଏଇ ଡାଇଲଗ୍ଟା ବୋଧେ।
2: ହଁ, ଏଇ ଡାଇଲଗ୍କେ ଲୋକ ବହୁତ ପସନ୍ଦ କରିଥିଲେ। ଆଉ ଗୋଟେ ସିନ୍ ଥିଲା ଯେନ୍ ଟାଇମ୍ରେ ଆମେ ମୁଇଁ ଆଉ ମୋର ଭାଉଜ ଫିଲ୍ମରେ ମୁନିଆ
3: ପାଣିଗ୍ରାହୀ
2: ସେ ଟାଇମ୍ରେ ଆମେ ବନ୍ଦରୁ ଫେରୁଥିଲୁ ଆଉ ଧଡ଼କ ମୁଭିରେ ଯେନ୍ ସିନ୍ଟେ ଅଛେ ପଛକେ ପଲଟିବାରଟା ଇ ମୁଭିରେ ବି ହେନ୍ତା ସେମ୍ ସିନ୍ଟେ ଅଛେ ଯେନ୍ଟାକି ଆଇ ଥିଙ୍କ ସୋ ଆମର ଇଆଡ଼ର ଲୋକେ ଧଡ଼କ ମୁଭିର ସିନ୍ ବି ବହୁତ ପସନ୍ଦ ଆସିଛେ ଆଉ ସେ ସିନ୍ ଲାଗି ବୋଲି ମତେ ବହୁତ ପସନ୍ଦ କରସନ୍ ଲୋକ
3: ଆଜ୍ଞା ଆଜ୍ଞା ମାନେ ସେଇଟା ଗୋଟେ ଲୋକଙ୍କ ମନରେ ଗୋଟେ ଅଲଗା ଜାଗା ବନେଇ ସାରିଛି ଦେଖନ୍ତୁ ଆଜିର ସମୟରେ ତ ସବ୍ୟସାଚୀ ଆଜ୍ଞାଙ୍କର ବହୁତ ନାଁ ଅଛି ତାଙ୍କ ସହିତ କାମ କରିକି ଆପଣଙ୍କୁ କେମିତି ଲାଗିଥିଲା ସେ ଗୋଟେ ରାଗି ମଣିଷ ନା ଶାନ୍ତ ସ୍ୱଭାବର ମଣିଷ
2: ସାର୍ ଏନ୍ତା ଜେଣ୍ଟଲମ୍ୟାନ୍ ମୁଁ ଆଜି ତକ ଆମର ଇଣ୍ଡଷ୍ଟ୍ରିରେ ନାଇଁ ଦେଖିପାରିଥିଲି ସାର୍ ବହୁତ କାମ୍ ଆଣ୍ଡ କମ୍ପୋଜ୍ଡ ଇଭେନ୍ ତାଙ୍କର ପୁଅ ବି ଯେନ୍ ଅଛନ୍ ଆମର କୁମାର ସିଦେବ ଦାଦା ସେ ବି ବହୁତ କାମ୍ ଆଣ୍ଡ କମ୍ପୋଜ୍ ଦୁଇ ବାପ ପୁଅ ମିଶିକିରି ବହୁତ ଷ୍ଟ୍ରଗଲ୍ କରିକିରି ବହୁତ ମେହନତି ଆନ୍ ଆଉ ହାର୍ଡ଼ୱାର୍କ କରିକିରି ସେମାନେ ଏତେ ବଢ଼ିଆ ଫିଲ୍ମ ମାନେ ବନଉଛନ୍ ଇଭେନ୍ ତାଙ୍କର ଏଣ୍ଟାୟାର ଫ୍ୟାମିଲି ତାଙ୍କର ୱାଇଫ୍ ଯେ ଅଛନ୍ ମ୍ୟାଡ଼ାମ୍ ସେ ଆମର ମାନଙ୍କର ଲାଗି ଏଣ୍ଟାୟାର କ୍ରିଉ ଲାଗି ଚୁଲିରେ ବସିକିରି ରୁଟି ବି ବନାସନ୍ ଆମେ ତାଙ୍କର ହାତ ରୁଟି ବି ଖାଉଛୁଁ ଯାହା ବି ରାନ୍ଧସନ୍ ସେ ତାଙ୍କର ହାତେ ବନେଇକିରି ଦେସନ୍ ତ କେବେ ବି ଆମକେ ଯେ ହୋମ୍ ସିକ୍ନେସ୍ ଥିବା ତାର କେବେ ହୋମ୍ଲି ମାନେ ମାନେ ଇଟା ନାଇଁ ଫିଲ୍ କରେ ଯେ ମୁଇଁ ଘରୁ ବାହାରେ ଅଛେ ବୋଲି
3: ପରିବାର ହିସାବରେ
2: ହଁ ମୁଇଁ ନିଜେ ହୋମ୍ ସିକ୍ ପର୍ସନ୍ଟେ ବଟ୍ ଷ୍ଟିଲ୍ ମୁଇଁ କେବେ ଫିଲ୍ ନାଇଁ କରି ଯେ ମୁଇଁ ଘରୁ ବାହାରେ କେନ ଗୋଟେ ଅଛେ ବୋଲି ଗୋଟେ ହୋମ୍ଲି ମାହୋଲରେ ଏକା ସୁଟିଂ ହେସି ଆଉ ହୋମ୍ଲି ମାହୋଲରେ ଏକା ସବୁ ଜିନିଷ ହେସି
3: ଆଜ୍ଞା ମାନେ ତାଙ୍କର ବି ବହୁତ ସପୋର୍ଟ ରହିଛି
2: ହଁ ସେ ମୁଇଁ ଯେହେତୁ କି ଡାନ୍ସର ଆଏ ତ କ୍ୟାମେରା ଫେସ୍ କରବାରଟା କ୍ୟାମେରାରେ ଆଙ୍ଗଲ କେନ୍ ଆଙ୍ଗଲରେ ଦେଖିଲେ ଭଲ ଲାଗ୍ବା କେନ୍ ଡାଇଲଗ୍ କେନ୍ତା ଭଏସ୍ ମଡ୍ୟୁଲେସନ୍ ହେବା ମତେ ସବୁ ଏତକି ନଲେଜ୍ ନାଇଁ ଥାଏ ମତେ ଷ୍ଟେପ୍ ବାଇ ଷ୍ଟେପ୍ ସାର୍ ଗାଇଡ଼ କରିଛନ୍ ଚନ୍ନା ତମେ ଇନ୍କେ ଦେଖ ଚନ୍ନା ତମେ ଇ ଆଙ୍ଗଲରେ ଦେଖ ଇ ଟାଇପ୍ରେ ଡେଲିଭରି କର ଡାଇଲଗ୍ ଭଲ ଲାଗ୍ବା ସବୁ ଏକ୍ସପ୍ରେସନ୍ ସବୁ ମାନେ ଗୋଟେ ଛୁଆକେ ଯେନ୍ତା ବାପା ଗୋଟେ ହାତ ଧରିକିରି ଚାଲବାର୍ ଶିଖାସି ସାର୍ ମତେ ଏକ୍ୟୁରେଟ୍ ହେନ୍ତା ଶିଖେଇଛନ୍
3: ଘରର ମୁରବୀ ହେଇଛନ୍ତି ଆଜ୍ଞା କୁହନ୍ତୁ ଆଜ୍ଞା ନିଶ୍ଚିତ ଭାବରେ ଘରର ମୁରବୀକୁ ମାନେ ଗୋଟେ ଷ୍ଟ୍ରଙ୍ଗ ପର୍ସନ୍ ହେଇକି କାମ କରିବା ପାଇଁ ହୁଏ ମାନେ ଚଳଚ୍ଚିତ୍ରରେ ସାର୍ ସେମିତି କାମ କରିଛନ୍ତି ଆଚ୍ଛା ତାହେଲେ ଆପଣ ଦେଖନ୍ତୁ ସାର୍ଙ୍କ ସହିତ କାମ କରିଥିଲେ ଏପଟେ ଚଳଚ୍ଚିତ୍ର ଚାଲିଥିଲା ଆପଣ ଜୀବନରେ କ'ଣ ଚାଲିଥିଲା ମାନେ ପଢ଼ାପଢ଼ି କ'ଣ ଚାଲିଥିଲା ସେତେବେଳେ
2: ସେତେବେଳେ ମୁଁ ବିକମ୍ କରୁଥିଲି ମୋ ଲାଷ୍ଟ ସେମିଷ୍ଟର ଥିଲା ଆଉ ମୋର ଲାଗି ଆକ୍ଚୁଆଲି ବହୁତ ଚ୍ୟାଲେଞ୍ଜିଂ ଆଉ ବହୁତ ଷ୍ଟ୍ରଗଲିଂ ଲାଇଫ୍ ଥିଲା କାହିଁଲା ଯେ କି ଇଆଡ଼େ ସୁଟିଂ ସେଡ୍ୟୁଲ୍ ଚାଲିଥିବା ଆଉ ସିଆଡ଼େ ମୋର ଏକ୍ଜାମ୍ ତ ଯେତେବେଳେ ମୋର ଇଟା ଥିବା ସର୍ଟ ଥିବା ସେଡ୍ୟୁଲ୍ କରାହେଇଥିବା ସେ ଟାଇମ୍ରେ ମୁଇଁ ସର୍ଟ ଦେମି ସେଡ୍ୟୁଲ୍ କର୍ମି ତାପରେ ଯେତେବେଳେ ମୋର ଅଫ୍ ଥିବା ସେତେବେଳେ ମୁଇଁ ବହି ଧରିକିରି ପଢ଼୍ମି ଆସ୍ମି ବଲାଙ୍ଗୀର ରାଜେନ୍ଦ୍ର କଲେଜରେ ଏକ୍ଜାମ୍ ଦେମି ଆଉ ଫେର୍ ଅଗେନ୍ ସ୍ପଟ୍କେ ଯାଇକିରି ସୁଟିଂ କର୍ମି
3: କି ତାହେଲେ ଆପଣ ପଢ଼ାପଢ଼ି କେଉଁଠି କରିଛନ୍ତି ମ୍ୟାଡ଼ାମ୍
2: ମୋର ସ୍କୁଲିଂଟା ହେଲା ବୋର୍ଡ଼ ICSE 10th
3: ଆଜ୍ଞା
2: ଆଣ୍ଡ ପ୍ଲସ୍ ଟୁ ଆଉ ପ୍ଲସ୍ ଥ୍ରୀ ଦୁଇଟା ରାଜେନ୍ଦ୍ର କଲେଜ
3: ରାଜେନ୍ଦ୍ର କଲେଜରେ
2: ଆଉ ମୋର PGଟା ମୁଇଁ କରିଛେ ମାଷ୍ଟର୍ ଇନ୍ ପରଫର୍ମିଂ ଆର୍ଟ ସମ୍ବଲପୁରୀ ଡ୍ୟାନ୍ସ ସମ୍ବଲପୁର ୟୁନିଭର୍ସିଟିରୁ
3: ଆଜ୍ଞା
2: ଆଉ ତାପରେ ତାର ବାହାରେ MBA କରିଛେ BPUTରୁ
3: ଆପଣ ଚଳଚ୍ଚିତ୍ର ଏଇ ଅଭିନୟ ତା ସହିତ ନାଚ ଏଇକୁ ନେଇ ପାଠପଢ଼ାକୁ କେମିତି ଭାରସାମ୍ୟ ରକ୍ଷା କରିଥିଲେ
2: ଯେହେତୁ କି ମୁଇଁ ଛୋଟ ଦିନୁ ଡ୍ୟାନ୍ସ କରି ଆସିଛେ ଯେତେବେଳେ ମୁଇଁ ଲୋକ ଚାଲବାର ଶିଖସନ୍ ମୁଇଁ ଡ୍ୟାନ୍ସ କରବାର ଶିଖିଥିଲି ତ ସେ ଟାଇମ୍ରୁ ଯେହେତୁ କି ମୁଇଁ ଡ୍ୟାନ୍ସ କରି ଆସିଛେ ଏକାଡେମିକ୍ସ ଆଉ ଡ୍ୟାନ୍ସ ଦୁହିଟା ନାଇଁ ହେଲେ କରିକୁଲାର କୋ କରିକୁଲାର ନାଇଁ ହେଲେ ଗୋଟେ ହଲିଷ୍ଟିକ୍ ଡେଭଲପମେଣ୍ଟ ନାଇଁ ହେଇପାରେ ଦ୍ୟାଟ୍ସ ୱାଇ ମୁଇଁ ଛୁଆଦିନୁ ଆଜି ତକ୍ ପାଠପଢ଼ା ଆଉ ଡ୍ୟାନ୍ସ ଦୁଇଟାକେ ବାଲାନ୍ସ କରିକରି ହିଁ ଆସେ
3: ଯେହେତୁ ଆପଣ କହିଲେ କି ଯେଉଁ ସମୟରେ ଶିଶୁ ଚାଲିବା ଶିଖେ ଆପଣ ସେ ସମୟରେ ନାଚିଛନ୍ତି ପ୍ରଥମ କେଉଁଠି ପରଫର୍ମ କରିଥିଲେ ମ୍ୟାଡ଼ାମ୍
2: ଫାର୍ଷ୍ଟ ଟାଇମ୍ ମୁଇଁ ପରଫର୍ମ କରିଥିଲି ମୋର ସ୍କୁଲରେ ଲିଟିଲ୍ ଏଞ୍ଜେଲ୍ ସ୍କୁଲରେ ତ ସେନ ସେତେବେଳେ ଚାଲିଥିଲା ଟ୍ରେଣ୍ଡିଂ ଜିସ୍ ଦେଶ ମେ ଗଙ୍ଗା ରହେ ତ ଏକ୍ଜାକ୍ଟ ହେନ୍ତା ଗେଟ୍ଅପ୍ ଏକ୍ଜାକ୍ଟ ହେ ଷ୍ଟେପ୍ସ ସବୁ ଉଠେଇକିରି ମୁଁ ଡ୍ୟାନ୍ସ କରିଥିଲି
3: ଆଜ୍ଞା ତାହେଲେ ଆଜି ପର୍ଯ୍ୟନ୍ତ କେଉଁ କେଉଁ ସ୍ଥାନରେ ପରଫର୍ମ କରି ଆସିଛନ୍ତି
2: ଛୁଆଦିନୁ ପରଫର୍ମ କରି ଆସିଛେ ବେଲେ ବ୍ଲକ୍ ଲେଭେଲ୍ରେ ବି କରିଛେ ଡିଷ୍ଟ୍ରିକ୍ଟ ଲେଭେଲ୍ ଷ୍ଟେଜ୍ରେ ବି ପରଫର୍ମ କରିଛେ ଷ୍ଟେଟ୍ ଲେଭେଲ୍ ନ୍ୟାସନାଲ୍ ଲେଭେଲ୍ ଆଉ ଏବେ ଏବେ ରିସେଣ୍ଟଲି ଇଣ୍ଟରନ୍ୟାସନାଲ୍ ଲେଭେଲ୍ ଷ୍ଟେଜ୍ରେ ବି ପରଫର୍ମ କରିକି ଆସିଛେ
3: ଆଚ୍ଛା ଇଣ୍ଟରନ୍ୟାସନାଲ୍ ଲେଭେଲ୍ରେ ବି ପରଫର୍ମ କରିସାରିଥିଲେ କେଉଁଠି ଯାଇଥିଲେ ମ୍ୟାଡ଼ାମ୍ ଇଣ୍ଟରନ୍ୟାସନାଲ୍
2: ଆମେ ଆବୁଧାବି ଯାଇଥିଲୁ ଆବୁଧାବିରେ ପରଫର୍ମ କରିକି ଆସିଛୁ
3: କ'ଣ କ'ଣ ପରଫର୍ମ କରିଛନ୍ତି ସେଇଠି
2: ସେନ ନୂଆଖାଇ ଉପରେ ଯେହେତୁ କି ପ୍ରୋଗ୍ରାମ୍ ଥିଲା ତ ଆମେ ନୂଆଖାଇ ଉପରେ ଗୋଟେ ଡ୍ୟାନ୍ସ ପରଫର୍ମ କରିଥିଲୁ ଆଉ ତାପରେ ରଙ୍ଗବତୀ ଆମର ଯେନ୍ଟା ଫେମସ୍ ୱାର୍ଲଡ ଫେମସ୍ ସେଟା ବି ପରଫର୍ମ କରିକି ଆସିଥିଲୁ
3: ଆଜ୍ଞା ବହୁତ ମାନେ ପରଫର୍ମ କରିକି ଆସିଥିଲେ କି ନୂଆଖାଇ ଆଉ ରଙ୍ଗବତୀକୁ ନେଇକି। ଆଜ୍ଞା, ବହୁତ ସୁନ୍ଦର, ମାନେ ଆମର ଖୁସି ଲାଗେ ଗୋଟେ ସମ୍ବଲପୁରର ଛୁଆ ଯାଇକି ଇଣ୍ଟରନ୍ୟାସନାଲରେ ରିପ୍ରେଜେଣ୍ଟ କରୁଛି ଆମ ସମ୍ବଲପୁରକୁ, ହେଲେ ବହୁତ ଖୁସି ଲାଗେ। ଆଗକୁ ଆଉ କ'ଣ ସ୍ୱପ୍ନ ଅଛି ମ୍ୟାଡ଼ାମ୍, କେଉଁ କେଉଁ ଜାଗା ଯିବେ ବୋଲି ଇଚ୍ଛା ଅଛି?
2: ମୁଇଁ ତ ଗୋଟେ ସମ୍ବଲପୁରିଆ ଛୁଆ ହିସାବରେ ସବୁବେଳେ ଚାହେଁସି କି ମୋର ମାଟି, ମୋର କଲଚର, ମୋର ଟ୍ରେଡିସନ୍ ପୁରା ବିଶ୍ୱରେ ଯାଇକିରି ପହଞ୍ଚୁ। ତ ସବୁବେଳେ ସେ ପ୍ରଚେଷ୍ଟାରେ ରହିଛେ କି କେନ୍ତା କରି ବିଶ୍ୱ ଦରବାର ତକ୍ ମୁଇଁ ମୋର ମାଟିର ଗର୍ବ ଗୌରବକେ ନେଇକିରି ଯିମି। ଏବେ ତ ଆବୁଧାବିରେ ଫିଲହାଲ ପରଫର୍ମ କରିକି ଆସିଛେ, ତାପରେ ଆଉ ଯେନ୍ ଜାଗାମାନେ ଅଛେ ସେନ୍କେ ମୋର ମାଟିର ପରିଚୟ, ମୋର ନାଁ, ମୋର ଗାଁ, ମୋର ସବୁ ନେଇକିରି ଯିମି ବୋଲି ଭାବିଛେ। ଆଉ ଭାବିଛେ କି ଯେନ୍ ଛୁଆମାନେ ଲାଇଫରେ ଇସବୁ ଜିନିଷରୁ ବଞ୍ଚିତ ଅଛନ୍, ସେମାନଙ୍କର ଲାଗି କିଛି ଗୋଟେ କରବାର୍ ଲାଗି।
3: ଆଜ୍ଞା, ନିଶ୍ଚିତ ଭାବରେ ଆଜ୍ଞା, ବହୁତ ଖୁସି ଲାଗେ ଏମିତି କଳାକୁ ଆଗେଇ ନେଇ ଯାଉଥିବା ମଣିଷଙ୍କ ସହିତ ମିଶିଲେ। ତାହେଲେ ଆପଣ ଦେଖନ୍ତୁ, ମୁଁ ଗୋଟେ ପଚାରିବି, ମାନେ ଆମ ଝିଅମାନଙ୍କ ପାଇଁ ସବୁ ଗୋଟେ ରେଷ୍ଟ୍ରିକ୍ସନ୍ ଥାଏ କି ଏତେ ସମୟରୁ ବାହାରକୁ ବାହାରିବନି, 12 ହେଲା ତମେ ଆଉ ଘରୁ ବାହାରି ପାରିବନି, ଏଇ ପାବନ୍ଦି ମଧ୍ୟରେ ଆପଣ କେମିତି ଯାଇକି ବାହାରେ ପରଫର୍ମ କରିକି ଆସିପାରୁଛନ୍ତି? ମାନେ ଘର କେମିତି ସପୋର୍ଟ, ସାଙ୍ଗସାଥିର କିଭଳି ସପୋର୍ଟ ରହିଛି?
2: ମୋର ଯେତେ ଫ୍ୟାମିଲି ମେମ୍ବର୍ସ ଅଛନ୍, ଆଜି ଯଦି ନାଇଁଥିତା ତାଙ୍କର ସପୋର୍ଟ ଦେନ୍ ମୁଁ ଇନ ନାଇଁଥିତି। ମୋର ଘରର କଲଚର ଟ୍ରେଡିସନ୍ ବହୁତ ଅଲଗା, ବିକଜ୍ ଆମର ଯେନ୍ ଟ୍ରେଡିସନ୍ଟେ ଅଛେ ପର୍ଦା ସିଷ୍ଟମ୍, ସେ ପର୍ଦା ସିଷ୍ଟମ୍ରେ ଆମର ଏନ୍ସେଷ୍ଟର୍ସ ମାନେ, ମୋର ପୂର୍ବଜ ମାନେ ଆଜି ତକ୍ ବି ପର୍ଦାରେ ଅଛନ୍, ତାଲି ନାଇଁ ବାହାରିବାର ତାଲି, ବଟ୍ ଷ୍ଟିଲ୍ ସମସ୍ତଙ୍କର ଅଗେନ୍ଷ୍ଟ ଯାଇକି ସମସ୍ତଙ୍କେ ଫେସ୍ କରିକି ମୋର ବାପା ଆଉ ମୋର ମା ଆଉ ମୋର ଟୋଟାଲ ଫ୍ୟାମିଲି ମେମ୍ବର୍ସ ଯେତେ ଅଛନ୍ ସମସ୍ତେ ସପୋର୍ଟ କଲେ, ଆଉ ସେଦିନୁ ମୋତେ ଫ୍ରିଡମ୍ ଦେଇଛନ୍ ଆଜି ତକ୍ ବୋଲିକରି ମୁଇଁ ମୋର ପ୍ୟାସନ୍କେ ମୋର ପ୍ରଫେସନ୍ ବନେଇକି ମୁଇଁ ଆଜି ଏଇ ଡେଟ୍ରେ ଇନ ଚାହୁଁଛି।
3: ଆଜ୍ଞା, ଯେହେତୁ ଆପଣ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି, ଆଜି ପର୍ଯ୍ୟନ୍ତ ସଲାବୁଢ଼ା ମାନେ କ'ଣ କ'ଣ ଆୱାର୍ଡ଼ ପାଇଛି?
2: ସଲାବୁଢ଼ାର ବଦଲା ତ ଫର୍ଷ୍ଟ ନ୍ୟାସନାଲ ଫିଲ୍ମ ଆୱାର୍ଡ଼ସ ପାଇଛେ, ଆଣ୍ଡ ଅଗେନ୍ ଯେତେ ଇଣ୍ଟରନ୍ୟାସନାଲ ପ୍ଲାଟଫର୍ମସ୍ ମାନେ ଅଛେ ଲାଇକ୍ ନ୍ୟୁୟର୍କ, ଦୁବାଇ ହଉ କିମ୍ବା ଆଫ୍ରିକା ହଉ, ସବୁ ଜାଗାରେ ଅଲରେଡ଼ି ତାର ସ୍କ୍ରିନିଂ ସରିସାରିଲାନ। ପ୍ୟାନ୍ ଓଡ଼ିଶା ରିଲିଜ୍ କରବାର ଥିଲା କୋରୋନା ଆଗରୁ, ବଟ୍ ସମ୍ବଲପୁରରେ ରିଲିଜ୍ ହେଇକିରି ବନ୍ଦ ହେଇଗଲା। ତାପରେ କୋରୋନା ପରେ ପ୍ୟାନ୍ ଓଡ଼ିଶା ରିଲିଜ୍ ହେଇଛି, ଆଉ ଲୋକ ବହୁତ ସାରା ଭଲ ପାଇବାର ବି ଦେଇଛନ୍।
3: ଆଜ୍ଞା, ଆପଣଙ୍କର ଏଇଟା ହେଉଛି ଡେବ୍ୟୁ ଫିଲ୍ମ, ଆଉ ଏତେ ଜାଗାରେ ସ୍କ୍ରିନିଂ ହେଇସାରିଛି, ମାନେ ନ୍ୟାସନାଲ ଆୱାର୍ଡ଼ ପାଇସାରିଛି। ପ୍ରଥମେ ଯେତେବେଳେ ଶୁଣିଥିଲେ କି ଆମର ଚଳଚ୍ଚିତ୍ରଟା ନ୍ୟାସନାଲ ଆୱାର୍ଡ଼ ପାଇଛି, ଆପଣଙ୍କୁ କେମିତି ଲାଗିଥିଲା?
2: ମୁଇଁ ତ ବହୁତ ଓଭରୱେଲ୍ମ ଥିଲି, ମିକ୍ସଡ୍ ଫିଲିଙ୍ଗସ୍ ଥିଲା, କାହିଁକି କି ଫିଲ୍ମ ତ ଯାଇଥିଲା ନ୍ୟାସନାଲ ଆୱାର୍ଡ଼ କାଟେଗୋରିରେ ନ୍ୟାସନାଲ ଫିଲ୍ମ ଲାଗି, ଆଉ ମୋରଟା ବି ଯାଇଥିଲା ନ୍ୟାସନାଲ ଆକ୍ଟ୍ରେସ୍ ଲାଗି।
3: ଆଜ୍ଞା,
2: ମୋତେ ବହୁତ ଖୁସି ଲାଗିଲା କି ମୁଇଁ କମ୍ପିଟ୍ କରୁଥିଲି କଙ୍ଗନା ରନାୱତ ସାଙ୍ଗେ।
3: ଆଜ୍ଞା,
2: ତ ମୋର ଏତିକି ଏଜ୍ରେ ମୁଇଁ ସେତିକି ବଡ଼ ନ୍ୟାସନାଲ ଆର୍ଟିଷ୍ଟ ସାଙ୍ଗେ କମ୍ପେୟାର କରିବାଟା ଇଜ୍ ନଟ୍ ଏ ଇଜି ଥିଙ୍ଗ। ତ ମୋତେ ବହୁତ ଖୁସି ଲାଗିଥିଲା ଯେତେବେଳେ ଆମର ଫିଲ୍ମ ପାଇଥିଲା, ଆଉ ତାପରେ ମୁଇଁ ଜାଣିପାରିଲି କି ହଁ, ଏଇଟା ବହୁତ ଚ୍ୟାଲେଞ୍ଜିଂ ହେ କି ଇ ଲାଇନ୍ରେ କାମ କରବାରଟା, ଆଉ ମୁଇଁ ନିଜକେ ଆଉ ଏକ୍ସପିରିଏନ୍ସ କରବାକେ ପଡ଼ବା ଯଦି ନ୍ୟାସନାଲ ଆୱାର୍ଡ଼ଟେ ପାଇବାର ଅଛି।
3: ନିଶ୍ଚିତ ଭାବରେ ଆହୁରି କାମ କରିବା ପାଇଁ ଆମର ବାକି ଅଛି ସମୟ। ଆମେ ଯେହେତୁ ଏଇ ସମୟରୁ ଆପଣ କଙ୍ଗନା ରନାୱତ ସହିତ କମ୍ପିଟ୍ କରୁଛନ୍ତି, ମାନେ କିଛି ଛୋଟିଆ କଥା ନୁହେଁ ସେଇଟା ଆମ ସମ୍ବଲପୁର ପାଇଁ, ମାନେ ଗୋଟେ ଗର୍ବ କହିଲେ ଚଳେ। ତାହେଲେ ଆପଣ ଆଗକୁ ଭବିଷ୍ୟତରେ ପ୍ଲାନିଂ କ'ଣ ଅଛି, ପ୍ରୋଜେକ୍ଟ କ'ଣ ଅଛି କାମ କରିବା ପାଇଁ ଚାହୁଁଛନ୍ତି?
2: ପ୍ରୋଜେକ୍ଟ ତ ବହୁତ ସାରା ଅଛେ, ପ୍ଲାନିଂ ଚାଲିଛେ, ଧୀରେ ଧୀରେ ସେଟାକେ ସବୁ ପୁରା କର୍ମା। ଆଉ ଏନ୍ତା ନାଇଁ ସେ ଯେ କିଛି ବି ପ୍ରୋଜେକ୍ଟ କରିଦେବାର ଅଛେ, ତାର ଷ୍ଟୋରି ଲାଇନ୍, ତାର ମାନେ କ୍ୟାରେକ୍ଟର କାଣ ଅଛେ, ତାର ଷ୍ଟୋରି କାଣ ଅଛେ, ତାର ଡାଇଲଗ୍ କେନ୍ତା ଅଛେ, ସ୍କ୍ରିପ୍ଟିଂ କେନ୍ତା କାଣ ଅଛେ, ସବୁ ଜିନିଷ୍ ଦେଖିକିରି ଚୁଜ୍ କରିକିରି ଭଲ କାମ କରବାର ଅଛେ। ଯେନ୍ ଲେଭେଲ୍ ମୁଇଁ ନିଜର ଲାଗି ସେଟ୍ କରିଛେ, ସେ ବାର୍କେ ମୁଇଁ ନିଜେ ହିଁ ଭାଙ୍ଗବାର ଲାଗି ଟ୍ରାଏ କରସି, ହେଟା ମୋର ଲାଗି ଚ୍ୟାଲେଞ୍ଜ ହେ। ବାକି ଲୋକ କାଣ କଲେ ମୋତେ ମତଲବ ନାଇଁନ, ମୁଇଁ ନିଜେ କେନ୍ତା କରି ନିଜକେ ଆଉ ବେହତର କର୍ମି ଆଉ ନିଖରାମି ସେଟା ହିଁ ମୁଇଁ ଚିନ୍ତା କରସି। ଆଉ ଫିଲହାଲ ଇଟା ତ ଇ ଲାଇନ୍ରେ ରହିଲା, ଇଥିରେ କେନ୍ତାରି ଆଉ ଡେଭଲପ୍ କର୍ମି ସେଟା ହିଁ ମୋର ଚିନ୍ତା ଅଛେ। ତାର ବାହାରେ ମୁଇଁ ମୋର ଏମ୍ ହେଲା ଗୋଟେ ଭଲ ଚାର୍ଟେଡ୍ ଆକାଉଣ୍ଟାଣ୍ଟ ହେବା।
3: ଆଚ୍ଛା, ଚାର୍ଟେଡ୍ ଆକାଉଣ୍ଟାଣ୍ଟ ହେବାର, ମାନେ ଗୋଟେ ପୁରା ଅପୋଜିଟ୍ ଡିରେକ୍ସନ୍ରେ ଆପଣ ଯାଉଛନ୍ତି, ଅଭିନୟ ସହିତ ଚାର୍ଟେଡ୍ ଆକାଉଣ୍ଟାଣ୍ଟର କୌଣସି ପ୍ରକାର ବି ସମ୍ବନ୍ଧ ନାହିଁ ହେଲା। ତାହେଲେ ଗୋଟେ ସରଳ ରେଖା, ଗୋଟେ ସରଳ ରେଖାର ମୁହଁ ଏପଟେ ଆଉ ଗୋଟେ ସେପଟେ, ମାନେ ଗୋଟେ ଚାର୍ଟେଡ୍ ଆକାଉଣ୍ଟାଣ୍ଟରେ ଆଉ ଗୋଟେ ଅଭିନୟରେ ରହିଛି ନା। ନିଶ୍ଚିତ ଭାବରେ ଆମେମାନେ ମଧ୍ୟ ଆକାଶବାଣୀ ତରଫରୁ, ଆକାଶବାଣୀ ସମ୍ବଲପୁର ତରଫରୁ ଆପଣଙ୍କର ସୁଭବିଷ୍ୟତ କାମନା କରି ବିଦାୟ ନେଉଛୁ। ନମସ୍କାର।
2: ନମସ୍କାର।
0: ଆଶା କରୁଛି ଶ୍ରୋତାବନ୍ଧୁ, ସାକ୍ଷାତକାରଟି ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ, ଅର୍ଥାତ୍ ମା ଏବଂ ମାତୃଭୂମି ସ୍ୱର୍ଗଠାରୁ ମଧ୍ୟ ମହାନ। ପିତା ସ୍ୱର୍ଗ ପିତା ଧର୍ମ ପିତା ହିଁ ପରମମ ତପ, ଅର୍ଥାତ୍ ପିତା ହେଉଛନ୍ତି ସନ୍ତାନ ପାଇଁ ସ୍ୱର୍ଗ ସଦୃଶ। ପିତାଙ୍କ ଆଦର୍ଶ ହିଁ ପ୍ରକୃତ ଧର୍ମ, ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କରାଯାଇଥିବା କାର୍ଯ୍ୟ ହିଁ ସନ୍ତାନର ସର୍ବଶ୍ରେଷ୍ଠ ତପସ୍ୟା। ଶ୍ରୋତାବନ୍ଧୁ, ମଣିଷ ଜୀବନରେ କିଛି ସମ୍ପର୍କ ଏପରି ଥାଏ ଯାହାର ମୂଲ୍ୟ କୌଣସି ଧନ ସମ୍ପତ୍ତି କିମ୍ବା ସଫଳତା ଦ୍ୱାରା ମାପି ହୁଏ ନାହିଁ। ଏହି ସମ୍ପର୍କର ମୂଳଦୁଆ ହେଉଛି ନିଃସ୍ୱାର୍ଥପର ଭାବେ ଭଲ ପାଇବା, ତ୍ୟାଗ, ନିରବ ପ୍ରାର୍ଥନା ଏବଂ ଅସୀମ ମମତା। ଯେତେବେଳେ ଜୀବନରେ ଆମେ କୌଣସି ଆହ୍ୱାନର ମୁକାବିଲା କରୁ, ଠିକ୍ ସେତେବେଳେ ଏକ ଅଦୃଶ୍ୟ ଶକ୍ତି ଆମକୁ ସାହସ ଦିଏ, ଆମକୁ ଭୁଲ ପଥରୁ ଫେରାଇ ଆଣେ। ଏହି ସହଯୋଗ ଆମକୁ ସ୍ୱପ୍ନ ଦେଖିବା ଓ ସେହି ସ୍ୱପ୍ନକୁ ପୂର୍ଣ୍ଣ କରିବା ପାଇଁ ସ୍ୱାଧୀନତା ଦିଏ। ଶ୍ରୋତାବନ୍ଧୁ, ଏହା ସତ ଯେ ଏହି ବିଶାଳ ସଂରଚନାରେ ଭଗବାନ ବ୍ରହ୍ମାଣ୍ଡର ମୂଳ ରଚୟିତା ଅଟନ୍ତି, କିନ୍ତୁ ପିତାମାତା ହେଉଛନ୍ତି ମାନବ ଜୀବନର ପ୍ରତ୍ୟକ୍ଷ ସ୍ରଷ୍ଟା। ଭଗବାନ ସୃଷ୍ଟିକୁ ଆତ୍ମା ଓ ପ୍ରକୃତିର ନିୟମ ଦେଇଥାନ୍ତି, କିନ୍ତୁ ଜଣେ ମାତାପିତା ହିଁ ଆମକୁ ଆମର ଭୌତିକ ଶରୀର ଏବଂ ଜୀବନର ପ୍ରଥମ ପରିଚୟ ପ୍ରଦାନ କରନ୍ତି। ଏହି କାରଣରୁ ପିତାମାତାଙ୍କୁ ପୃଥିବୀ ପୃଷ୍ଠରେ ଭଗବାନଙ୍କ ଜୀବନ୍ତ ଓ ଦୃଶ୍ୟମାନ ରୂପ ବୋଲି ବିବେଚନା କରାଯାଏ। ସମାଜ ଗଠନରେ ପିତାମାତାଙ୍କ ଭୂମିକା ବୁଝିବା ପାଇଁ ପ୍ରତିବର୍ଷ ଜୁନ୍ 1 ତାରିଖରେ ସାରା ବିଶ୍ୱରେ ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍ ବା ବିଶ୍ୱ ପିତାମାତା ଦିବସ ପାଳନ କରାଯାଏ। 2012 ମସିହାରେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଏହି ବିଶେଷ ଦିବସର ପ୍ରତିଷ୍ଠା କରାଯାଇଥିଲା। ଏହି ଦିବସ ସୂଚାଇଥାଏ ଯେ ଗୋଟିଏ ପିଲାର ଉପଯୁକ୍ତ ପାଳନ ପୋଷଣ ଏବଂ ସୁରକ୍ଷା ପାଇଁ ପରିବାରର ଦାୟିତ୍ୱ ସବୁଠାରୁ ପ୍ରାଥମିକ। ପିତାମାତା କେବଳ ଖାଦ୍ୟ ବସ୍ତ୍ର ତଥା ଆଶ୍ରୟ ପ୍ରଦାନ କରନ୍ତି ନାହିଁ, ବରଂ ଏହା ଶିଶୁକୁ ନୈତିକ ଶିକ୍ଷା, ଶୃଙ୍ଖଳା, ଆଦର୍ଶ ଏବଂ ଜୀବନର ମୂଲ୍ୟବୋଧ ଶିଖାଇଥାନ୍ତି। ବର୍ତ୍ତମାନର ବ୍ୟସ୍ତବହୁଳ ପରିସ୍ଥିତିରେ ମାତାପିତାଙ୍କ ଦାୟିତ୍ୱର ବୃଦ୍ଧି ଘଟିଛି। ନିଜର ବ୍ୟବସାୟ ସହ ଖାପ ଖୁଆଇ ସେମାନଙ୍କୁ ନିଜ ପରିବାର ସନ୍ତାନର ରକ୍ଷଣାବେକ୍ଷଣ କରିବାକୁ ପଡ଼ୁଛି। ଉପନିଷଦରେ ଅଛି, ମାତୃ ଦେବୋ ଭବ, ଅର୍ଥାତ୍ ମା ହେଉଛନ୍ତି ସନ୍ତାନର ପ୍ରଥମ ଦେବତା ଏବଂ ପ୍ରଥମ ଗୁରୁ। ତା ସହିତ ପିତୃ ଦେବୋ ଭବ, ଅର୍ଥାତ୍ ପିତା ହେଉଛନ୍ତି ସନ୍ତାନ ପାଇଁ ଚଳନ୍ତି ଠାକୁର। ପୁରାଣ ଅନୁସାରେ କାର୍ତ୍ତିକ ଓ ଗଣେଶ ଖେଳ ଖେଳରେ ସାରା ବିଶ୍ୱକୁ କିଏ କମ୍ ସମୟରେ ଭ୍ରମଣ କରିବ ତାର ପ୍ରତିଯୋଗିତା କରିଥିଲେ। ଠିକ୍ ସେତେବେଳେ ଭଗବାନ ଗଣେଶ ନିଜ ମାତାପିତା ଅର୍ଥାତ୍ ଶିବ ପାର୍ବତୀଙ୍କ ଚାରିପଟେ ପରିକ୍ରମା କରିଥିଲେ। ଏହା ପ୍ରମାଣ କରେ ଯେ ଶ୍ରୋତାବନ୍ଧୁ, ଭଗବାନ ବ୍ରହ୍ମାଣ୍ଡ ରଚନା କରିଥାଇପାରନ୍ତି ସତ, କିନ୍ତୁ ଜଣେ ସନ୍ତାନ ପାଇଁ ତାର ମାତାପିତା ହିଁ ତାର ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଅଟନ୍ତି। ଯେତେବେଳେ ଆମେ ହୃଦୟଙ୍ଗମ କରୁ ଯେ ପିତାମାତା ହିଁ ଆମର ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ, ସେତେବେଳେ ଏହା ଭାବି ଅତ୍ୟନ୍ତ କଷ୍ଟ ହୁଏ ଯେ ଆଜିର ସମାଜରେ କିଛି ସନ୍ତାନ ନିଜର ସ୍ୱାର୍ଥ, ଆଧୁନିକ ଜୀବନଶୈଳୀ ଏବଂ ବ୍ୟକ୍ତିଗତ ସୁଖ ପାଇଁ ନିଜର ବୃଦ୍ଧ ପିତାମାତାଙ୍କୁ ଏକାକୀ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ଯେଉଁ ପିତାମାତା ନିଜର ସମସ୍ତ ସୁଖ ତ୍ୟାଗୀ ପରିଶ୍ରମ କରି ନିଜର ଜୀବନର ସମ୍ପୂର୍ଣ୍ଣ ପୁଞ୍ଜି ଲଗାଇ ସନ୍ତାନକୁ ବଡ଼ କରିଦିଅନ୍ତି, ବାର୍ଦ୍ଧକ୍ୟ ସମୟରେ ସେହି ସନ୍ତାନମାନେ ତାଙ୍କୁ ବୋଝ ଭାବି ପରିବାରରୁ ଦୂର କରିଦିଅନ୍ତି। ସେଥିପାଇଁ ଏ ବର୍ଷରେ ଏହି ଦିବସର ଉପଲକ୍ଷେ ଏହାର ମୂଳ ଲକ୍ଷ୍ୟ ରଖିଛନ୍ତି, ଟୁଗେଦର ଫର୍ ପ୍ୟାରେଣ୍ଟସ୍ ଏମ୍ପାୱରିଂ ଏଭ୍ରି ଫ୍ୟାମିଲି ଟୁ ଥ୍ରାଇଭ୍, ଅର୍ଥାତ୍ ପ୍ରତ୍ୟେକ ପରିବାର ସମୃଦ୍ଧି ଓ ବିକାଶ ପାଇଁ ପିତାମାତାଙ୍କୁ ସଶକ୍ତ କରିବା। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ବିଶ୍ୱ ପିତାମାତା ଦିବସ ଅବସରରେ ଆମେ ସମସ୍ତେ ନିଜ ପିତାମାତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଏବଂ ସେମାନଙ୍କ ସମ୍ମାନ ରକ୍ଷା କରିବାର ସଂକଳ୍ପ ନେବା। ତାହେଲେ ଶ୍ରୋତାବନ୍ଧୁ, ଆସନ୍ତୁ ଏହି ଦିବସ ପରିପ୍ରେକ୍ଷୀରେ ଶୁଣିବା।

ସମୟ ତ ଆମକୁ ହାତଠାରି ଇସାରା ଦେଲାଣି ଶ୍ରୋତା ବନ୍ଧୁ। ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆମକୁ ଏଇଠି ଶେଷ କରିବାକୁ ହେବ। ଉପସ୍ଥାପନାରେ ଆପଣଙ୍କର ପ୍ରିୟ ଯୁବସାଥୀ ପ୍ରିୟା ଶତପଥୀ। ନମସ୍କାର।

ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ସନ୍ଧ୍ୟା 6:30 ଯୁବ ଶକ୍ତି ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:25 ଜିଲ୍ଲା ହାଲଚାଲ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ୍ ନମ୍ବର କୃଷି ସଂସାର। 8:02 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ରାମେଶ୍ୱର ମାକର ଓ ଅରୁଣ ରାଜହଂସ। 8:15 ହିନ୍ଦୀ ଭକ୍ତି ଗୀତ ଶୁଣିବେ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ 8:30 ଏଥିରେ ଚୈତି ଶୁଣିବେ ଶିଳ୍ପୀ ଡକ୍ଟର ଅନିତା ସେନ। 9:15 ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। 9:30 ପବ୍ଲିକ୍ ସ୍ପିକ୍ ଏହା ମଧ୍ୟ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଜି 10:02 ଶୁଣିବେ ନାଟକ ଜଗତେ କେବଳ ଜନେ ହସିବେ, ରଚନା ଅରୁଣ ମୋହନ ସାହୁ, ପ୍ରଯୋଜନା ଗୁଣନିଧି ଛୋଟରାୟ। ଏବଂ 10:30 ଶୁଣିବେ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 6:30 ଆଜିର ଭାବନା ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। ସକାଳ 7:10 ସ୍ୱାସ୍ଥ୍ୟ ସୂଚନା। ପାଦ କିମ୍ବା ଗୋଇଠି ଫୁଲିବାର କାରଣ ଓ ପ୍ରତିକାର ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମିତା କୁମାରୀ ପଣ୍ଡା। ସକାଳ 7:35 ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ। ସକାଳ 8:30 ସମ୍ବଲପୁରୀ ଗୀତ ଶୁଣିବେ। କଣ୍ଠଶିଳ୍ପୀ ହେଲେ ମକରଧ୍ୱଜ ପଟେଲ ଏବଂ ନବୀନ କୁମାର କୁଁର। ସକାଳ 8:45 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ବୀଣାପାଣି ଦାସ ଓ ସୁନିତା ପଣ୍ଡା। ଏ ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ, ସଙ୍ଗୀତ ପୂର୍ଣ୍ଣ ଖୁଣ୍ଟିଆ। କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀଚରଣଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଶୁଣିଲେ କେତୋଟି ଓଡ଼ିଆ ଲଘୁ ସଙ୍ଗୀତ। କଣ୍ଠଶିଳ୍ପୀମାନେ ଥିଲେ ଶ୍ରୀଚରଣ, ପ୍ରୀତି ନନ୍ଦା, ଶରତ ଓ ସୌମ୍ୟା। ଗୀତ ରଚନା କରିଥିଲେ ଅଲେଖ ବେଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପୂର୍ଣ୍ଣ ଖୁଣ୍ଟିଆ।

0: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

0: बापा दियो 3000
1: काई की
0: मोरो पॉकेट मनी
1: अरे एबे मात्र 2000 कैश अछि
0: अरे बापा बुलेट ट्रेन जुगरे सगड़ो चलु छ डिजिटल पेमेंट चलाओ है नु है हां सीधा यूपीआई रु पेमेंट करो एटा सहज
1: अरे बा मते भी सिखा निजर 1000 नहीं जा
0: तम मोबाइल दियो
1: नहीं जा
2: भारत करे डिजिटल देय प्रदान
3: सहज अटे प्रतिदिन नेण देण
4: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है
5: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ ପିଏମ୍ suryaghar.gov.in
6: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ
7: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା ପ୍ରବଳ ଶୋଷ ଲାଗିବା ମାଂସପେଶୀ ଟାଣି ହେବା ଅଚେତ ହେବା କିମ୍ବା ବାତ ମାରିବା
6: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ହାଲୁକା ରଙ୍ଗର ଢିଲା ପୋଷାକ ଛତା ଓ ଜୋତା ବ୍ୟବହାର କରନ୍ତୁ ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ ଅଧିକ ଦୂର ଚାଲନ୍ତୁ ନାହିଁ ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ
7: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ ରୋଗୀକୁ ପଙ୍ଖା କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ
6: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ
7: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି, କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ କଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ବିଗତ 2 ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅବସରରେ ଶ୍ରୀ ମାଝି କହିଛନ୍ତି, ଆଗକୁ ଭୁବନେଶ୍ୱର ବାହାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ। ଏହାଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଲୋକମାନଙ୍କର ଖର୍ଚ୍ଚ ଏବଂ ହଇରାଣ ହୋଇ ଭୁବନେଶ୍ୱର ଆସିବାକୁ ପଡ଼ିବ ନାହିଁ। ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ସେଠାରେ ଲୋକଙ୍କ ସମସ୍ୟା ଶୁଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ପିଛିଲେ 17 ବାରିଓ ମେ ଇସ୍ ଜନଶୁଣାଣି ପ୍ରକୋଷ୍ଠ ମାଧ୍ୟମ ସେ ସିଧେ ଆକର ଦି ଗଇ 14,651 ଅଭିଯୋଗ ଉସମେ ସେ ହମନେ 14,046 ଯାନି 96% ଅଭିଯୋଗ କା ସମାଧାନ ଦିଆ ଯା ଚୁକା ହୈ ଔର ଇସି ଆଧାର ପର ଲୋକଙ୍କ କା ଭରସା ବି ବହୁତ ଜ୍ୟାଦା ବଢ଼ତା ଯା ରହା ଔର ହମନେ ବି ହର ଡିଷ୍ଟ୍ରିକ୍ଟ ଲେବଲ ପର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଔର ଉନକେ ସାଥ ଯୋ ଟିମ୍ ପୁରା ହେ ଅଧିକାରୀ ଲୋକ ଓହାଁ ମେ ପବ୍ଲିକ ଆତେ ହେଁ ଔର ଦରଖାସ୍ତ ହର ସୋମବାର କୁ ହୁଏ ସିସନ ପ୍ରଶାସନିକ ଅଧିକାରୀ ଯୋ ଡିଷ୍ଟ୍ରିକ୍ଟ ଲେବଲ ପର ଯୋ ସମସ୍ୟା ହେ ଉନକେ ଉପର ଲେତେ ହେଁ।
0: ସୂଚନା ଅନୁସାରେ ରାଜ୍ୟ ସରକାର 2 ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ 18 ଥର ଜନଶୁଣାଣି କରିଛନ୍ତି। ଗତ 97 ପାଳି ସୁଦ୍ଧା ପ୍ରାୟ 96% ଅଭିଯୋଗର ସମାଧାନ କରାଯାଇଛି। ଶ୍ରୀ ମାଝି ଆଜି ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ୍ ଜରିଆରେ ବିଭିନ୍ନ ରୋଗରେ ପୀଡ଼ିତଙ୍କ ପାଇଁ 360,000 ଟଙ୍କା ମଞ୍ଜୁର କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଏହି ଅଭିଯାନରେ ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ଚାଷଜମିର ଉର୍ବରତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଚାଷ କାର୍ଯ୍ୟରେ ସନ୍ତୁଳିତ ପରିମାଣର ରାସାୟନିକ ସାର ବ୍ୟବହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ଚୌହାନ କୃଷକଙ୍କୁ ପରାମର୍ଶ ଦେଇଛନ୍ତି। ଚାଷ ଜମିରେ ଜୈବିକ ଖତର ବ୍ୟବହାର, କୃଷକଙ୍କୁ ସମୟ ଉପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଅଭିଯାନ ଅବସରରେ ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା, କୃଷି ବୀମା ଯୋଜନା, କିଷାନ କ୍ରେଡିଟ୍ କାର୍ଡ ସହ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯିବ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା 8 ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ ହୋଇଛି। 9 ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ 18 ତାରିଖ ପୂର୍ବାହ୍ନ 9ଟାରୁ 4ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ବୈଦ୍ୟୁତିକ ଯାନ ଇଭିର ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଇଭି ଯାନ କିଣିବା ପାଇଁ 30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟସୀମା ଧାର୍ଯ୍ୟ କରାଯାଇଛି। ଅନ୍ୟାନ୍ୟ ବିଭିନ୍ନ ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ଇଭି ଯାନ କିଣିବା ପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଦେଶରେ ଗତ ମାସରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂଗ୍ରହ 3.2% ବୃଦ୍ଧି ପାଇ 1,94,000 କୋଟି ଟଙ୍କାରେ ପହଞ୍ଚିଛି। ସେଥିମଧ୍ୟରେ କେନ୍ଦ୍ରୀୟ ଟିକସ ବାବଦରେ 37,997 କୋଟି ଟଙ୍କା, ରାଜ୍ୟ ସଂଗ୍ରହ 45,143 କୋଟି ଏବଂ ସମନ୍ୱିତ ସଂଗ୍ରହ 51,900 କୋଟି ଟଙ୍କା ଅନ୍ତର୍ଭୁକ୍ତ। ଗତବର୍ଷ ମଇ ମାସରେ ଜିଏସ୍ଟି ସଂଗ୍ରହ 1,88,000 କୋଟି ଟଙ୍କା ରହିଥିଲା। ଘରୋଇ ଚାହିଦା ବୃଦ୍ଧି ଦୃଷ୍ଟିରୁ ଦେଶର ଟିକସଯୁକ୍ତ ଦ୍ରବ୍ୟ ଯୋଗାଣ 26.9% ବୃଦ୍ଧି ପାଇଛି। ସେବା କ୍ଷେତ୍ର ମଧ୍ୟ 22.2% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଟିକସ ଫେରସ୍ତ 2.6% ବୃଦ୍ଧି ପାଇ 27,281 କୋଟି ଟଙ୍କା ପହଞ୍ଚିଛି। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ଭବିଷ୍ୟତରେ ରାଜ୍ୟରେ ଆଉ କେତେଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ଓଡ଼ିଶାକୁ ଅଧିକରୁ ଅଧିକ ପାଣ୍ଠି ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ଇତିମଧ୍ୟରେ 1,721 କୋଟି ଟଙ୍କା ବ୍ୟୟରେ 49 ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଖୁବ୍ ଶୀଘ୍ର ସେଗୁଡ଼ିକ ଲୋକାର୍ପଣ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। 12,102 କୋଟି ଟଙ୍କା ବ୍ୟୟ ଅଟକଳରେ 47 ନୂଆ ପ୍ରକଳ୍ପର ଖୁବ୍ ଶୀଘ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରନ୍ଦୁର, କୁଣୁପୁର ଏବଂ ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ପ୍ରାୟ 20,000 କୋଟି ଟଙ୍କା ବିନିମୟରେ ନୂତନ କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ ହେବ। ନୂତନ ଡିଭିଜନରେ ପ୍ରାୟ 600ରୁ ଅଧିକ ଅଧିକାରୀ ଏବଂ ରେଳ କର୍ମଚାରୀ କାର୍ଯ୍ୟ କରିବେ। ଅବ୍ୟବହୃତ ମାଲ ପରିବହନ ସମ୍ଭାବନାର ଉପଯୁକ୍ତ ବ୍ୟବହାର ହେବା ସହ କିରୁଣ୍ଡୁଲ ବଚେଲ ଖଣି କ୍ଷେତ୍ରରୁ ଲୁହାପଥର ପରିବହନ ହେବ। ଏହି ଡିଭିଜନ ପ୍ରାୟ 40 ମିଲିୟନ ଟନ୍ରୁ ଅଧିକ ମାଲ ପରିବହନ କରିବାର କ୍ଷମତା ରଖିଛି ବୋଲି ଜଣାପଡ଼ିଛି। ଭାରତରେ ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷକଙ୍କ କଲ୍ୟାଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଏକ ରିପୋର୍ଟ।
2: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ଭାବେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000ରୁ ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। 2014-15 ମସିହା ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ 3,000 ଟଙ୍କା ଲେଖାଏଁ ପେନ୍ସନ୍ ପ୍ରଦାନ କରାଯାଇଛି। ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ବିଭିନ୍ନ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ଆକାଶବାଣୀକୁ ପ୍ରତିକ୍ରିୟା ଦେଇ ନବରଙ୍ଗପୁର ଜିଲ୍ଲାର ଚାଷୀ ଜଗଦୀଶ ବିଶୋଇ କହିଛନ୍ତି,
3: ଗତ 12 ବର୍ଷ ମଧ୍ୟରେ କେନ୍ଦ୍ରର ମୋଦି ସରକାର କୃଷି କ୍ଷେତ୍ରରେ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର 10 କୋଟିରୁ ଉର୍ଦ୍ଧ ଚାଷୀଙ୍କୁ ପ୍ରତିବର୍ଷ 6,000 ଟଙ୍କା ଖାତାକୁ ମିଳୁଛି ଏବଂ 3,69,000 କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଛି।
2: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
0: ମାଲକାନଗିରି ଜିଲ୍ଲାର 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରୀଷ୍ମ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧୀନରେ ଏହି ବିଦ୍ୟାଳୟସ୍ତରୀୟ ଶିକ୍ଷା ଶିବିର 20 ଦିନ ଧରି ଚାଲିବ। ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ଦିନ 7:30-9:00 ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଶିବିରରେ ଶିକ୍ଷାଦାନ କରାଯିବ। ପାଠପଢ଼ାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ, ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆଦିକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକରେ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜି 4 ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଟଙ୍କଧର ତ୍ରିପାଠୀ 36 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାରୋହରେ ଶ୍ରୀ ତ୍ରିପାଠୀ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସହ ଜଳସେଚନ, କୃଷି ଓ ଚାଷୀଙ୍କ ସାମଗ୍ରିକ ବିକାଶକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସଫଳ ରୂପାୟନ ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କ୍ଷେତ୍ରୀୟ ସମୀକ୍ଷା କରିଛନ୍ତି। ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଜିଲ୍ଲାପାଳ ଆଜି ଗସ୍ତରେ ଯାଇ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା କାର୍ଯ୍ୟର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲାର ମୋଟ 20,85,779 ଭୋଟରଙ୍କ ମଧ୍ୟରୁ ଆଜି ସୁଦ୍ଧା 1,06,576 ଫର୍ମ ବଣ୍ଟନ କରାଯାଇସାରିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷି କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ବିଶ୍ୱ ଦୁଗ୍ଧ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱରେ ସବୁଠାରୁ ସ୍ୱାଭାବିକ ଏବଂ ସମ୍ପୂର୍ଣ୍ଣ ପୋଷକ ତତ୍ତ୍ୱରେ ଭରପୁର ଖାଦ୍ୟ ହେଉଛି ଦୁଗ୍ଧ। ସାମାଜିକ କ୍ଷେତ୍ରରେ ଦୁଗ୍ଧ ଉତ୍ପାଦନ ସ୍ୱାସ୍ଥ୍ୟ ଓ ପୋଷଣ ସହିତ ଜଡ଼ିତ ଥିବାବେଳେ ଗ୍ରାମୀଣ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବହୁ ଦୁଗ୍ଧ ଚାଷୀ ଏବଂ ସେମାନଙ୍କ ପରିବାର ଏହି କ୍ଷେତ୍ର ଉପରେ ନିର୍ଭରଶୀଳ ହୋଇଥାନ୍ତି। ଦୁଗ୍ଧ ଚାଷ ଏବଂ ଏହି ସମ୍ପୂର୍ଣ୍ଣ ଖାଦ୍ୟର ଉପକାରିତା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା 2001 ପ୍ରତିବର୍ଷ ଜୁନ୍ ମାସ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଆମ ଦୈନନ୍ଦିନ ଜୀବନରେ ଦୁଗ୍ଧର ଅପରିହାର୍ଯ୍ୟ ଭୂମିକାକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଦୁଗ୍ଧ ଏବଂ ଦୁଗ୍ଧ ଉତ୍ପାଦକୁ ଏକ ସାର୍ବଜନୀନ ଖାଦ୍ୟ ଭାବରେ ସ୍ୱୀକୃତି ପ୍ରଦାନ କରିବା ତଥା ଦୁଗ୍ଧ ଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ପୂର୍ବରୁ ବିଭିନ୍ନ ଦେଶରେ ଜୁନ୍ ମାସ ପହିଲାରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହେଉଥିଲା। ଏହାକୁ ଆଧାର କରି ଜାତିସଂଘ ଖାଦ୍ୟ କୃଷି ସଂଗଠନ ଜୁନ୍ ପହିଲାକୁ ବିଶ୍ୱ ଦୁଗ୍ଧ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନ। ଦୁଗ୍ଧ ଶିଳ୍ପ କ୍ଷେତ୍ରରେ ଗୋପାଳନଠାରୁ ଆରମ୍ଭ କରି କ୍ଷୀର ସଂଗ୍ରହ ପର୍ଯ୍ୟନ୍ତ ପ୍ରତ୍ୟେକଟି କାର୍ଯ୍ୟରେ ମହିଳାଙ୍କର ଅବଦାନକୁ ସ୍ୱୀକାର କରିବା ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଭାରତ ଏବେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ଗତବର୍ଷ ହୋଇଥିବା ଆକଳନ ଅନୁଯାୟୀ ବିଶ୍ୱର 25% ଦୁଗ୍ଧ ଭାରତରେ ଉତ୍ପାଦିତ ହେଉଛି। ପ୍ରତିବର୍ଷ ବିଶ୍ୱସ୍ତରରେ 2% କ୍ଷୀର ଉତ୍ପାଦନ ବୃଦ୍ଧି ପାଉଥିବା ବେଳେ ଗତ 10 ମଧ୍ୟରେ ପ୍ରତି ବ୍ୟକ୍ତିଙ୍କ ପାଇଁ କ୍ଷୀର ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ସ୍ୱାଧୀନତା ସମୟରେ ଭାରତ ଅଭାବୀ ଦୁଗ୍ଧ ଉତ୍ପାଦନର ସମ୍ମୁଖୀନ ହୋଇଥିଲା। ବାର୍ଷିକ ଦୁଗ୍ଧ ଉତ୍ପାଦନ 21 ନିୟୁତ ଟନ୍କୁ ହ୍ରାସ ପାଇଥିଲା। 1965 ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ ପରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଥିଲା। ଶ୍ୱେତ ବିପ୍ଳବର ଜନକ ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍ ଏହାର ନେତୃତ୍ୱ ନେଇଥିଲେ। ଏହାପରେ 1970-1996 ପର୍ଯ୍ୟନ୍ତ ବିଶ୍ୱର ସର୍ବବୃହତ ଗ୍ରାମୀଣ କାର୍ଯ୍ୟକ୍ରମ ଦେଶରେ ଅପରେସନ୍ ଫ୍ଲଡ୍ ନାମରେ କାର୍ଯ୍ୟକାରୀ ହୋଇଥିଲା, ଯାହାକି ଦୁଗ୍ଧ ଉତ୍ପାଦନ ଓ ପରିଚାଳନା କ୍ଷେତ୍ରକୁ ଅଧିକ ବ୍ୟାପକ କରିଥିଲା। ଗତ ଦଶନ୍ଧି ମଧ୍ୟରେ ଭାରତରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। 2014-15 2023-24 ମଧ୍ୟରେ କ୍ଷୀର ଉତ୍ପାଦନ 146.3 ନିୟୁତ ଟନ୍ରୁ ବୃଦ୍ଧି ପାଇ 239.2 ନିୟୁତ ଟନ୍ରେ ପହଞ୍ଚିଛି। ଏ କ୍ଷେତ୍ରରେ 63.56% ବୃଦ୍ଧି ଘଟିଛି। ଭାରତର ବିଶାଳ ଜନସଂଖ୍ୟାର ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରିବା ସହିତ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିପାରିଛି। ଗତ 2014 କାର୍ଯ୍ୟକାରୀ ହୋଇଥିବା ରାଷ୍ଟ୍ରୀୟ ଗୋକୁଳ ମିଶନ ଗୋ ସୁରକ୍ଷାର ବିକାଶ ଏବଂ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଏହି ମିଶନ ଅଧୀନରେ ଦେଶବ୍ୟାପୀ କୃତ୍ରିମ ଗର୍ଭଧାରଣ କାର୍ଯ୍ୟକ୍ରମ ମାଧ୍ୟମରେ 605 ଜିଲ୍ଲାରେ ଚାଷୀଙ୍କ ପାଖରେ ଏହି ସୁବିଧା ଯୋଗାଇ ଦିଆଯାଉଛି। ସେହିଭଳି 2014 ଫେବୃଆରୀ ମାସର ଆରମ୍ଭରେ ହୋଇଥିବା ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ
4: ଦେଶବ୍ୟାପୀ ଦୁଗ୍ଧ କ୍ଷେତ୍ରକୁ ଅଧିକ ବ୍ୟାପକ କରିଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଦେଶରେ ପଶୁଧନକୁ ସୁରକ୍ଷିତ ରଖିବାରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ଦେଶରେ କାର୍ଯ୍ୟକ୍ଷମ ଥିବା ପଶୁ ଡାକ୍ତରଖାନା ଔଷଧାଳୟର ବିକାଶ ଏବଂ ଭ୍ରାମ୍ୟମାଣ ପ୍ରାଣୀଧନ ୟୁନିଟ୍ ପ୍ରତିଷ୍ଠା କାର୍ଯ୍ୟକାରୀ ହୋଇଛି। ଏହାଦ୍ୱାରା ଦୁଗ୍ଧ ଉତ୍ପାଦନ ସମିତିଗୁଡ଼ିକ ଅଧିକ ସୁଦୃଢ଼ ହୋଇପାରିଛି। ଡାଏରୀ ପ୍ରକ୍ରିୟାକରଣ ଏବଂ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ସରକାର ଦୁଗ୍ଧ ସମବାୟ ସମିତିଗୁଡ଼ିକୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ କରୁଛନ୍ତି। ଏହାଦ୍ୱାରା ବୃହତ୍ ସ୍ୱୟଂଚାଳିତ ଦୁଗ୍ଧ ପ୍ଲାଣ୍ଟ ସ୍ଥାପନ ସହିତ କ୍ଷୀର ପାଉଡର, ଛେନା, ପନିର ଏବଂ ଘିଅ ଭଳି ମୂଲ୍ୟଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇପାରିଛି। ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାର ଦୁଗ୍ଧ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଦୁଗ୍ଧ ଅଭାବୀ ଦେଶରୁ ବିଶ୍ୱର ସର୍ବବୃହତ୍ ଉତ୍ପାଦନକାରୀ ଦେଶରେ ପହଞ୍ଚିବା ପର୍ଯ୍ୟନ୍ତ ଭାରତର ଯାତ୍ରା ଏ କ୍ଷେତ୍ରରେ ନିରନ୍ତରତା, ଦୃଷ୍ଟିକୋଣ ଆଧାରିତ ଏବଂ ସାମୂହିକ ପ୍ରୟାସର କାହାଣୀକୁ ପ୍ରତିପାଦନ କରୁଛି।
5: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ଦୁଗ୍ଧ ଦିବସ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁବାଷ ଚନ୍ଦ୍ର ଶତପଥୀ।
6: ଆକାଶବାଣୀ ସମ୍ବଲପୁର, ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର। ଭୁବନେଶ୍ୱର ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଗଲା 17 ଶିବିରଥି 96% ଅଭିଯୋଗରେ ହେଇଛି ସମାଧାନ। ଓଡ଼ିଶାର ଗୋଟେ ରାଜ୍ୟସଭା ଆସନ୍ତି ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଆଜିଠାନୁ କାର୍ଯ୍ୟକ୍ରମ ହେଲା ରାୟଗଡ଼ା ରେଲ ଡିଭିଜନ ଆଉ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମର ମୂଲ ହେଲା ମୁଖ୍ୟମନ୍ତ୍ରୀ ଟ୍ରଫି 2026। ଏଥର ପୁରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିଛନ୍। 17 ପାଲିତେ ଗ୍ରହଣ କରାଯାଇଥିବା 14,651 ଅଭିଯୋଗ ଭିତରୁ 14,046 ଅଭିଯୋଗର ସମାଧାନ କରାଯାଇଛି। ଜିଲ୍ଲାସ୍ତରଥି 2 92% ଅଭିଯୋଗର ସମାଧାନ ହୋଇଛି। ଆଜି 600 ଅଧିକ ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ 13 ରୋଗୀଙ୍କୁ 360,000 ଟଙ୍କାର ଚିକିତ୍ସା ସାହାଯ୍ୟ ଆଉ ଜଣଙ୍କୁ 200,000 ଟଙ୍କାର ଅନୁକମ୍ପାମୂଳକ ସାହାଯ୍ୟ ମଞ୍ଜୁର କରାଯାଇଛି। ଅଭିଯୋଗ ଶୁଣାଣି ଆମର ପ୍ରଶାସନିକ ବ୍ୟବସ୍ଥାର ଗୋଟିଏ ଅଭିନ୍ନ ଅଙ୍ଗ ହୋଇଛି। ଖରା ମାସ ଉତରୁ ଭିନ୍ ଭିନ୍ ଜିଲ୍ଲାର ଶୁଣାଣି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଶୁଣାଣିଥି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହଲିଙ୍ଗ, ଭିନ୍ ଭିନ୍ ବିଭାଗର ମନ୍ତ୍ରୀ, ସଚିବ ଆଉ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ସହିତ ମହାରାଷ୍ଟ୍ର ଆଉ ତାମିଲନାଡ଼ୁ ରାଜ୍ୟର ଖାଲି ପଡ଼ିଥିବା ଗୋଟିଏ ଲେଖା ରାଜ୍ୟସଭା ଆସନର ଉପନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ବାହାରିଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କର ଇସ୍ତଫା ଉତରୁ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟସଭା ଉପନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ଆର୍ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଫିସର ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ଦେଇଛନ୍। ଏବେ 8 ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା। 11 ଉପରବେଳା 3 ତକ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ସମୟ ଧାର୍ଯ୍ୟ କରାଯାଇଛି। 18 ସକାଳର 9-4 ତକ ଭୋଟ୍ ହୋଇକରି ଫଲାଫଲ ଘୋଷଣା କରାଯିବା। ରୋଡ୍ ନେଟୱାର୍କ କ୍ଷେତ୍ରଟି ଓଡ଼ିଶା ସାରା ଦେଶରେ ସମୃଦ୍ଧ ରାଜ୍ୟ ହେବା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଆଜି ଭୁବନେଶ୍ୱର ଲୋକସଭା ଭବନ 50 ଅଧିକ ଟଙ୍କା ଖର୍ଚ୍ଚ ଦେଇ ତିଆରି ହୋଇଥିବା 48 ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତିର ମନ୍ତ୍ରୀ ସମୀକ୍ଷା କରିଛନ୍। ଏସବୁ ପ୍ରକଳ୍ପମାନଙ୍କୁ ଧାରି ସମୟଥି ଶେଷ କରିବାରକେ ସେ ନିର୍ଦ୍ଦେଶ ଦେଇଛନ୍। ମନ୍ତ୍ରୀ ଆହୁରି କହିଛନ୍, ରାଜ୍ୟ 1,721 ଟଙ୍କାର 49 ପ୍ରକଳ୍ପ କାମ ଶେଷ ହୋଇଛି ଆଉ ସେସବୁ ଖୁବ୍ ଜଲ୍ଦି ଲୋକାର୍ପିତ ହେବ ବୋଲି ମନ୍ତ୍ରୀ କହିଛନ୍। ସେନ୍ତା 12,102 ଟଙ୍କାର 47 ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ବିଲ୍ ଖୁବ୍ ଜଲ୍ଦି ସ୍ଥାପନା କରାଯିବା। କେନ୍ଦ୍ର ସରକାର ଓଡ଼ିଶାକେ ଅତକା ପାଣ୍ଠି ଦେବାରକେ ପ୍ରସ୍ତୁତ ଥିବାନୁ ଯୋଜନାବଦ୍ଧ ଭାବେ କାମ କରବାରକେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ବୈଠକଟି 30 କାମ ଚାଲୁଥିବା, 14 କାର୍ଯ୍ୟାଦେଶ ହେବାରକେ ଥିବା ଆଉ 4 ଟେଣ୍ଡର ପ୍ରକ୍ରିୟାଟି ଥିବା ପ୍ରକଳ୍ପ ବାବଦେ ଆଲୋଚନା ହୋଇଛି। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ବ୍ରିକ୍ସ ରାଷ୍ଟ୍ରସମୂହର 2 ବୈଷୟିକ ବୈଠକ ଏବେ ବୁଧବାର ଦିନ ମୂଲ ହେବା। ବୈଠକଟି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଆଉ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ ଆର୍ ଦକ୍ଷିଣ ଆଫ୍ରିକା ବାଗିର ଦେଶର ପ୍ରତିନିଧିମାନେ ସମ୍ମିଳନୀଟି ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶଟି ଯୋଗ ଦେବେ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଏହି ସମ୍ମିଳନୀ ଆଇବା ଶୁକ୍ରବାର ତକ ଚାଲବା। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡ଼ଭାନ୍ସ 2026 ଫଲାଫଲ ଆଜି ବାହାରିଛି। ଧାରି ସମୟ ଆଗୁନୁ ଆଇଆଇଟି ରୁର୍କି ପରୀକ୍ଷା ଫଲ ଘୋଷଣା କରିଛି। ଏ ବଛର 56,880 ଜନ ପରୀକ୍ଷାର୍ଥୀ ପାସ୍ କରିଛନ୍। ଜେଇଇ ଆଡ଼ଭାନ୍ସ ଲାଗି 1,87,399 ଜନ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ଇଟା ସେମାନଙ୍କର ସଫଳତା, କଠିନ ପରିଶ୍ରମ, ନିଷ୍ଠା ଆଉ ଇଚ୍ଛା ଶକ୍ତିର ପରିଚୟ। ସାରା ଦେଶେ ଆଷ୍ଠନୁ କ୍ଷେତ ବଚାଓ ଅଭିଯାନ ମୂଲ ହୋଇଛି। କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନା ଜିଲ୍ଲାନୁ ଅଭିଯାନର ଶୁଭାରମ୍ଭ କରିଛନ୍। ଧରତୀମାତାର ସୁରକ୍ଷା ଲାଗି ଚାଷ କାମଥି ସନ୍ତୁଳିତ ସାର ବ୍ୟବହାର କରବାରକେ ପଡ଼୍ବା। ଚାଷ ଜମିନ୍ଥି ରାସାୟନିକ ସାରର କମ୍ ସେ କମ୍ ବ୍ୟବହାର, ଜୈବିକ ଚାଷ ଆଉ ଚାଷୀମାନଙ୍କୁ ଠିକ୍ ସମୟଥି ସୂଚନା ଦେବାର ଜରିଏ ପଞ୍ଚାୟତ ସ୍ତର ଜନଭାଗିଦାରିତାକେ ସଶକ୍ତ କରବାରଟା ଏ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଏ ଅଭିଯାନ ଏବେ 30 ତକ ଚାଲବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ।
ରାୟଗଡ଼ା ରେଲ ଡିଭିଜନ ଆସ୍ଥାନୁ କାର୍ଯ୍ୟକ୍ରମ ହୋଇଛି। ଏହି ନୂଆ ଡିଭିଜନ ଅଧୀନତି କୋରାପୁଟ, ସିଙ୍ଗାପୁର ରୋଡ, କିରନ୍ଦୁଲ, ଗୁଣପୁର ଆର୍ ପାର୍ଲା ସହିତ ଦକ୍ଷିଣ ଓଡ଼ିଶାର ଅଲଗା କେତେଟା ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକେ ସାମିଲ କରାଯାଇଛି। ରାୟଗଡ଼ା ଡିଭିଜନ ଅଧୀନତି 696 କିଲୋମିଟର ରେଲ ପଥ ରହିଛି। 600 ଅଧିକ ଅଧିକାରୀ ଓ ରେଲ କର୍ମଚାରୀ ରାୟଗଡ଼ାନ କାମ କରବେ। ଏ ଡିଭିଜନ 40 ମିଲିୟନ ଟନ୍ରୁ ଅଧିକ ମାଲ ପରିବହନ କରିବା ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କର ସ୍ୱତନ୍ତ୍ର ଲୋକ ଅଦାଲତ ସମାଧାନ ସମାରୋହ 2026 ଏବଂ ଅଗଷ୍ଟ 21, 22 ଆଉ 23 ତାରିଖ ଦିନ ହେବା। ଏଥି ବୈବାହିକ ବିବାଦ, ମୋଟର ଯାନ ଦୁର୍ଘଟଣା, ଚେକ୍ ବାଉନ୍ସ, ଜମି ଅଧିଗ୍ରହଣ ଆର୍ ଶ୍ରମ ବିବାଦ ସହିତ ଅଲଗା ଆପୋଷ ଯୋଗ୍ୟ ମାମଲା ସହମତି ଭିତ୍ତିତି ସମାଧାନ କରାଯିବା। ଇଚ୍ଛୁକ ପକ୍ଷମାନେ ସୁପ୍ରିମକୋର୍ଟଙ୍କର ୱେବସାଇଟ୍ www.sci.gov.in ଥିବା ଗୁଗୁଲ ଫର୍ମ ଭରିକରି ଆବେଦନ କରିପାରିବେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଏବେ 21 ତାରିଖ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟସ୍ତରୀୟ ଯୋଗ ଶିବିର ଆୟୋଜନ ହେବା। ଯୋଗ ମହୋତ୍ସବ ସମିତି, କ୍ରୀଡ଼ା ଆଉ ଯୁବ ବ୍ୟାପାର ବିଭାଗ ତରଫୁ କଳିଙ୍ଗ ଷ୍ଟାଡିୟମଠାରେ ଆଜି ବାବଦ ପ୍ରସ୍ତୁତି ବୈଠକ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଯୋଗ ଦିବସଟି ଉପସ୍ଥିତ ରହିବାର ସହିତ ସବୁ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଓ ପଞ୍ଚାୟତ ସମିତି ସ୍ତରଟି ଯୋଗ ଦିବସ ପାଳନ କରାଯିବ ବୋଲି ବୈଠକଟି ସ୍ଥିର କରାଯାଇଛି। ଅନ୍ତର୍ଜାତୀୟ ଯୋଗ ଦିବସକେ ଜନ ଆନ୍ଦୋଳନ କରାଯିବାର ସହିତ ଅତକାନୁ ଅତକା ଲୋକକୁ ଯୋଗ ସାଙ୍ଗେ ଯୋଡ଼ବା ଲାଗି ବୈଠକଟି ଆଲୋଚନା ହୋଇଛି। ଗୁରସ ଆଉ ସେତୁ ତିଆରି ହେଉଥିବା ଖାଇବାର ଦ୍ରବର ମହତ୍ତ୍ୱ ବାବଦ ଲୋକକୁ ସଚେତନ କରିବା ଲାଗି ଫି ବଛର ଜୁନ୍ 1 ତାରିଖ ବିଶ୍ୱ ଦୁଗ୍ଧ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ତରଫୁ ପହେଲା କରି ଏ ଦିବସ ପାଳନ କରାଯାଇଥିଲା। ଏ ବଛର ବିଶ୍ୱ ଦୁଗ୍ଧ ଦିବସର ପ୍ରସଙ୍ଗ ରହିଛି ମହିଳା ଦୁଗ୍ଧ ଚାଷୀମାନଙ୍କୁ ସମ୍ମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମଟି କହିଛନ୍ତି ବିକଶିତ ଭାରତ ବିକଶିତ ଓଡ଼ିଶା ଲାଗି 2036 ମସିହା ତକ ରାଜ୍ୟ ଗୁରସ ଉତ୍ପାଦନକୁ ଦ୍ୱିଗୁଣା ବଢ଼ାବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ନିର୍ଭୁଲ ଭୋଟର ତାଲିକା ଲାଗି ସମ୍ବଲପୁର ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା SIR ମୂଲ ହୋଇଛି। ଗଲା 30 ତାରିଖରୁ ମୂଲ ହୋଇଥିବା ଏହି ପ୍ରକ୍ରିୟାଟି 948 ଜଣ BLO ଘର ଘର ଯାଇକରି ତଥ୍ୟ ସଂଗ୍ରହ କରିବେ। July 5 ତାରିଖ ଚିଠା ଭୋଟର ତାଲିକା ବାହାରବା। ବରଗଡ଼ ଜିଲ୍ଲାର ଭୋଟର ତାଲିକାଥି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା SIR 2026 ବାବଦ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ବୁଥସ୍ତରୀୟ ଅଧିକାରୀ BLOମାନେ ଘର ଘର ବୁଲିକରି ଭୋଟରମାନଙ୍କୁ ପରିଗଣନା ଫର୍ମକେ ଠିକ୍ ଭାବେ ଭରବାର ଲାଗି ମାର୍ଗଦର୍ଶନ ଦେଉଛନ୍। ସବୁ ପୌରାଞ୍ଚଳରୁ LED ସ୍କ୍ରିନ୍ ଜରିଏ ସଚେତନତାମୂଳକ ଭିଡ଼ିଓ ଆଉ ବାର୍ତ୍ତା ପ୍ରଦର୍ଶନ ସହିତ କମ୍ୟୁନିଟି ରେଡିଓ କେନ୍ଦ୍ର ଜରିଏ SIR ଉପରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଶିବିରଟି 159 ଅଭିଯୋଗ ଆସିଥିଲା। ସେଥିର ଭିତରୁ 20 ସାମୂହିକ ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ବାଲିଖମାର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ହୋଇଥିବା ଶୁଣାଣି ଶିବିରଟି 48 ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ସଦର ମହକୁମା ସଦ୍ଭାବନା ସଭାଗୃହ ହୋଇଥିବା ଶୁଣାଣି ଶିବିରଟି 82 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରିବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଓଡ଼ିଶାର ଖେଲ ପ୍ରତିଭାମାନଙ୍କୁ ମଜବୁତ କରିବା ଲାଗି ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ ଟ୍ରଫି 2026 ଆସ୍ଥାନ ମୂଲ ହୋଇଛି। ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମଠାରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଯୋଗ ଦେଇକରି ଏତେକେ ଉଦ୍ଘାଟନ କରିଛନ୍। 32 କ୍ରୀଡ଼ା ଜିଲ୍ଲାର 14 ବର୍ଷରୁ କମ୍ ବୟସର ବାଲକ ଓ ବାଲିକା ଏଥି ଭାଗ ନେବେ। ସବୁ କ୍ରୀଡ଼ା ଜିଲ୍ଲାକେ ବଲାଙ୍ଗୀର, ସୁନ୍ଦରଗଡ଼, ଭୁବନେଶ୍ୱର ଓ ବ୍ରହ୍ମପୁର 4 ଜୋନ୍ରେ ଭାଗ କରାଯାଇଛି। ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଭାମାନଙ୍କୁ ବିକଶିତ କରିବା ଲାଗି ରାଜ୍ୟ ସରକାରଙ୍କର CM ଟ୍ରଫି 2 ସଂସ୍କରଣ ମୂଲ କରାଯାଇଛି। ଏଟା ଏବେ 7 ତାରିଖ ତକ ଚାଲବା ବୋଲି ଜଣାପଡ଼ିଛି। ରାଜ୍ୟ କାଲବୈଶାଖୀ ଲାଗି ହୋଇଥିବା ବର୍ଷାର ପ୍ରଭାବଟି ତାପମାତ୍ରା ସାମାନ୍ୟ କମିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଭିନ୍ ଭିନ୍ ଜାଗାନ ଏବେ 4 ଦିନ ତକ ବର୍ଷା ଲାଗି ରହିବା। ଏବେ 5 ଦିନ ଭିତରେ ଦିନର ସବୁନୁ ଜହ ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ିବାର ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ଭୁବନେଶ୍ୱରନ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଗଲା 17 ଶିବିରତି 96% ଅଭିଯୋଗ ରହିଛି ସମାଧାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ୍ତି ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଆଇଷ୍ଠାନୁ କାର୍ଯ୍ୟକ୍ରମ ହେଲା ରାୟଗଡ଼ା ରେଲ ଡିଭିଜନ ଆଉ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ନମୁଲ ହେଲା ମୁଖ୍ୟମନ୍ତ୍ରୀ ଟ୍ରଫି 2026। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର, ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଓ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ଓ ମିଆଁମାର ମଧ୍ୟରେ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶର ସମ୍ମତି, ଏକ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବଜାୟ ରଖିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଭାରତ ଓ ଅଷ୍ଟ୍ରେଲିଆ, ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଚାଷ ଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଲା

0: ଜିଲ୍ଲାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ଆଉ ଠିକ୍ ଭାବରେ ପ୍ରୋକ୍ୟୁରମେଣ୍ଟ ହେବ। ଯାହା ଟାର୍ଗେଟ ତାଙ୍କର ଦରକାର ଆମେ ଦେବୁ। ଯାହା ଅସୁବିଧା ଥିଲା ଗୋଦାମ ଫୋଦାମର ଅସୁବିଧା, ଗୋଦାମ ଯେଉଁଠି ଆବଶ୍ୟକ ଅଛି ମଧ୍ୟ ସେଟା ବ୍ୟବସ୍ଥା କରାଯିବ।
1: ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସ୍ଆଇଆର୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ 1639 ଜଣ ବିଏଲ୍ଓ ଓ 164 ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ମେ ମାସ 30 ତାରିଖରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ବୁଲି ମତଦାତାଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି, ଯୋଗ୍ୟ ମତଦାତାଙ୍କ ନାମ ସାମିଲ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ୍ ଦେଇ ଭୋଟର ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଏବଂ ପାରଦର୍ଶୀ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏସ୍ଆଇଆର୍ ସମ୍ପର୍କିତ ଅଧିକ ସୂଚନା ପାଇଁ ଜନସାଧାରଣ 1950 ଟୋଲ୍ ଫ୍ରି ନମ୍ଘରରେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
2: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆମ ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅନାଧିକୃତ ପ୍ରବାସୀ ମୃତ ବ୍ୟକ୍ତି କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ହଟାଇବା। ଚଳିତ ବର୍ଷ ମଇ 30 ତାରିଖରୁ ଜୁନ୍ 28 ଯାଏ ବୁଥ୍ ଲେବୁଲ ଅଫିସର ମାନେ ଘରକୁ ଘର ପରିଦର୍ଶନ କରିବେ। ବିଏଲ୍ଓ ଆପଣଙ୍କୁ 2 ଏନୋମୁଲେସନ ଫର୍ମ ବା ପରିଗଣନା ଫର୍ମ ଦେବେ। ଆପଣଙ୍କୁ ଫର୍ମ ପୂରଣ କରିବାରେ ବୁଥ୍ ଲେବୁଲ ଅଫିସର ମାନେ ସାହାଯ୍ୟ ମଧ୍ୟ କରିବେ। 2 ଫର୍ମ ପୂରଣ ହୋଇସାରିବା ପରେ ବିଏଲ୍ଓ ଆପଣଙ୍କ ଠାରୁ ଗୋଟିଏ ଫର୍ମ ସଂଗ୍ରହ କରିବେ ଏବଂ ଆର ଫର୍ମରେ ଦସ୍ତଖତ ସହ ପ୍ରାପ୍ତି ସ୍ୱୀକାର କରି ଆପଣଙ୍କୁ ଦେବେ। ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ କାର୍ଯ୍ୟରେ 1639 ଜଣ ବିଏଲ୍ଓ ଓ 164 ଜଣ ବିଏଲ୍ଓ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଏହାପରେ 5 ଜୁଲାଇ 2026 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଯଦି ସେଥିରେ କାହାର ଆପତ୍ତି ଥାଏ ତେବେ 5 ଜୁଲାଇ 2026 4 ଅଗଷ୍ଟ 2026 ଭିତରେ ଦାବି କିମ୍ବା ଆପତ୍ତି ଦାଖଲ କରିପାରିବେ। 5 ଜୁଲାଇ 2026 2 ସେପ୍ଟେମ୍ବର 2026 ମଧ୍ୟରେ ଆପତ୍ତିର ସମାଧାନ କରାଯିବ। ଏହାପରେ 6 ସେପ୍ଟେମ୍ବର 2026 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ।
1: ଜିଲ୍ଲାର ଅନୁସୂଚିତ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଜନଭାଗିଦାରୀ ଅଭିଯାନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ମେ 18 ରୁ 25 ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ସୁକିନ୍ଦା, ଦାନଗଦୀ, କୋରେଇ, ଧର୍ମଶାଳା ଓ ବଡ଼ଚଣା ବ୍ଲକର ଜନଜାତି ଅଞ୍ଚଳଗୁଡ଼ିକରେ ସାଚୁରେସନ୍ କ୍ୟାମ୍ପ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବେଲୋହାରି ଗ୍ରାମର ସ୍ୱର୍ଗତ ବାବୁଲି ଜାମୁଦାଙ୍କ ପରିବାର ପକ୍ଷରୁ ଅଙ୍ଗଦାନ କରାଯାଇ ମାନବତାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରାଯାଇଛି। ମସ୍ତିଷ୍କ ମୃତ୍ୟୁ ପରେ ତାଙ୍କର ଅଙ୍ଗଦାନ ସମାଜକୁ ସହାନୁଭୂତି ଓ ପରୋପକାରର ବାର୍ତ୍ତା ଦେଇଛି। ତାଙ୍କର ଏହି ମହତ୍ କାର୍ଯ୍ୟକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସ୍ୱପନ କୁମାର ନନ୍ଦ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯାଜପୁର ଜିଲ୍ଲାର ବ୍ୟାସନଗରସ୍ଥିତ ରାଜୀବ ଗାନ୍ଧି ଷ୍ଟାଡିୟମକୁ ଆଧୁନିକ ରୂପ ଦେବା ପାଇଁ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ କଲ୍ୟାଣ, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆକାଶ ଦାସ ନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରାୟ 35 ଲକ୍ଷ ଟଙ୍କା ବ୍ୟୟରେ ଷ୍ଟାଡିୟମକୁ ଏକ ମଡେଲ କ୍ରୀଡ଼ା କେନ୍ଦ୍ରରେ ପରିଣତ କରାଯିବ ବୋଲି ସୂଚନା ମିଳିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
3: କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେଗୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

ଜୁହାର। ଆନ୍ତର୍ଜାତୀୟ ପିତାମାତା ଦିବସ ଉଦେ ବିଶ୍ୱର ସବୁ ମା ବାପାମାନଙ୍କୁ ମୋର ଜୁହାର। ତାର୍ ସାଙ୍ଗେ ଆଜ୍ ହେଉଛି ବିଶ୍ୱ ଦୁଗ୍ଧ ଦିବସ। ଆଉ ଆମେ ଜାଣିଛୁ ଗୁରସ୍ଟା ଯେତେବେଳେ ଆମେ ଜନ୍ମ ହେଉଛେ ଛୁଆଟି ସେତ୍କି ଦିନୁ ତାର୍ ପହଲା ଖାଦ୍ୟ ହେଉଛି ଗୁରସ୍। ଆମର ମୋର ଜୀବନ ଜୀବାଠାନୁ ମରଣ ଯାଏ ଗୁରସ୍ ଗୋଟେ ମୁଖ୍ୟ ଭୂମିକା ଗ୍ରହଣ କରିଅଛି। ଆଉ ଯେନ୍ ଚାଷୀ ଭାଇ

0: ମାନେ ଦୁଗ୍ଧ ଉତ୍ପାଦନ କରୁଛନ୍, ସେମାନଙ୍କର ଲାଗି ଆମର ଆଡ଼ୁ ବହୁତ ବହୁତ ଶୁଭେଚ୍ଛା। ଆସୁନ୍ ଆକାଶବାଣୀ କୁସଂସାର କାର୍ଯ୍ୟକ୍ରମ ଡାଏଲ ନମ୍ବର କୁସଂସାରକେ ମୁଇଁ ଆପଣମାନଙ୍କୁ ସ୍ୱାଗତ କରୁଛେ। ମୁଇଁ ଲୋକନାଥ ନାକ, ଆସୁନ୍ ପହଲା କଲ୍ ନେଇଯିମା।
1: ହ୍ୟାଲୋ
0: ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର। ଡାଏଲ ନମ୍ବର କୃଷନ ସାର କେ ଆପଣଙ୍କୁ ସ୍ୱାଗତ କରୁଛେ। ଆପଣଙ୍କର ପରିଚୟ ଟିକେ ଦେବେ?
1: ହଁ ଆଜ୍ଞା, ମୁଁ ମୁରଲୀ ବେର କହୁଥିଲି, ଗ୍ରାମ ପରେ ବରଡୋଲ ଜିଲ୍ଲା ବରଗଡ଼।
0: ବରଡୋଲ କହୁଥିଲେ ଆଜ୍ଞା?
1: ଆଜ୍ଞା।
0: ଆଉ କେନ୍ତା ଅଛନ୍ କହୁନ ଆଜ୍ଞା?
1: ବହୁତ ଭଲ ଅଛେ ଆଜ୍ଞା, ଆପଣ ମାନେ କେନ୍ତା ଅଛନ୍?
0: ଆମେ ବଢ଼ିଆ ଅଛୁ ଆଜ୍ଞା। ଆଉ ମୁରଲୀ ଆଜ୍ଞା କାଣା କରସନ୍ ଆଜ୍ଞା?
1: ବୁଣାବୁଣି କରସନ୍ ଆଜ୍ଞା, ସମ୍ବଲପୁରୀ ଶାଢ଼ୀ।
0: ସମ୍ବଲପୁରୀ ଶାଢ଼ୀ ବୁଣାବୁଣି କରସନ୍? ନାଇଁ, ଏଇଟା କେତେ ବର୍ଷ ହେଲା ବୁଣାବୁଣି କରୁଛନ୍?
1: ଆଜ୍ଞା,
0: କେତେ ବର୍ଷ ହେଲା ବୁଣାବୁଣି କରୁଛନ୍? ଛତିଶ ବର୍ଷ ହେଲା ନାଇଁ ବୋଲେ ଆପଣ ଆରମ୍ଭ ଏଇଟା ପହିଲା କରୁଛନ୍ତି କି ସେ ବାବଜା ମଲରୁ ବୁନାବୁନି ଚାଲିଛି? ଏଇଟା ବୁନାବୁନି ହଁ। ଇତାର ବାହାନିଆର କାଁ କାଁ କାମ କରୁଛନ୍ ଆଜ୍ଞା?
1: ବାହାନିଆ ତ କିଛି କାମ ବୋଲେ ଏନ୍ତା ଧାନ ଟିକେ ଅଧା ଏକର ହେଇଅଛି, ଇଏ ଭାଇ କରୁଛି, ଆମେ ବି କରୁଥିଲୁ, ଖାଲି ଇଆଡ଼େ କରୁଛେ।
0: ଇଆଡ଼େ ଗୋଟିଏ ଗୋଟିଏ
1: ମାନେ ଗୁଡ଼ାକୁ ଯୋଗେଇଛେ, ତାମାନେ ଆମ ଆମ ଗଛ, ପଣସ ଗଛ, ମୁନଗା ଗଛ,
0: ତାପରେ ସବୁ ଓ ଇ ବୁନାକଟା କରୁଛନ୍, ଇଆଡ଼େ ଚାଷବାସ କରୁଛନ୍, ତାପରେ ବାଙ୍ଗନ ଗଛ କହୁଥିଲେ, ଆମର ବିଭିନ୍ନ ଫଲ ଚାଷ ମାନେ କରୁଛନ୍ ବୋଲି କହିଲେ। ଜଣେ ମନୁଷ୍ୟ କେମିତି କିରି ସବୁ ସମ୍ଭଳୁଛନ୍ ଆଜ୍ଞା? ଆଉ ଚାଷବାସ ବତର ସତର କଲେ ନ ଆମର ବର୍ଷା ଦିନେ ଚାଷ ଲାଗି? ହଁ ଦେଖୁନ୍ ଆଜ୍ଞା, ଧୁକା ଗଡ଼ି ସମିହା ପଲେ ଆସିଲାନ କି ନାଇଁ ଆଜ୍ଞା? ହଁ, ଆଉ ଧାନ ଚାଷଟା ଯେନ୍ କରୁଛନ୍, ଏଇଟା ଆପଣ ଆମର ସେ ଆମର ପୁରାଣ ପଦ୍ଧତିରେ କରୁଛନ୍, ଆମର ପୁରୁଣା ପଦ୍ଧତିରେ କରୁଛନ୍ କି ଆଧୁନିକ ପଦ୍ଧତିରେ କରୁଛନ୍? ଆଉ ଶୁଣନ୍ତୁ ଆଜ୍ଞା, ମୁରଲୀ ଆଜ୍ଞା, ଆମେ ଫେର କଥା ହେମା। ଆମେ ଆମେ ଇ ଆମର କାର୍ଯ୍ୟକ୍ରମର ଯେନ୍ତା ବେଶୀ ଶ୍ରୋତା ଯୋଡ଼ି ହେଇପାରିବେ ଆମେ ସେଥିଲାଗି ଚେଷ୍ଟା କରୁଛୁ। ହଁ, ଆଉ ଆପଣଙ୍କୁ ଆପଣ ଆମକୁ ଫୋନ୍ କରିଥିବା ଲାଗି ଆକାଶବାଣୀ କୁସଂସାର ଡାଏଲ ନମ୍ବର କୁସଂସାର ଆଡ଼ୁ ବହୁତ ବହୁତ ଧନ୍ୟବାଦ। ଆମେ ଦୁଇ ନମ୍ବର କଲର୍ କେ ଆମେ କଥା ହେବା ତାଙ୍କ ସାଙ୍ଗେ ନାଇଁ। ଜୁହାର ଆଜ୍ଞା, ଜୁହାର। ହ୍ୟାଲୋ, ଜୁହାର ଆଜ୍ଞା, ଜୁହାର। କିଏ କହୁଥିଲେ ଆଜ୍ଞା? ନୀଳାଞ୍ଚଳ ବଲାଙ୍ଗୀର ଜିଲ୍ଲାରେ। କେନ୍ ଜାଗାରୁ କହୁଥିଲେ ଆଜ୍ଞା? ତାଲଗଜ ଗ୍ରାମ ନାଇଁ ଆଜ୍ଞା? ଏଇଟା କେନ୍ ଆଡ଼େ ଅଛି ଆଜ୍ଞା? କେନ୍ ବ୍ଲକ ଆଜ୍ଞା? ଏଇଟା ଆପଣ କାଣ କରସନ୍ ଆଜ୍ଞା? ଚାଷ ବାହାନିଆର କାଣା କାଣା କରୁଛନ୍ ଆଜ୍ଞା?
1: ଚାଷ ବାହାନିଆ ବୋଲେ କାଣା କର୍ମା ଭାଇ, ଏସଙ୍ଗା ତ ଠିକ୍ ଠାକ୍ ଅଛେ। ଏଛେନ୍ ମେନ୍ଟା ହଉଛେ କାଣା କହସନ୍ କି, ଇଟା ଏଛେନ୍ ଆମ୍ବର ଦିନ, ଆର୍ ଆମ୍ବ ବୋଲେ ତୁମେ ପଡ଼ୁଛି, ଆମ୍ବ ତ ବର୍ତ୍ତମାନ ଅନେକ ଯଦି ଦେଶୀ ଆମ୍ବ ବାହାରିଗଲା ତା ଆମକୁ ବର୍ତ୍ତମାନ ବିକିବାକୁ ପଡ଼ୁଛେ, ଆଉ ତା ଦେଖି ବଜାର ଫଜାର ନେଇକିରି ଅନେକ ଏନ୍ତା ଧଳାବାଡ଼ି ଚାଲିଛେ। ଆର୍ ଯେନ୍ତା ନିତିଦାନ ଯେନ୍ତା ଜୀବନ କାମ ବସନ୍, ପେଟକେ ପୋଷା ହେଲା ସେନ୍ତା ପେଟକେ ପୋଷା ଚାଲିଛେ, ଆର୍ କାଁ କର୍ମା ସାର୍।
0: କେତେ ଆମ୍ବ ଗଛ ଲଗେଇଛନ୍ ଆଜ୍ଞା?
1: ଆମ୍ବ ଗଛ ଆମ ତିନିଟା ଆମ୍ବ ଗଛ ଅଛି।
0: ତିନିଟା ଆମ୍ବ ନାଇଁ,
1: ଗୋଟେ ହଉଛେ ତିର୍କେଲ ଆମ୍ବ ବସନ୍, ଗୋଟେ କଲମି ଆମ୍ବ ବସନ୍, ଆର୍ ଆର୍ ଗୋଟେ ସେ କାଁ ବଡ଼ ବଡ଼ ଆମ୍ବ ଯେନ୍ ବସନ୍, ଦୁଇଟା କେ ଯେନ୍ କେଜି ଅଛି କି ତିନିଟା କେ କେଜି ଅଛି ବଡ଼ ବଡ଼, ହେନ୍ତା ଆସନ୍ ମିଶିକି ତିନିଟା ଗଛ ଅଛି
0: ବୋଲେ ଖାଲି
1: କଲମି ଆମ୍ବଟା ନେଇ ପାଚବାଟା, ଆର୍ ଥିଲା ସେ ତିର୍କେଲ ଆମ୍ବ ଯେନ୍ଟା ବସନ୍ ସେ ଟିକେ ମିଡିୟମ ସାଇଜ୍ ଆମ୍ବ ମାନେ ପାଚଲା, ତାର ବଡ଼ ବଡ଼ ଆମ୍ବ ଟିକେ ନେଇ ପାଚବାଟା
0: ବୋଲେ ଖାଇବାର୍ ଲାଗି ଖାଲି ଲଗେଇଛନ୍ ନାଇଁ କେଁ?
1: ଖାଇବାର ବାହାରେ ବି ଏଇଟା ସବୁ ଆମେ ଖାଇପାରମା, ଏନ୍ତା ଆଜ୍ଞା ତିନି ତିନିଟା ଗଛରେ ଆମେ ତ ଖାଇଲା ବୋଲି ମାସ ହେବେ, ତାର ବାହାରେ କିଛି କିଛି ବିକା ବିକି ଚାଲିଛି କି ଅନେକ ଲୋକ ବର୍ତ୍ତମାନ ତ ଗୋଟେ ଯଦି ଗୋଷ୍ଠୀ ଥିବା ତାର ସେ ଗୋଷ୍ଠୀ ସମସ୍ତେ ତ ବର୍ତ୍ତମାନ ରୁଇବାକେ ସମସ୍ତେ ଏଇଟା କରିବେ।
0: ଯାହା ହଉ ଆଜ୍ଞା, ଆପଣ ଏଜ୍ ଆପଣ ଆମର ଡାଏଲ ନମ୍ବର କୃଷ୍ଣ ସାଙ୍ଗେ ଫୋନ କରିଥିବାର ଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ମତାମତ ଆମେ କାର୍ଯ୍ୟକ୍ରମ ମୁଖ୍ୟଙ୍କୁ ଜଣେଇ ଦେଉଛୁ କାର୍ଯ୍ୟକ୍ରମ ମାଧ୍ୟମରେ। ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆମର ସାଙ୍ଗେ ଯୋଡ଼ି ହେଇଥିବାର ଲାଗି। ଆସୁନ୍ ଗୀତ୍ଟେ ଶୁନ୍ମା। ଇ ଗୀତ୍କେ ଗାଇଛନ୍ କମଲ କୁମାରୀ ବେହେରା ଆଉ ଲେଖିଛନ୍ ମିତ୍ରଭାନୁ ଗମତିଆ।

0: ହ୍ୟାଲୋ
1: ହ୍ୟାଲୋ
0: ଡାଏଲ ନମ୍ବର କୃଷନ ସାର୍ କେ ଆପଣଙ୍କୁ ସ୍ୱାଗତ। କିଏ କହୁଥିଲେ ଆଜ୍ଞା?
1: ରାଜେନ୍ଦ୍ର ଭାଇ କହୁଛି। ଆପଣ
0: ଆଉ କେନ୍ତା ଅଛନ୍ ଆଜ୍ଞା? ଆଉ ଗାଁ ଆଡ଼େ ହାଲ ଚାଲ ସବୁ ଠିକ ତ? ଆଉ ଚାଷ ବାଡ଼ି କେନ୍ତା କେନ୍ତା? ସଂକଲା ବୁଟଲା ଯେ କରି ସାରିଲେ ନ? ଦେଖୁନ୍ ଟିକେ, ଆମ ଧୁକା ଗଡ୍ଡି ସମିଆ ଆସିଗଲାନ, ଏତେ ଖରାପ ପଲେଇ ଯିବା, ଦେଖୁନ୍ ଦେଖୁନ୍ ନାଇ କେଁ। ଆଉ ଘରେ କେନ୍ତା କେନ୍ତା ଅଛନ୍ ସମସ୍ତେ? ଆମେ ସମସ୍ତେ ଭଲ ଅଛୁ ଆଜ୍ଞା। ଆଜ୍ଞା, ହଁ, ଆମେ ଆଗରୁ କାର୍ଯ୍ୟକ୍ରମ ଆରମ୍ଭରେ ବି ସବୁ ଶ୍ରୋତାମାନଙ୍କୁ ଆମେ ଶୁଭେଚ୍ଛା ଜଣେଇ ସାରିଛୁ, ଆଉ ଆପଣଙ୍କୁ ବି ଆନ୍ତର୍ଜାତିକ ପିତାମାତା ଦିବସର ଶୁଭେଚ୍ଛା ଆଉ ବିଶ୍ୱ ଦୁଗ୍ଧ ଦିବସର ଶୁଭେଚ୍ଛା ଆଜ୍ଞା। ଆଉ ଆଉ କାଣା କହୁନ ଆଜ୍ଞା? ଆଉ ଏଥର କେନ୍ତା ଧାନ ଚାଷ ଭଲ ହେଇଛେ ତ? ଠିକ୍ ଠାକ୍ ଉତିରିବା ନାଇଁ କେଁ? କେତେ ଚାଷ କରସନ୍ ଆଜ୍ଞା? କେତେ ଚାଷ କରସନ୍? ସତେ କେଁ? ହଁ, ଆଉ ପନିପରିବା ଚାଷ କାଣା କାଣା କରୁଛନ୍ ଆଜ୍ଞା? ପନିପରିବା ଚାଷ କାଣା କାଣା କରୁଛନ୍? କୁନ୍ଦୁରୁ କୁନ୍ଦୁରୁ କେତେ ଜଗେଇଛନ୍? ଆପଣଙ୍କର ଆଡ଼େ ବଜାର କେନ୍ଟା ଆଜ୍ଞା? ଆଜ୍ଞା, ଆଉ ଆଜ୍ଞା ଆମେ ଆମର ସାଙ୍ଗେ ଯୋଡ଼ି ହେଇଥିବା ଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଦୁଇ ନମ୍ବର କଲର୍ ସାଙ୍ଗେ ଫିର୍ କଥା ହେମା, ବେଶୀ ଶ୍ରୋତାମାନଙ୍କ ସହିତ ଆମ ସାଙ୍ଗେ ଯୋଡ଼ି ହେବି ସେଥିଲାଗି ଆମେ ଟିକେ ଚେଷ୍ଟା କରିବୁ ଆଜ୍ଞା। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ହ୍ୟାଲୋ, ଡାଏଲ ନମ୍ବର କୃଷନ ସାର୍ କେ ଆପଣଙ୍କୁ ସ୍ୱାଗତ। କିଏ କହୁଥିଲେ ଆଜ୍ଞା? ଜୁହାର ଆଜ୍ଞା, କିଏ କହୁଥିଲେ ଆଜ୍ଞା?
2: ମୁଁ ସୋହଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ଫଣ୍ଡି ଭାୟା ବିଜେପୁର ଜିଲ୍ଲା ବର୍ଗରୁ ଆଜ୍ଞା।
0: ହଁ, ଆଉ ଭଲ ଅଛନ୍ ଆଜ୍ଞା?
2: ମୁଁ ତ ବଢିଆ ଚାହେଁ, ଏକଦମ ବଢିଆ ଚାହେଁ। ଆପଣ ମାନେ କେନ୍ତା ଅଛନ୍ ଆଜ୍ଞା?
0: ଆମେ ବି ବଢିଆ ଅଛୁ ଆଜ୍ଞା,
2: ଧନ୍ୟବାଦ ଆଜ୍ଞା।
0: ହଁ, ଆଉ କାଣ କରୁଛନ୍ ଆଜ୍ଞା? ଆପଣ
2: ଚାଷ କାମ ତ କରୁଛନ୍ ଆଜ୍ଞା? ଚାଷୀ ଲୋକ ଚାଷ କାମ କର୍ମା।
0: ହଁ ହଁ,
2: ସାଙ୍ଗେ ରେଡ଼ିଓ ଶୁଣବାର ତ କାମ ଆଜ୍ଞା, ଯେ ଆମର କୃଷି ସଂସ୍ଥା ହଉଛି ମେନ୍ ପ୍ରୋଗ୍ରାମ ଆମର।
0: ଆମର ଏଇ ପ୍ରୋଗ୍ରାମଟା ଭଲ ଲାଗୁଛି ଆଜ୍ଞା,
2: ବହୁତ ବଢିଆ ଲାଗୁଛି ଆଜ୍ଞା। ଖାଲି ଗୋଟେ କଥାଟେ କହିମି ଆଜ୍ଞା, ଶ୍ରୋତା ମାନଙ୍କର ସାଙ୍ଗେ
0: ଆପଣଙ୍କର ମତାମତ କେ, ଆପଣଙ୍କର ସୁଚିନ୍ତିତ ମତାମତ କେ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଯିଏ କାର୍ଯ୍ୟକ୍ରମ ମୁଖ୍ୟ ଅଛନ୍ ତାଙ୍କୁ ଆମେ ଜଣେଇ ଦଉଛୁ ଆଜ୍ଞା।
2: ଆଜ୍ଞା, ଏଇ ଜାଗାରେ ଗୋଟେ କଥା କହିମି ଆଜ୍ଞା, ଦେଖୁନ ଆଜ୍ଞା, ଆମେ ପୁରୁଣା ଶ୍ରୋତା ଆଜ୍ଞା, ଆମେ 92-94 ସାନ ରେଡ଼ିଓ ଶୁଣିଲେ ଆସୁଛୁ
0: ଆଜ୍ଞା।
2: ଆଉ ଆପଣ ଧରୁନ୍ ଯେନ୍ ଗୋଟେ ଆମେ ମତାମତ ଦେଲେ ଆଜ୍ଞା, କାଣା କରସନ୍ ଆପଣ କହିବେ ଆମକୁ? ଇଆଡ଼େ ଗୋଟେ ଆମକୁ ଆଶ୍ୱାସନା ଦେବି, ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାମୁ, କିନ୍ତୁ ସେଟା ଆଜ୍ଞା ମୋର ହିସାବରେ ସେଟା ପୁରା ହଉଥିବାର କଥା, ନାଇଁ ହେଇପାରବାର କି ଆଜ୍ଞା? କେତେଟା ଜିନିଷ ଆମେ କେତେ ଦିନ କହିଦେଲେ ଆସୁଛେ ସେ ଜିନିଷ, ଆପଣ
0: ଆମେ ଯେତେବେଳେ ଗୋଟେ କାର୍ଯ୍ୟକ୍ରମଟି ପ୍ରସ୍ତୁତ କରାହଉଛି ଆଜ୍ଞା, ସେଥିଲାଗି ବହୁତ ପୂର୍ବ ପ୍ରସ୍ତୁତି ଦରକାର ଅଛି। ତାର୍ ଲାଗି ବିଭିନ୍ନ ସମସ୍ୟା ଗୁଡ଼ିକର ବି ରହୁଛେ, ସେ ସମସ୍ୟାର ସମାଧାନ ଲାଗି, ଆଉ ସେ ସମସ୍ୟାର ସମାଧାନ ଲାଗି ସମୟ ବି ନେସୁ ଆଜ୍ଞା। ଆମେ ଇଆଡ଼େ ଶ୍ରୋତାବନ୍ଧୁମାନଙ୍କର ମତାମତକେ ଧ୍ୟାନ ଦେବାର ସାଙ୍ଗେ ସାଙ୍ଗେ କାର୍ଯ୍ୟକ୍ରମ କେନ୍ଦ୍ରିକରି ହେଇପାରବା, କେନ୍ କେନ୍ ସମସ୍ୟା ରହୁଛି ସେଟାକେ ବି ଆମେ ଧ୍ୟାନ ଦେଉଛୁ, ସେଥିଲାଗି ସମୟ ଲାଗୁଛି
2: ଆଜ୍ଞା। କିନ୍ତୁ କାଣା କି ପ୍ରୋଗ୍ରାମଟା ସେ ଉପରେ ଟିକେ ଧ୍ୟାନ ଟିକେ ଦୃଷ୍ଟି ଦେଲେ ଆମର ଶ୍ରୋତା ମାନେ ସବୁ ଉପକୃତ ହେଇପାରୁ ଆଜ୍ଞା।
0: ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଆପଣ ଏଥିରେ ଏ ବାବଦ ମତାମତ ଦେଇଥିବାର ଲାଗି
2: ଧନ୍ୟବାଦ ଆଜ୍ଞା। ରୋଜା ଜୁହାର।
0: ଜୁହାର ଆଜ୍ଞା।

0: हेलो,
1: हेलो
0: डायल नंबर क्वेश्चन सर के आपन को स्वागत करू छु। जुहार केन को दिल आ
1: गया?
0: हां दादा, मैं बरगढ़ कटापल्ली सन्न प्रभा कर कहू छु। हां सन्न प्रभा, डायल नंबर क्वेश्चन के फिर थरे स्वागत करू छु। आ केंदा होसन को? हां
1: धन्यवाद दादा, मैं भल छु। आ आज दुग्ध दुग्ध चाषी मान कर जन उन्नति लय, महिला दुग्ध चाषी मान कर लय तांकर उन्नति लय आज से दिवस पालन हो छे। तो आ हमर कृषि संस्था समस्त को शुभेच्छा अभिनंदन जनन छे।
0: आपन कर शुभेच्छा हमें कार्यक्रम में समस्त को फेर थरे जण जो छु, आ आपन को भी
1: धन्यवाद दादा।
0: आ गाय गुआ रखी छु ना? गे
1: नाही दादा, गाय तो ना रखी वर्तमान, आगरु तो रखी थी। हमें बहुत गाय बलर रखी थी, जमी चाष हो थिला। तो ए बहुत बरस है, बड़ बापा मान मोर बापा मान समस्त कर चाष बाड़ी, तो रखी थे बहुत गाय गोर थे। तो कत बरस है ना रखी आजा, सब किस उठा दे चाष करवार के किए ना, भाई मैने काम कले चाकरी कले, तो यह तो सब चाष जमी लगे देचु दादा। तो चाष निजे भी ना करवा,
0: ଆପଣଙ୍କୁ
1: କେନ୍ କାର୍ଯ୍ୟକ୍ରମ ବେଲେ ନାଇଁ ଦାଦା, ସବୁ କାର୍ଯ୍ୟକ୍ରମ ଭଲ ଅଛି, କେନ୍ଟା ଗୁଟେ ନୁହେଁ। ଯେଉଁଟାକି ଆକାଶବାଣୀ ଗୁଟେ, ଆମେ ସମସ୍ତେ ଆକାଶବାଣୀ କରିବା, ଆଉ ଆକାଶବାଣୀ ଆମର ମା ତା ଛୁଆ ମାନେ ମାର ସବୁ ଛୁଆ ତାହାକି ସବୁ ଭଲ ଅଛି, ଯେନ୍ତା ହେନ୍ତା ଆମକୁ ବି ତାର ସବୁ କାର୍ଯ୍ୟକ୍ରମ ଭଲ ଭଲ ଲାଗୁଛି। ସବୁ ଶିକ୍ଷଣୀୟ ହଉଛି ତାର, ଯାହା ଆମ ତାର ଧର୍ମ ଅଛି, ଶିକ୍ଷା ସୂଚନା ମନୋରଞ୍ଜନ, ତ ସବୁ ତାର ଠିକ ସେ କରୁଛେ, ଦଉଛେ ଆମକୁ ସବୁ ଶିକ୍ଷା ଦଉଛେ, ଆମେ ପାଉଛେ ସବୁ ଶିକ୍ଷା ତାନୁ। ତାପରେ ଆମର ମନୋରଞ୍ଜନ ବି ସେ ଦଉଛେ, ସୂଚନା ଦଉଛେ, ସବୁ କାର୍ଯ୍ୟକ୍ରମ ଭଲ ଲାଗୁଛି ଦାଦା।
0: ଆପଣ ମାନଙ୍କର ଲାଗି ଆମର ଆକାଶବାଣୀ ଆଉ ଆକାଶବାଣୀ ଆପଣଙ୍କର ମତାମତ କେ ନେଇକିରି ସଦାବେଳେ ଚାଲିଛେ। ଯାହା ହଉ ଆଜ୍ଞା, ଆଜ୍ ଆପଣଙ୍କୁ ଆପଣ ଆମକୁ ଫୋନ୍ କରିଥିବାର ଲାଗି ଆକାଶବାଣୀ କୁଶନ ସାର୍ ଆଡ଼ୁ ବହୁତ ବହୁତ ଧନ୍ୟବାଦ। ଆମେ ଫିର୍ ଆଉ ଜଣେ କଲର୍ ଆମକୁ ଡାକିଛନ୍, ତାଙ୍କର ସାଙ୍ଗେ ବି କଥା ହେବା। ଆଜ୍ଞା ହ୍ୟାଲୋ,
2: ହ୍ୟାଲୋ,
0: ଡାଏଲ ନମ୍ବର କୁଶନ ସାର୍ ଆପଣଙ୍କୁ ସ୍ୱାଗତ କରୁଛେ। କିଏ କହୁଥିଲେ? ଆଜ୍ଞା କେନ୍ କହୁଥିଲେ? ଆଜ୍ଞା ହଁ, ଆଉ ଆପଣଙ୍କର ବୟସ କେତେ ହେବ ଆଜ୍ଞା? ପୁରା
2: ନାଗେନପାଲି
0: କ୍ୟାଁ ଥିଲି ପ୍ରସିଦ୍ଧ ଆଜ୍ଞା? ନାଗେନପାଲି ର ସ୍ୱତନ୍ତ୍ରତା କାଣ ଅଛି ଆଜ୍ଞା? ହ୍ୟାଲୋ, ନାଗେନପାଲିର କାଣା ସ୍ୱତନ୍ତ୍ରତା ଅଛି? ନାଗେନପାଲିରେ କାଣା ଗୋଟେ ଅକିଲିଆ ଜିନିଷ ମିଳୁଛି? ନାଗେନପାଲି କାଁ ଥିଲି ପ୍ରସିଦ୍ଧ ବୋଲଛେ? ଆଜ୍ଞା ହଁ, ଆମେ ଯିବୁ ନା ଆଜ୍ଞା?
2: ଅକିଲିଆ ଜିନିଷ ନାଗେନପାଲି ଆଗରୁ ଏଠାନା ମାନେ ବୁଢା ମାନେ ନାଗେନପାଲି ବୋଲି ନାଁଟା ଦେଇନି ସେଠି।
0: ଆଜ୍ଞା ଆଜ୍ଞା
2: ବୁଝିଲେ, ନାଗେନପାଲି ବହୁତ ଏକଦମ ଏଟା। ଆର ଅକିଲିଆ ଜିନିଷ ମାନେ କାଣା ଆଜ୍ଞା, ପଢା ଲେଖା ଲାଗି କି ମନ୍ଦିର ମୁନ୍ଦ୍ରା ଲାଗି?
0: ଆଚ୍ଛା ଆପଣ କରସନ ନା ଆଜ୍ଞା?
2: ପଢାପଢିରେ କେନ୍ତା ବିକାଶ ଖୁଲିଲା ଅଛେ
0: ଆଜ୍ଞା,
2: ମନ୍ଦିର ମାନେ ଅଛେ
0: ଆଜ୍ଞା,
2: ଗାଁର ଏଟା ଅଛେ ଗୁଡାକ ଅଛେ।
0: କେତେ ବଡ଼ ଗାଁଟି ଆଜ୍ଞା ନାଗେନପାଲିଟା?
2: ନାଗେନପାଲି ଚାରିଟା ୱାର୍ଡ଼ର ଗାଁ ଆଜ୍ଞା,
0: ଚାରିଟା ୱାର୍ଡ଼ର ଗାଁ ନାଇଁ କେ? ହଁ ଆଚ୍ଛା, ନାଗେନପାଲିରେ ଚାଷ ବାଡ଼ି କାଣା କାଣା ହେସି ଆଜ୍ଞା?
2: ନାଗେନପାଲି
0: ଚାଷ ବାଡ଼ି କାଣା କାଣା ହେସି ଆଜ୍ଞା? କାଁ କାଁ ଚାଷ ବେଶୀ କରସନ ନାଗେନପାଲି?
2: ନାଗେନପାଲି ନ ଆଜ୍ଞା ଦେଖନ୍, ମାଷ୍ଟର ମାନେ ବି ଅଛନ୍, ରେଲ ଡ୍ରାଇଭର ବି ଅଛନ୍, ରେଲର ବି ଅଛନ୍, ମାନେ ଟ୍ରାକମ୍ୟାନ ମାନେ, ୱାଟର ସପ୍ଲାଇ ମାନେ, ମାଷ୍ଟର ମାନେ ଅଛନ୍, ଚାଷୀ ମାନେ ବହୁତ ଅଛନ୍।
0: ଯାହା ବିଭିନ୍ନ କ୍ଷେତ୍ରରେ ଆପଣଙ୍କର ଗାଁର ଲୋକମାନେ କାମ କରୁଛନ୍, କି ତୁମେ ଚାଷ ବାଡ଼ିଟା କେନ୍ କେନ୍ ଚାଷ କରୁଛନ୍ ବୋଲି କହୁଥିଲି?
2: ଚାଷଟା ଆଜ୍ଞା ଦେଖୁନ୍, ଏହା ଦେଖା ଖରା ଶାଗ, ନଳତା ଶାଗ, ଫୁଲକୋବି, ବାଇଗନ୍ ବି ବାହାରୁଛେ ସିଜନ୍ କି ଆଜ୍ଞା, ମାଖନ୍ ବି ବାହାରୁଛେ, ଖରା ବି ବାହାରୁଛେ ବହୁତ ବଡ଼ ଖରା, ଅମନ ମରା ବି ଯେନ୍ତା ପଣସ ବି ରୋଗ ରଖିଛନ୍ ଆଜ୍ଞା, ପଣସ ଗଛ ଆମେ ବି ତନ୍ତ୍ରୀ ଯୋଗେଇଛୁ ଖାଇବାର ପିଇବାର ଲାଗି ଆଜ୍ଞା, ଚାଷଟା ବହୁତ କିଛି।
0: ଆପଣ କେଁ ଚାଷ କରୁଛନ୍?
2: ଚାଷ ଲାଗି ମୋର ଆଜ୍ଞା ବିକାଶ ଶିଶୁ ସାମ୍ରାନୁ ନାଗେନପାଲି ଆର ତୋରା ଆର ଆମର ଯେନ୍ ତିରପାଲି ବୋଲି ଗୋଟେ ଅଛି ଆଜ୍ଞା, ବିକାଶ ସାମ୍ରା ବଜାରଟା ହଉଛି ଆଜ୍ଞା
0: ଆଜ୍ଞା,
2: ଆର ଇଥିରେ ପନିପରିବା ସବୁ ରହିଛ
0: ଆଜ୍ଞା। ଯାହା ହଉ ଆଜ୍ଞା, ଆପଣ ଡାଲ ନମ୍ବର କୃଷ୍ଣ ସାର କେ
2: ନାଗେନପାଲିଟା ଆଜ୍ଞା ଶୁଣିଥିବେ ବି ବହୁତ ଉପକାର ଗାଁଟା ଆର ଶାନ୍ତି ଗାଁଟା ଶିକ୍ଷିତ
0: ଆଜ୍ଞା,
2: ଗାଁଟା ଯେତେ କମ ପାଠ ପାସ ପଢ଼ନ୍ତି ଯହ ବି ପଢ଼ନ୍ ଆଜ୍ଞା, ତାଙ୍କର ନା ବଦମାସିଟା ନାହିଁ
0: ଆଜ୍ଞା। ଆପଣ ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବା ଲାଗି ଆକାଶବାଣୀ ଆଡ଼ୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆଉ ଜଣେ କଲର୍ ଅଛନ୍, ତାଙ୍କର ଫୋନ୍ ନମ୍ବର ଫୋନ୍ ରିସିଭ୍ କରମା, ତାଙ୍କ ସହ କଥା ହେମା।
2: ଖୁସି ସନ୍ଧ୍ୟା ନା ହବା ସବୁ ଫକୀର ମନ ପଟନର ଗାନା ଯେ ଆଜି ତ
0: ହଁ ଆଜ୍ଞା,
2: କୁମାରୀ ବେହେରା ସବୁ ଗାନା ତ ତିନ ଥର ଚାର ଥର ଶୁଣବାର ପଡ଼ଲାନ ସକାଳୁ ଆଜ୍ଞା, ଏବେ ଯେ
0: ଆଜି ଶୁଣି ନମା ଆଜ୍ଞା,
2: ଆଜି ଆଜି ଶୁଣବେ ତ ଫକୀର ପଟନାୟକର
0: ହଁ ଆଜ୍ଞା, ହଁ
2: ଶୁଣାଇବ ନା ଆଜ୍ଞା, ବଢ଼ିଆ ହେବାର ବହୁତ ଖୁସିର କଥା ଆଜ୍ଞା, ଠିକ ଅଛି ଆଜ୍ଞା,
0: ଧନ୍ୟବାଦ ଆଜ୍ଞା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
3: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଥିଲେ ଆଜ୍ଞା, କେନୁ କହୁଥିଲେ?
3: ବାନ୍ଦ୍ରାରୁ ଦେବେନ୍ଦ୍ର ସାହୁ କହୁଥିଲି।
0: ହଁ, ଆଉ କେନ୍ତା କେନ୍ତା କହୁନ ଆଜ୍ଞା, ଭଲ ଅଛନ୍ ତ?
3: ହଁ ଭଲ ଅଛୁ। ଆଉ
0: ବାମଡ଼ା ଆଡ଼ର ପାଣି ପାଗ ଇହାଦେ କେନ୍ତା କେନ୍ତା ଅଛେ ଆଜ୍ଞା?
3: ଆପଣ
0: ଆମର କାର୍ଯ୍ୟକ୍ରମ କେ ଫୋନ୍ କରିଥିବା ଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା।

0: କୃଷି ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ମ୍ୟାମାର ରାଷ୍ଟ୍ରପତିଙ୍କର ସାଙ୍ଗେ ରାଷ୍ଟ୍ରପତି ଭବନରୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦ୍ୱିପାକ୍ଷିକ ଆଲୋଚନା ସମୟ ଥି ଦୁଇ ରାଷ୍ଟ୍ରପତି ଭିନ୍ ଭିନ୍ ବୈଶ୍ୱିକ ଆଉ ଆଞ୍ଚଳିକ ବାବଦ ଉପରେ କଲେ ଆଲୋଚନା। ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍। ଆଇବା ଦିନେ ଖାଇବା ତେଲର ଦର ଉପରେ କେନ୍ସି ବିଶେଷ ପ୍ରଭାବ ନାଇଁ ପଡ଼େ ବୋଲି କହିଲେ ଖାଦ୍ୟ ଆଉ ସାଧାରଣ ବଣ୍ଟନ ବିଭାଗର ଯୁଗ୍ମ ସଚିବ ସି ଶିଖା। ଛଅ ମାସ ଆଗନୁ ହେଉଥିବାର ସ୍ୱାକ୍ଷରିତ ହୋଇଥିବାର ଭାରତ ଓମାନ ବ୍ୟାପକ ଆର୍ଥିକ ସହଭାଗିତା ଚୁକ୍ତିନାମା ଆଜି ହୋଇଛି କାର୍ଯ୍ୟକାରୀ। ଏଇଟା ଗୋଟେ ବାଣିଜ୍ୟ ଚୁକ୍ତି ନୁହେଁ, ଏଇଟା ସଭ୍ୟତାଗତ ବିଶ୍ୱାସର ଗୋଟେ ପ୍ରତୀକ କହିଲେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ। ଚାଷ ଜମିକେ ସୁରକ୍ଷିତ ରଖବାର ସହିତ ଚାଷ କାମଥି ଆଧୁନିକ ପଦ୍ଧତି ଅପନାବାର ଉଦ୍ଦେଶ୍ୟ ଆଜିଠାନୁ ସାରା ଦେଶ ମୂଲ ହେଲା କ୍ଷେତ ବଚାଓ ଅଭିଯାନ। ଭୁବନେଶ୍ୱରନୁ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଗଲା 17 ଶିବିରଥି 96% ଅଭିଯୋଗର ହୋଇଛେ ସମାଧାନ। ଓଡ଼ିଶାର ଗୋଟେ ରାଜ୍ୟସଭା ଆସନ୍ତି ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ଆଜିଠାନୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଲ ଡିଭିଜନ। ରୋଡ୍ ନେଟୱାର୍କ କ୍ଷେତ୍ରଥି ସାରା ଓଡ଼ିଶା ସାରା ଦେଶ ସମୃଦ୍ଧ ରାଜ୍ୟ ହେବା ବୋଲି କହିଲେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ଭୁବନେଶ୍ୱର ଲୋକସେବା ଭବନରୁ 50 କୋଟିରୁ ଅଧିକା ଟଙ୍କା ଖର୍ଚ୍ଚାଥି ତିଆରି ହୋଇଥିବାର 48 ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତିର କରିଛନ୍ ସମୀକ୍ଷା। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନୁ ବ୍ରିକ୍ସ ରାଷ୍ଟ୍ର ସମୂହର 2 ବୈଷୟିକ ବୈଠକ ଆଇବା ବୁଧବାର ଦିନ ହେବା ମୂଲ। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡ଼ଭାନ୍ସ 2026ର ବାହାରିଲା ଫଳାଫଲ। ଏ ବଛର 56,883 ଜନ ପରୀକ୍ଷାର୍ଥୀ କରିଛନ୍ ପାସ୍। ଓଡ଼ିଶାର ଖେଲ ପ୍ରତିଭାମାନଙ୍କୁ ମଜବୁତ କରବାର୍ ଲାଗି ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ ଟ୍ରଫି 2026 ଆଜିଠାନୁ ହେଲା ମୂଲ। ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମ୍ଠାରେ ହେଲା ଉଦ୍ଘାଟନ। ଆଇବା 5 ଭିତରେ ଦିନର ସବୁନୁ ଝହ ତାପମାତ୍ରା 2-4 ଡିଗ୍ରୀ ତକ୍ ବଢ଼ବାର ସମ୍ଭାବନା ଅଛି ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଏହା ଚିନିର ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
0: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ରାମେଶ୍ୱର ମାକରଙ୍କ କଣ୍ଠରେ ଶୁଣନ୍ତୁ ଏ ଗୀତଟି ଟିକେଶ୍ୱର ବାଗଙ୍କ ରଚନାରୁ।

ଏଥର ରାମେଶ୍ୱର ମାକରଙ୍କ କଣ୍ଠରେ ଆଉ ଏକ ଗୀତ ଶୁଣନ୍ତୁ। ଗୀତିକାର ଗୌରହରି ପ୍ରଧାନ।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ଆଣିଥିଲେ ରାମେଶ୍ୱର ମାକର ଓ ଅରୁଣ ରାଜହଂସ। ଗୀତ ରଚନା କରିଥିଲେ ଟିକେଶ୍ୱର ବାଗ, ଗୌରହରି ପ୍ରଧାନ ଓ ପ୍ରମୋଦ କୁମାର ମିଶ୍ର। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ ଭକ୍ତି ଗୀତ। ଗୀତ ରଚନା କରିଛନ୍ତି ପଣ୍ଡିତ ରାମାନନ୍ଦ ଶର୍ମା। କାର୍ଯ୍ୟକ୍ରମ ଆରମ୍ଭରେ ଶର୍ମା ବନ୍ଧୁଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଶୁଣିଲେ ଶର୍ମା ବନ୍ଧୁଙ୍କ କଣ୍ଠରେ ଦୁଇଟି ହିନ୍ଦୀ ଭକ୍ତି ଗୀତ। ଗୀତ ରଚନା କରିଥିଲେ ପଣ୍ଡିତ ରାମାନନ୍ଦ ଶର୍ମା, ସଙ୍ଗୀତ ଶର୍ମା ବନ୍ଧୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଲଘୁଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତରେ ଚୈତି ଶୁଣନ୍ତୁ, ଶିଳ୍ପୀ ଡକ୍ଟର ଅନିତା ସେନ, ତବଲା ସଙ୍ଗତ କରିଛନ୍ତି ଓମକାର ଗୁଲୱର୍ଦ୍ଧୀ, ସାରଙ୍ଗରେ ସଙ୍ଗତ କରିଛନ୍ତି ଲିଆକତ ଅଲ୍ଲୀ ଖାନ ଏବଂ ବଂଶୀରେ ସଙ୍ଗତ କରିଛନ୍ତି ରୋନୁ ମଜୁମଦାର। ଶୁଣନ୍ତୁ ଡକ୍ଟର ଅନିତା ସେନଙ୍କ କଣ୍ଠରେ ଚୈତି।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରେଲେ କଲୋ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ୟାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଭାରତ ଓ ମ୍ୟାମାର ଭିତରେ ଥିବାର ଐତିହାସିକ ଆଉ ସଭ୍ୟତାଗତ ସମ୍ପର୍କକେ ଅତ୍କା ସଶକ୍ତ କରବାର୍ ଲାଗି ଦୁଇ ଦେଶର ସମ୍ମତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ମ୍ୟାମାର ରାଷ୍ଟ୍ରପତିଙ୍କର ଭିତରେ ଆଜି ନୂଆଦିଲ୍ଲୀଠାରେ ଭିନ୍ ଭିନ୍ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଅନୁଷ୍ଠିତ ହୋଇଛି ଦ୍ୱିପାକ୍ଷିକ ବୈଠକ। ମ୍ୟାମାରକେ ଭାରତ ଲାଗି ଦକ୍ଷିଣ ପୂର୍ବ ଏସିଆର ପ୍ରବେଶ ପଥ ଭାବେ ଅଭିହିତ କରିବାର ସହିତ ସେନୁ ଶାନ୍ତି ଓ ସ୍ଥିରତା ବଜାୟ ରଖିବାର ଦିଗେ ଭାରତର ସମର୍ଥନ ଜାରି ରହିବ ବୋଲି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୁକ୍ତ ଅବାଧ ଶାନ୍ତ ସ୍ଥିର ଆଉ ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଇଲାକା ବଜାୟ ରଖିଥିବାର ଦିଗେ ଆଞ୍ଚଳିକ ଭାଗିଦାରୀ ସହିତ ସହଯୋଗ ବଢ଼ାଇବାର ଦିଗେ ଭାରତ ଅଷ୍ଟ୍ରେଲିଆ ସହମତ ହୋଇଛନ୍। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦୁଇ ନମ୍ବର ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରୁ ମିଳିଲା ସୂଚନା। ଚାଷ ଜମିକେ ସୁରକ୍ଷିତ ରଖିବାର ସହିତ ଚାଷ କାମଟି ଆଧୁନିକ ପଦ୍ଧତି ଅପନାବାର ଉଦ୍ଦେଶ୍ୟ ଆଜିଠାନୁ ସାରା ଦେଶ ମୂଲ ହେଲା କ୍ଷେତ ବଚାଓ ଅଭିଯାନ। ସାରା ଦେଶ ପେଟ୍ରୋଲ ଡିଜେଲ ଖୁବ୍ ପରିମାଣରେ ମହଜୁଦ ରହିଛି ବୋଲି ସୂଚନା ଦେଲେ ପେଟ୍ରୋଲିୟମ୍ ଆଉ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା। ଗଲା ତିନି ଦିନ ଭିତରେ ସାରା ଦେଶ 1,21,00,000 ଅତ୍କା ଏଲ୍ପିଜି ବୁକିଂ ହୋଇଛି ଆଉ 85% ଏଲ୍ପିଜି ସିଲିଣ୍ଡର ଦିଆଯାଇଛି କହିଲେ ଶ୍ରୀମତୀ ଶର୍ମା। ଭୁବନେଶ୍ୱରରୁ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଗଲା 17 ଶିବିରଟି 96% ଅଭିଯୋଗର ହୋଇଛି ସମାଧାନ। ଖରାମାସ ସୁତାରୁ ଭିନ୍ ଭିନ୍ ଜିଲ୍ଲାରୁ ଶୁଣାଣି ହେବା ବୋଲି କହିଲେ ମୁଖ୍ୟମନ୍ତ୍ରୀ। ଆଇବା ଅଗଷ୍ଟ 21, 22 ଆଉ 23 ତାରିଖ ଦିନ ହେବା ସୁପ୍ରିମକୋର୍ଟଙ୍କର ସ୍ୱତନ୍ତ୍ର ଲୋକ ଅଦାଲତ ସମାଧାନ ସମାରୋହ। ଆଇବା 5 ଦିନ ଭିତରେ ଦିନର ସବୁନୁ ଜହ ତାପମାତ୍ରା 2-4 ଡିଗ୍ରୀ ତର ବଢ଼ବାର ସମ୍ଭାବନା ଅଛି ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଏହା ଚିନ୍ନର ମୁଖ୍ୟ ଖବର ଏଣୁ ଶେଷ ହେଲା। ଏତାର ପର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ସମୟ ରାତି 10:02। ପ୍ରଚାର କରୁଛୁ ନାଟକ ଜଗତେ କେବଳ ଜନେ ହସିବେ, ରଚନା ଅର୍ଜୁନ ମୋହନ ସାହୁ, ପ୍ରଯୋଜନା ଗୁଣନିଧି ଛୋଟରାୟ। ନାଟକ ଜଗତେ କେବଳ ଜନେ ହସିବେ।

0: अमिता, ए अमिता।
1: हरि ओम, हरि ओम, हरि ओम, हरि ओम।
2: हाय रे, ए कौन करछु? मु डाकी डाकी तने थकी जाउछि, अथच तू एटे बसे पाला लगौछु।
1: बुझिलो देई, विपदरु खसी जिबा को ईश्वरक नाम नेउथिलि त।
2: हां, चाकर सेइतरे पुनि मंत्र पढुछि। हाय रे, वर्तमान त दिन गोटाय हबो। ईश्वरक नाटा हटात काई के मने पडिगला। तोर पुनि की विपद करे?
1: हरि ओम, विपद कथा कहंतुनि जे मादेई, विपदटा देखुछि सकाळ संज दिन दीपहर सबुबेले मते माडी बसिछि।
2: विपद?
1: हां, तमे थरे रागी करी डाकी देला ना, मु प्रमाद गणे भोजतळे मते रख महाबाबू।
2: तबे मो डाकटा तो पई विपद?
1: भलो भाबे जानुछि, किछि गोटा सांघातिक काम जुटिबो, आ मते ही तार मुकाबिला करबाकु पड़िबो। तेणु मु मोर गुरुंकर माने माने आम गाँ को जड़े बाबाजी गला शीत दिन में आसीथिले।
2: आम गाँ को तो
1: हाँ परा, आम गाँ को सी मत श्रद्धार डाकी कहले, बस विपदर पड़े बा पड़बार आशंका हेले हरिओम हरिओम मंत्र उच्चारण करू। सी जो साधक एत बड़ शीत राति थरी थरी यही मंत्रटा को गाई गाई परा रातिटा कटे दिखती।
2: हई रे, तू गाँव में बेकार हो बुलूल, तोर विधवा माँ मते अनेक थर कहिलरु मु तते एठी चाकरी दे देली। मने अछि ती बाबू अमर नुआ हाकिम दायित्व रे रही थांती।
1: ए मने अछि जमा दे, ओले हेले मु से कथा कोन कहू छी, तमे थरे थरे मते धमके डाकी दियो तो।
2: बा तते सुअगेई डाकिबि ना, चाकरी करिबु त करे, नइले गां को सीधा चली जा। हाय रे, मो ना न धरिले त तोर कथा बाहरुनी, कौची कौन जेमा देई।
1: छुआरु गोटे बदभ्यास रही जाइछि त देई, एका श्रेणी रे पढ़ुथिले, भाग्य खराब मु मैट्रिक पढ़िली आ तमे अधा अधिरु घरे रही गला। प्रकृत रे नाटा तुमर जेमिति, जन्म कर्म भी सेमिति।
2: सुन, एटा गां नुए कि सेई स्कूल नुओ, एटा हाकिमंकर घर। आ सुन, आजिटु एई मुहूर्तरु मु मैडम मैडम बोले डाकिबू। अरे चाकर गुड़ा भारी मुह पड़ी गलानी ना, अन्य घर चाकर माने तो मैडम डाकुछंती।
1: मैडम बोले डाकिबे तो सतरे जमा दे, ए मैडम कहला बेले केमती ओडुआ ओडुआ लागुची। ए एईटी ए तमे पिजुली गछरे चढ़ुतिलो आ आमे पत्थर फोपाडुतिलु।
2: मते रागा लागुची, तमे न कहि आपण कहिबु, बुझिलु? बाबू को धर्मरो सह सह लोक मते सलाम देउछंती, कहला कोन केमिति केमिति लागुची। आज बाबू आसंतु तो कथा विचार हो।
1: से तो आम गाँव रोई हेले जई कहवा को साहस है, भय लगुची।
2: हई रे, आमर मेमे काठपटा खंडक ए कांथर झुलुला, कुआडे गला कि
1: मेमे काठपटा?
2: देख, आमर मेमे को खोजी न आनले तोर ए मासर दरमा कटा जीव।
1: देई
2: कह मैडम।
1: मैडम ए मेमेटा कोन गोटा छेली?
2: अनंता मत चिड़ा ना कहूँ, यही कांथर झूला हुई था, दुई दुईटा चाकर थाउ थाउ मे मेटा गायब हो गला। आज मु ए कथा ता छाड़ी भी नहीं।
1: मु कहू नथिली विपद आसी, विपद आसी, नाम जपिबा को हबो। प्रमाद प्रमाद मैडम, मेमे कथा मु किछि जानि नै।
2: कोन हैला तू जानिनु? हाय रे राधा, राधा
3: जाउची, जाउची मा।
2: मो ना
3: राधा
2: नुए सांतनी, राधा कांत। मो मते तरे सांतनी की मां नु हो मैडम, बुझिलु?
3: माटा मो सेइटा पुनी गोटाए की असुंदरिया कथा लो, मां उपरे पुनी डाम, कोन मां आ सांतनी थारु सेइ डामटा बड़ की
2: मूर्ख लोक गोडा को मो भाग्य रे जुटिले के जानी। एई दि जण चाकर बारंबार मो मुंडटा को चिपुडिले। अरे एई पड़ीसा घर चाकर तांकर बाबू आणी को केमिति मैडम कहूची, जा जा सुनिबु जा।
1: बुझिलु राधा, एटा डाकिबार गोटे कायदा, साहेब मानकर स्त्री माने आमो हाकिमंकर स्त्री भली लोकंकु मैडम बोली डाकिबु, बुझिलु?
3: निजो स्त्री को भी मैडम बोली डाकिबा तो
1: हातु बणो वालु।
2: मु पचारु छी हमर मेमीटा गोल्ला कोडे?
3: मु मेमे कोनो जानिनी सांताणी।
2: सांताणी नु मैडम?
3: हां हां मैडम सांताणी।
1: अरे केवल मैडम कहो, मैडम
3: ଆମର ମେମେ ବୋଲି କ'ଣ ଗୋଟାଏ ଥିଲା ମୁଁ ତ ଜାଣିନି, ଚକ ନଳ କଳରୁ ପାଠ ପଢି ଚୁଲା କାମରେ ଜଏନି କଲି।
2: ଭାଗ୍ୟକୁ ଆମର ବାବୁ ଚାକିରି ଖଣ୍ଡେ ଦେଇଛନ୍ତି, ଏଇଆ ତ ରାଧା।
3: ରାଧାକାନ୍ତ କୁହନ୍ତୁ ମ୍ୟାଡ଼ାମ, ରାଧା ଗୋଟେ ସ୍ତ୍ରୀ ଲୋକର ନା।
1: ଆରେ ତୁ କ'ଣ କି, ନା ସ୍ତ୍ରୀ ନା ପୁରୁଷ।
3: ଜେଜେ ରାଧା ରାଧା ବୋଲି ଡାକୁଥିଲେ, ପରେ ମୋର ବିବାହ ପ୍ରସ୍ତାବ ଆସିଲାରୁ ଲୋକେ ରାଧାକାନ୍ତ ରାଧାକାନ୍ତ ବୋଲି ଡାକିଲେ ନା।
2: କଥାଟା ଏପଟ ସେପଟ ଘୁରେଇଲେ ବି ଆଜି ଛାଡ଼ିବିନି, ଦରମା କାଟିବି। ମୁଁ କିଏ ଚିହ୍ନି ଚୁଟି? ମୁଁ ତମ ଦୁଇଙ୍କୁ ପଚାରୁଛି, ଏ କାନ୍ଥରୁ ମେ ମେଟା ଗଲା କୁଆଡେ?
1: ବିପଦ ଅଛି, ଈଶ୍ୱରଙ୍କୁ ଡାକ ରାଧାକାନ୍ତ।
3: କାନ୍ଥରେ ରହେ ସେଇଟା କଣ ଚାଲି ବୁଲି ପାରେ କି ମ୍ୟାଡାମ? ମ୍ୟାଡାମ ଗୋଟେ ଛେଳି କି?
2: କଣ କହିଲୁ, କଣ କହିଲୁ ରେ ତୁ? ମ୍ୟାଡାମ ଗୋଟେ ଛେଳି?
1: କଥାଟା ଖାଲି ଗୋଳମାଳିଆ ଧରୁଛି।
3: ତୁମେ ଛେଳି ହେବ କିପରି? ତୁମେ ପରା ଆଜ୍ଞା ମ୍ୟାଡାମ।
1: ତମେ ନ କହି ଏଣିକି ଆପଣ କହିବୁ, ଆଉ ନୀତି ନମସ୍କାର। ଏଇ ତ ବାବୁ ଆସିଲେଣି,
3: ମୁଁ ଯାଉଛି ଲୋ ମା।
2: ଆରେ ଆରେ ରାଧା, କିନ୍ତୁ କୁଆଡେ ଖସି ଯାଉଛୁ? ପୁରୁଷ ଲୋକ ଛାଇ ଦେଖିଲେ ଏ ରାଧାଟା ଏମିତି ଖସିଯାଏ। ଏଇଠି ଗା, ଏଇଠି ଗା, କଥାଟା ଏଇଠି ବିଚାର ହବ।
4: କଣ ବିଚାର ଚାଲିଛି ଜମା ଦେଇ?
2: ତୁମ ଚାକରଙ୍କ କଥା ବୁଝ, ଏମିତି ଦି ଜଣ ଆଣି ଘରେ ରଖେଇଲ ଯେ ମୋ ମୁଣ୍ଡଟାକୁ ଦିହେଁ ଚିପୁଡ଼ି ଚିପୁଡ଼ି ଖରାପ କରିଦେଲେଣି।
4: କଣ ହେଇଛି କହୁନୁ ରାଧା?
3: ରାଧା ନୁହେଁ ବାବୁ, ରାଧାକାନ୍ତ।
4: ଓହୋ, ରାଧାକାନ୍ତ
2: ଏଇଠି ଏଇଠି ସକାଳେ ଥିଲା। ଏଇ କାନ୍ଥରୁ ମେମେଟା ଗଲା କୁଆଡେ କହିଲ?
4: ମେମେ ସେଇଟା କଣ?
3: ବାବୁ ଠିକ ବୁଝିବା ଲୋକ,
1: କଥାଟାକୁ ଧରିଛନ୍ତି।
2: ଓହ, ତମେ ସବୁ ପାଠ ପଢିଛ ନା ସବୁ ବୋକାମ?
4: କଥାଟା ଫିଟେଇକିରି କହୁନ।
2: ହଏ, ତମେ ଯୋଉ ପାଠ ସବୁ ପଢିଛ ସେଇଟା ଗୋଟେ କାଠପଟରେ ଲେଖା ନଥିଲା?
4: ଆଚ୍ଛା ଆଚ୍ଛା,
2: ମୁଁ ତ ସେଇ ମେମେ କଥା କହୁଛି।
4: ବୁଝିଲ ଜେମା ଦେଇ, ସେଇଟା ମେମେ ନୁହେଁ, ଏମେ କାଠପଟା ନୁହେଁ, ନେମ୍ ପ୍ଲେଟ।
2: ଓହ, ମୁଁ ତ ସେଇ କଥା କହୁଛି, କିନ୍ତୁ ଗଲା କୁଆଡେ?
4: ଆରେ ଆରେ ସେଇଟାକୁ ତ ମୁଁ ନେଇକି ସାଇତିକି ରଖିଦେଇଛି, ଏଥର ହାକିମ ପ୍ଲେଟ ଲାଗିବ, ବୁଝିଲ? ହାକିମ ପ୍ଲେଟ।
1: ଈଶ୍ୱର, ତୁମର ଡାକ ଶୁଣିଛ ପ୍ରଭୁ, ଭୋଜ ତଳେ ମୋତେ ରଖ ମହାବାହୁ।
2: ତମ ଛୁଆ ପିଲାଙ୍କ ଅର୍ଦଳି ଶୁଣିବି ନା ତମର ଏ ମୂର୍ଖ ଦିଟାଙ୍କ ଅର୍ଦଳି ଶୁଣିବି, ବୁଝିଲ? ତମେ ଯୋଉ ଦେମା ବୋଲି ଡାକ ସେଇମାନେ ମଧ୍ୟ ମୋ ନାଁ ଧରି ଡାକୁଛନ୍ତି, କି ଦୁଃଖ ଥିଲା ମୋ କପାଳରେ ମହା।
4: ଦେଖ ଜେମା ଦେଇ ଦେଖ, କିଛି ଦିନ ହାକିମ ଦାୟିତ୍ୱରେ ଅଛି, ଦି ଦିଟା ପିଅନ ମିଳିଛି, କ୍ୱାର୍ଟର୍ସ ବି ମିଳିଛି, ଗାଡି ମିଳିବ, ବୁଝିଲ?
2: ଗାଡି ମିଳିବ ତ,
4: ଦେଖାଯାଉ, ଡ୍ରାଇଭର ବି ମିଳିଯିବ।
2: ହଏ, ତମେ ଘରେ ବସି ଅଫିସ କରୁନା, ଆଗରୁ ତ ଦାସ ବାବୁ ଥିଲେ ଯେ ଅଫିସ ନ ଯାଇ ଏଇଠି ବସୁଥିଲେ, ତମେ କି ବୋକା ଲୋକ ମା?
4: ବୁଝିଲ, ତୁମର ସେ ପୁରୁଣା ଢଙ୍ଗ ଗୁଡାକ ସବୁ ଛାଡ, ନୂଆ ହାକିମଙ୍କର ସ୍ତ୍ରୀ ହିସାବରେ ନିଜକୁ ଟିକେ ଶୃଙ୍ଖଳିତ କର।
2: ମାନେ?
4: ଓହୋ, ବହୁତ ଷ୍ଟାଫ ଲୋକ ଆସିବେ, ଅଫିସର ଆସିବେ, ପ୍ରଜାଙ୍କର ଗହଳି ହେବ, ଯାହା କହିବ ଥିରି କହିବ, ଥିରି ହସିବ, ବୁଝିଲ?
2: କଣ ହେଲା କଣ ହେଲା, ସେମାନେ ନ ଆସନ୍ତୁ, ମୁଁ ପୁଣି ମୋରି ଘରେ ଥିରି କି କହିବି ଆଉ ଥିରି କି ହସିବି କାହିଁକି ବା? ମୁଁ କଣ କାହାକୁ ଡରୁଛି? ହଏ, ବୁଝିଲ, ମୋ ବାପ ସହରର ବଡ଼ ବେପାରୀ ମଧ୍ୟରେ ନାମୀ, ତୁମ ପରି ବହୁ ହାକିମକୁ ଗଣ୍ଠୁଲିରେ ବାନ୍ଧି ନେଇଯିବେ, ବୁଝିଲ?
4: ଏଇ ଗୁମ୍ ଗୁମ୍ ଚାଲିବନି ଜମା ଦେଇ, ମୋ କଥା ଥରେ ବୁଝିବାକୁ ଚେଷ୍ଟା କର, ଧୀରେ ଚାଲିବ।
2: ହଏ, ଇଂରେଜୀ ଭାଷାଟା ମୋତେ ଟିକେ ଶିଖେଇ ଦିଅନ୍ତୁନି, ଏଇଥିପାଇଁ ପରା ଅନ୍ତରରେ ମୋ ଆଗରେ ପାଠୁଆ ଦେଖାଉଛି, ନା ଧରି ରଖୁଛି।
4: ଇଂରେଜୀ ଭାଷା ନୁହେଁ, ସେଟା ଇଂରେଜୀ ଭୁଷା ଶିଖ।
2: ସେଇଟା ପୁଣି କଣ ଲୋ ମା?
4: ଆରେ ଇଂରାଜୀରେ କେତେଟା କଠିନ ଶବ୍ଦ, କିଛିଟା ଗାଳି, ମାନେ
2: ସେତିକି ହେଇଗଲେ ଚଳିଯିବ?
4: ନିଶ୍ଚୟ ନିଶ୍ଚୟ, ମାନେ ଇଡିଅଟ, ନନସେନ୍ସ, ଗେଟ୍ ଆଉଟ, ଥ୍ୟାଙ୍କ ୟୁ, ଇଏ ସେଇଭଳିଆ କେତେଟା ଆଉ।
2: ସତରେ ଭଲ କଥା ତ, କଣ କହିଲ କି ଇଡିଅଟ, ୟେସ,
4: ହଁ,
2: ନୋ, ନୋ,
4: ହଁ,
2: ଖାଇବାକୁ ଦେ ରେ,
1: ସବୁ ସରି ଯାଇଛି ମ୍ୟାଡାମ, এই শঙ্খি বিলেইটা পরা সব মাছ তরকারি খাই দেই নিস পচুচি।
2: আজ তম দেহিঙ্ক ভিতরে কাম বন্টা নগলে কিছু হবনি দেখুছি থাকু।
4: ওহো, চুড়াকু দহি চোরকু মাড়, উচিত অর্থরে উচিত শব্দর ব্যবহার কর জমা দেই।
2: তমে পরা এবে কইতিল টি থাকু কইবাকু,
4: ভারি বুদ্ধিমতী দেখুছি।

0: ଛୁଟି ନେଇ ଚାଲିଯିବି ରେ ରାଧା।
1: ଓ ରାଧା ନୁହେଁ ରାଧାକାନ୍ତ,
0: ଆମ ଦୁଇଙ୍କ ଭିତରେ ରାଧା ସମ୍ପର୍କଟା ଚଳିବ ବୁଝିଲୁ। ଏତେ ଗୁଡ଼ାଏ କାମ ମୁଁ ଆଉ କରିପାରିବି ନାହିଁ।
1: ଦୁଇଙ୍କ ଭିତରେ ତ କାମ ବଣ୍ଟା ସରିଛି, ଛୁଆ ଧରିବା, ଛୁଆକୁ ହଳଦୀ ମଖେଇବା, ଖେଳେଇବା, ଗାଧେଇବା, ଘର ସଫା କରିବା, ବାସନ ଧୋଇବା, ଛୁଆକୁ ବୋତଲ ଧରେଇବା ଠାରୁ ବେଡିଂ ବିଛେଇବା କାମ ତ ମୋର। ସୁନା ଦେହ ଚୁନା ହୋଇଗଲାଣି ରେ ଅନନ୍ତା।
0: ଆଉ ମୁଁ ଆଉ କ'ଣ ବସିଛି? ଆରେ ଗାଈ ଦୁହିବା, କୁକୁରକୁ ବାହାରକୁ ନେବା ଆଣିବା କରିବା, ଯାବତୀୟ ବାହାର କାମ। ତା ସାଙ୍ଗକୁ ଏଥର ଇଏ ନୂଆ ରୁଲ, ହାକିମ ଯିବା ଆସିବା ବେଳେ ଗେଟ୍ ଖୋଲିବା ବନ୍ଦ କରିବାକୁ ହବ, ଖୋଦ ମ୍ୟାଡାମଙ୍କର ହୁକୁମ।
1: ତେବେ ଗେଟ୍ ବି ଖୋଲୁଛୁ?
0: ଆରେ ବଡ଼ ଲୋକୀ କାଇଦା, ପୁଣି କ'ଣ ଗୋଟିଏ ଧନ୍ଦା
1: କ'ଣ କହୁ?
0: ଆରେ ଗେଟ୍ରେ ଜଗିବାକୁ ବି ପଡ଼ୁଛି, କାରଣ ବାବୁ ଘରେ ଥିଲେ ବି ବାବୁ ନାହାନ୍ତି ବୋଲି କହିବାକୁ ପଡ଼ୁଛି। ନଚେତ ମ୍ୟାଡାମଙ୍କର ଯୋଉ ଇଂରାଜୀ ଭୁଷା, ଆରେ ବୁଝିବୁ କୁଆଡ଼େ। ଆମର ତ ଏଇଟା ଅର୍ଦ୍ଧ ସରକାରୀ ଅନୁଷ୍ଠାନର କାମ।
1: ତା ମାନେଟା କହୁନୁ?
0: ଆରେ ଅଧା କାମ ସରକାରୀ ମାନେ ହାକିମଙ୍କ ପାଇଁ, ଅନ୍ୟ ଅଧାକ ବେସରକାରୀ ମାନେ ମ୍ୟାଡାମଙ୍କ ପାଇଁ।
1: ହଇରେ ଅନନ୍ତା, ବାବୁଙ୍କର 4 ବର୍ଷ ବାହାଘର ଭିତରେ 6 ଛୁଆ, ଏଇଟା କେମିତି ହେଲା କିରେ?
0: ମୁଁ ତୁଚ୍ଛାରେ କହେ, ତୁ ଗୋଟେ ନିହାତି ବୋକା ଜାତୀୟ ପ୍ରାଣୀ। ଆରେ 4 ବର୍ଷ ବାହାଘର ତ, 4 ବର୍ଷକୁ 4, ଆଉ 2 ଯାଆଁଳା ଗଣୁନୁ।
1: ବୁଝିଗଲି, ସତରେ ଫ୍ୟାମିଲି ପ୍ଲାନିଂଟା ଖାଲି ଆମ ପାଇଁ।
0: ଆରେ ଫ୍ୟାମିଲି ପ୍ଲାନିଂ ନୁହେଁ, ଫ୍ୟାମିଲି ପ୍ଲାନିଂ ଏଇଟା ସମସ୍ତଙ୍କ ପାଇଁ ଭାରି ଭଲ। ଆଉ ଆମେ ଛୁଆ ଖେଳେଇବା, ବୋତଲ ଧରେଇବା, ଯତ୍ନ କରିବା, ଆଉ ବାକି କାମଟା
1: ଅବସ୍ଥା ଗୁରୁତର ହେବରେ ଅଲଙ୍କା। ଏମିତି ଗୋଟିଏ ଗୋଟିଏ ଜନ୍ମ କଲେ ଆମେ ସରିଯିବା, ସେମାନଙ୍କର କ'ଣ ଯାଏ ଆସେ?
0: ମୁଁ ଗୋଟେ ଉପାୟ ଚିନ୍ତା କରିଛି ରାଧା, ଆମର ଦୁଃଖ ଆଦୌ ରହିବ ନାହିଁ।
1: ଆରେ କହୁନୁ, ଅନନ୍ତା ବୁଦ୍ଧି ତ ଜଗତ ଜିତା, ଝଗଡ଼ା ଲଗେଇବା ଉପାୟଟା କହୁନୁ,
0: ମୋତେ ସାହାଯ୍ୟ କରିବୁ? ଦେଖ, ନହେଲେ ପଦାରେ ପଡ଼ିଯିବା।
1: ଗୋଟାଏ ଜୀବନ ହେଇ ତ ଆମେ ଚଳୁଛେ, ପୁଣି ପଦାରେ ପକେଇବେ?
0: ଲଭ୍ ଲେଟର ବୁଝିଲୁ?
1: ଲଭ୍ ଲେଟର କ'ଣ କିରେ ସେଇଟା?
0: ବୋକା ତୁ କୋଉଠିକା। ଆରେ ଲଭ୍ ଲେଟର ମାନେ ବୁଝିଲୁ, ପ୍ରେମ ପତ୍ର ବୁଝିଲୁ, ପ୍ରେମିକ ପ୍ରେମିକା ଚିଠି ଦିଆନିଆ ହୁଅନ୍ତି।
1: ଚିଠି ତ ଦିଅନ୍ତି,
0: ଆମର ଏ ଚିଠିଟା ଏମିତି ହବ, ହାକିମଙ୍କ ନାଁରେ କେହି ଜଣେ ଝିଅ ଚିଠି ଦେବ, ଆଉ ମ୍ୟାଡାମଙ୍କ ନାମରେ କେହି ଜଣେ ପୁଅ ଚିଠି ଦେବ। ହାକିମ ଚିଠି ମ୍ୟାଡାମ ହାତରେ, ମ୍ୟାଡାମ ଚିଠି ହାକିମଙ୍କ ହାତରେ।
1: ମାଲୁ ରାଧା ଛଡ଼କ ପଡ଼ିବ,
0: ବେଶ ଚମିବ, ଆମେ ସେଇଠୁ ଖସି ଚାଲି ଯାଇଥିବାରେ। ମ୍ୟାଡାମଙ୍କୁ ଦେବୁ, ମୁଁ ଲେଖିସାରିଛି। ଆରେ ବୋକାଙ୍କ ପରି ଚାହିଁଛୁ କ'ଣ?
1: ହେ ମା କଟକ ଚଣ୍ଡୀ, ଗାଁ ଛାଡ଼ି ଆସିଛି ଲୋ ମା କଥା।
0: ହେଇଠି ହେଇଠି ଶୁଣିଯା, ଅଭିନୟ କରିବାକୁ ହବ, ଯେମିତି ଆମ ଦିହିଙ୍କ ଭିତରେ ଭଲ ସମ୍ପର୍କ ନଥିବାର ସେମାନେ ଜାଣିବେ।
1: ହେ ମା କଟକ ଚଣ୍ଡୀ, ତୁ ରଖ ମା,
0: ପହିଲି ନାଟରୁ ତ ଏମିତି ଥରୁଛୁ। ଆରେ ଦେଖ, ମୋତେ ଦେଖ, ମୁଁ ଚିଠି ଦେବି।
1: ଯାଉଛି ମ୍ୟାଡାମ, ଯାଉଛି।
2: କ'ଣ କିରେ ରାଧା?
1: ରାଧା ନୁହେଁ ମ୍ୟାଡାମ, ସେଇ

0: ଅନନ୍ତାଟା ରାଧା ବୋଲି ଡାକି ଦିଏ ନା।
1: ହଁ ହଁ ରାଧାକାନ୍ତ, ତୁ ଆସିଲୁ ବଗିଚା କାମ କରିବୁ?
0: ମରିଗଲି ମ୍ୟାଡମ।
1: ଫଳ ବଗିଚାରେ ପାଣି ଦେବୁ?
0: ସରିଗଲି। ଆପଣଙ୍କର ଏକ ନମ୍ବରରୁ ଛଅ ନମ୍ବର ଯାଏ, ସେମାନଙ୍କର ଅର୍ଦ୍ଦଳି ଛାଡି ମୁଁ କଣ ବଗିଚା କାମ କରିପାରିବି?
1: କଣ ହେଲା?
0: ପଡ଼ିଶା ଲୋକେ ମୋ ହଳଦୀ ଲଗା କପଡ଼ା ଦେଖି ଯାହା କହୁଛନ୍ତି ନା।
1: କଣ କହୁଛନ୍ତି?
0: କିଏ କହୁଛି ଧାଇ ମା, ତ କିଏ କହୁଛି ଗର୍ଭିଣୀ ସ୍ତ୍ରୀ।
2: ଏଇ ଚିଠି ଆସିଛି ମ୍ୟାଡ଼ାମ।
1: ଚିଠି? ଆହ, ବହୁତ ଦିନ ପରେ ମୋ ହାତରେ ଚିଠି ଖଣ୍ଡିଏ ପଡ଼ୁଛି।
2: କିଏ ରାଜୁ ଭାଇ ଦେଇଛନ୍ତି ମ୍ୟାଡ଼ାମ?
1: ବୋଉ ଆସିଲା ଦିନଠାରୁ ତ ରାଜୁ ଚିଠି ଦେବା ବନ୍ଦ କରିଦେଲାଣି, ଆଉ ଗାଁରୁ କିଏ ଦେବ? ଏଇଟା ତ ରାଜୁର ଚିଠି ନୁହଁ, କି କୃଷ୍ଣଚନ୍ଦ୍ର। ହଉ ହଉ ଅନନ୍ତା, ତୁ ଯା ହେଇଟି। ଶୁଣ, ମୋ ପାଖକୁ ଆସୁଥିବା ଚିଠି ସବୁ ବାବୁଙ୍କୁ ଦେବୁନି, ସିଧା ମୋ ପାଖକୁ ଆଣିବୁ।
2: ଦେଖ ମ, ଯାହାର ଚିଠି ସିଏ ପଢ଼ିବ ନା, ମୁଁ ପୁଣି ଇଏ ଭୁଲ କରିବି? ସେଇ ରାଧାକାନ୍ତ ପାଖରେ ଏଇସବୁ ଭୁଲ ସମ୍ଭବ।
1: ହଉ ହଉ ଯା। କଣ ଲେଖିଛି? ପ୍ରାଣେଶ୍ୱରୀ, ଆହ କି ସମ୍ବୋଧନରେ ଚିଠି ଲେଖିବି ଭାବିପାରୁନି, ଏ ଚିଠି ନ ଲେଖି ରହିପାରୁନି। ଆପଣଙ୍କ ନାମ ଅନୁଯାୟୀ ଚେହେରାଟେ ବି କିଛି କମ୍ ନୁହଁ। ଆପଣ ବିବାହିତା କି ଅବିବାହିତା ଚିଠି ଲେଖି ଜଣାଇଲେ ଖୁସି ହେବି। ଗୁପ୍ତ ଠିକଣାରେ ଚିଠି ଲେଖିବେ, ଉତ୍ତରକୁ ଚାହିଁ ରହିଲି। ଇତି ଇତି ଆପଣଙ୍କର ଅପରିଚିତ। ନା ସେ କିଛି ନୁହଁ, ଆମର ରାଜୁ କଥା ମ। ତା କଥା ମନେ ପଡ଼ିଲା ତ, ବହୁ ଦିନରେ ଚିଠି ଖଣ୍ଡିଏ ଦେଉନି, ଲଫାପା ଖଣ୍ଡିଏ ମୋ ପାଇଁ ଆଣନ୍ତନି।
3: ନିଶ୍ଚୟ ନିଶ୍ଚୟ ଶଳାଙ୍କ ପାଖକୁ ଚିଠି ଯିବ। ହଁ, ପଦଟିଏ ମୋ ଲାଗି ଯୋଡ଼ିଦେବ, ଦଶହରା ଛୁଟିରେ ଆମେ ସବୁ ଯିବା। ଆରେ ଏମିତି ବଲ ବଲ କିରି ମୋ ମୁହଁକୁ ଅନେଇଛ କଣ? ଯାଅ ମୋ ଲାଗି ଖାଇବା ପାଇଁ ବ୍ୟବସ୍ଥା କର।
1: ରାଧାକାନ୍ତକୁ କହୁନା,
3: କାହିଁକି
1: ମୁଁ କଣ ସମସ୍ତଙ୍କର ଚାକର ହେଇଛି କି? ମୁଁ ତମ ସାଙ୍ଗରେ ଆଉ ବକର ବକର ହୋଇପାରିବିନି।
3: ଆରେ କୁଆଡେ ଯାଉଛ କୁଆଡେ? ଶୁଣ ଶୁଣ, ଯାଉଛ କୁଆଡେ?
1: ବଗିଚା ଆଡକୁ।
3: ସତରେ ଯେତେ ବୁଝେଇଲେ ଜେମାଟା ସେମିତି ରହିଗଲା।
0: ବାବୁ ବାବୁ, ମୋ ଚିଠି ଆସିଛି।
3: ଚିଠି? ଆରେ ଆଣିଲୁ ଆଣିଲୁ। ସୁମିତ୍ରା ଲେଖିଛି? କଣ ସେଇ ସହପାଠିନୀ ସୁମି? ତତେ ଦେଲା କିଏ ରାଧା?
0: ରାଧା ନୁହେଁ ବାବୁ, ରାଧାକାନ୍ତ।
3: ଆରେ ହଁ ରାଧାକାନ୍ତ, ତତେ ଚିଠି ଦେଲା କିଏ?
0: ମୁଁ ତ ଚିହ୍ନି ନାହିଁ, ଅନନ୍ତାକୁ ସେ ଦେଇ ଯାଇଥିଲା।
3: ଆଚ୍ଛା ତୁ ଯା। କଣ ଲେଖିଛି? ହୃଦୟ ବଲ୍ଲଭ, ସତରେ ସୁମି, ମୁଁ ତ ତୁମକୁ ହିଁ ଚାହିଁଥିଲି। କଲେଜ କ୍ୟାରିୟରଟା ଚାଲିଗଲା, ଚାଲିଗଲା ସିନା ସ୍ମୃତିରେ ତୁମେ ବଞ୍ଚି ରହିଲ। ସୁମି, ତୁମେ ଆଜି ମୋର ଜୀବନଟାକୁ ସୁଖମୟ ସମୃଦ୍ଧ କରିଥାନ୍ତ। ଆଚ୍ଛା ତୁମେ ଏଇ କଟକରେ ରହୁଛ, ଅଥଚ କେବେ ଦେଖା ହୁଏନି। ମୁଁ ତୁମର ଅନୁରୋଧ ରକ୍ଷା କରିବି ସୁମି, ତୁମ କ୍ୱାର୍ଟରକୁ ନିଶ୍ଚୟ ବୁଲିଯିବି। ଛି, ବିଲିଟା ଠିକ୍ ବେଳକୁ ଆସି ଚିନ୍ତାଧାରା ଟିକେ ଗୋଳମାଳ କରିଥାନ୍ତି।

ଶୁଣୁଥିଲେ ନାଟକ ଜଗତେ କେବଳ ଜନେ ହସିବେ, ରଚନା ଅର୍ଜୁନ ମୋହନ ସାହୁ, ପ୍ରଯୋଜନା ଗୁଣନିଧି ଛୋଟରାୟ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଅନନ୍ତା, ମନୋରଞ୍ଜନ ସାହୁ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର କାବେରୀର ଏହି ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଅନୁରାଧା ପୌଡ଼ୱାଲ, ଗୀତିକାର ଗୌରୁ ପଟ୍ଟନାୟକ, ସଙ୍ଗୀତ ବାସୁଦେବ ରଥ। ଅନୁରୋଧକାରୀ ଶ୍ରୋତା ହେଲେ ଭେଡ଼େନ ଜିଲ୍ଲା ବରଗଡ଼ରୁ ଲଳିତ ବିଶ୍ୱାଳ, ମୋତିଲାଲ ଦେବ, ସରୋଜ ପଣ୍ଡା ଏବଂ ତାଙ୍କ କୀର୍ତ୍ତନ ଦଳ।

ଅମ୍ବାଭନା ଜିଲ୍ଲା ବରଗଡ଼ରୁ ମୋନିକା, ବିକି, ନବୀନ ଏବଂ ତାଙ୍କ ମା ବାପା ଓ ତାଙ୍କ ସହିତ ସମ୍ବଲପୁର ଜିଲ୍ଲା ଚାଉଁରପୁରରୁ କ୍ଷୀରେଶ୍ୱର, ପଦ୍ମିନୀ, ବବ୍ଲୁ, ବିଶ୍ୱ, ଡଲି, ସୁକଦେବ, ଅଷ୍ଟମୀ ଓ ରଶ୍ମି ସେଠ। ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଚକା ଭଉଁରୀ। କଣ୍ଠଶିଳ୍ପୀ ମହମ୍ମଦ ଅଜିଜ, ଗୀତରଚନା ଓ ସଙ୍ଗୀତ ଅକ୍ଷୟ ମହାନ୍ତି।

ଏଥର ଶୁଣନ୍ତୁ କଥାଚିତ୍ର ଶଙ୍ଖା ସିନ୍ଦୁରର ଏହି ଗୀତ, କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲ, ଗୀତ ରଚନା ସଙ୍ଗୀତ ଅକ୍ଷୟ ମହାନ୍ତି। ଅନୁରୋଧକାରୀ ଶ୍ରୋତା ହେଲେ ଲୁଇସିରା ଭେଡ଼େନ ଜିଲ୍ଲା ବରଗଡ଼ରୁ ମାଧ ସାଧ ଛୁଆ ନନୀ ବବି ଏବଂ ବବ୍ଲି।

ମହଲାକଟା ବୋଲତଲ ଭେଳେନ ବ୍ଲକ ଜିଲ୍ଲା ବରଗଡ଼ରୁ ରୋହିଣୀ ସବିତା ପ୍ରୀତି ଶ୍ରାବଣୀ ତ୍ରିବେଣୀ ରୁଦ୍ରାଣୀ ରବୀନ୍ଦ୍ରନାଥ ଓଙ୍କାରନାଥ କେଦାରନାଥ ଜଗଦୀଶ ହେମନ୍ତ ସୁମନ୍ତ ଶ୍ରୀକାନ୍ତ ଏବଂ ମିହିର ପରିବାରବର୍ଗ ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର କ୍ରିମିନାଲ କଣ୍ଠଦାନ କରିଛନ୍ତି ପାମେଲା ଜୈନ ଗୀତିକାର ନିଜାମ ସଙ୍ଗୀତ ଦୀପକ କୁମାର।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଥାଚିତ୍ର ଅସ୍ତରାଗର ଏ ଗୀତ। କଣ୍ଠଦାନ କରିଛନ୍ତି ବିଭୂତିଭୂଷଣ ପଟ୍ଟନାୟକ ଓ କ୍ରିଷ୍ଣା ପଟେଲ। ଗୀତ ରଚନା କୃପାସିନ୍ଧୁ ଗୁରୁ, ସଙ୍ଗୀତ ପ୍ରଫୁଲ୍ଲ କର। ଅନୁରୋଧକାରୀ ଶ୍ରୋତା ହେଲେ ଲରମ୍ଭା ଅତାବିରା ଜିଲ୍ଲା ବରଗଡ଼ରୁ ସୁଜିତ ରିଙ୍କୁ, ସନ୍ତୋଷ ତୀର୍ଥ, ସହଦେବ ରାଜକିଶୋର, ଖଗେଶ୍ୱର ଓ ନାଗେଶ୍ୱର।

0: मोर मनर मली सांग रजुली आहरे मोर सांग रजुली
1: राजा।